ଶାନ୍ତି ସମାନ କୌଣସି ତପସ୍ୟା ନାହିଁ, ସନ୍ତୋଷଠୁ ଭଳି କୌଣସି ସୁଖ ନାହିଁ, ତୃଷ୍ଣାଠୁ ଭଳି କୌଣସି ବ୍ୟାଧି ନାହିଁ ଏବଂ ଦୟା ସମ କୌଣସି ଧର୍ମ ନାହିଁ, କହିଛନ୍ତି ଚାଣକ୍ୟ। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସତକରି କହନାଥ, ମୁହିଁ ଯଦି ତୋର ଭୃତ୍ୟ କାହାକୁ କହିବି ଦୁଃଖ ରାଶି। ଏଥର ଅଭିରାମ ପରମହଂସଙ୍କ ଗୀତରଚନା ଶୁଣନ୍ତୁ, କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ କଣ୍ଠଶିଳ୍ପୀ ରାଖଲ ଚନ୍ଦ୍ର ମହାନ୍ତି ଭୀମଭୋଇଙ୍କ ଗୀତ ରଚନା ଉଠ ସ୍ୱାମୀ ବ୍ରହ୍ମାଣ୍ଡ ଠାକୁର ହେ ବିଜେକର ହେଉଛି ଉଛୁର।

କହିଦେ କହି ଦେରେ କାଲିଆ ତୋର ଲେତାଗୁତା ଭା ପଡ଼ୁଆ। କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଦାଉଦ କୁଅଁର, କ୍ଷେତ୍ରମଣି ବିଭାରଙ୍କ ଗୀତ ରଚନା।

ସ୍ରଷ୍ଟାଙ୍କର ସୃଷ୍ଟିରେ ମନୁଷ୍ୟର ସ୍ଥାନ ସମସ୍ତ ପ୍ରାଣୀମାନଙ୍କଠାରୁ ଉର୍ଦ୍ଧ୍ୱରେ। ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ମଣିଷ ବହୁଗୁଣର ଅଧିକାରୀ। ତା ପାଖରେ ଦିବ୍ୟଜ୍ଞାନର ଉପସ୍ଥିତି ରହିଛି। ସେଇଥିପାଇଁ ତ ଭାଗବତରେ କୁହାଯାଇଛି, ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ। ମନୁଷ୍ୟ ଦେହରେ ଦିବ୍ୟଜ୍ଞାନର ସତ୍ତା ଦେଖି

ସ୍ୱୟଂ ଭଗବାନ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି, ଯେଉଁଥିପାଇଁ ଯୁଗେ ଯୁଗେ ଦେବତାମାନେ ମଧ୍ୟ ମଣିଷ ଶରୀର ଧାରଣ କରି ଧରାପୃଷ୍ଠରେ ଅବତରଣ କରିବା ପାଇଁ ଲାଳାୟିତ ହୋଇଥାନ୍ତି। ହେଲେ ମନୁଷ୍ୟର ଆଧ୍ୟାତ୍ମ କ୍ଷେତ୍ରର ବିକାଶ ମାର୍ଗରେ ସର୍ବପ୍ରଥମ ଭୂମିକା ହେଉଛି ଆତ୍ମଜ୍ଞାନର। ଆତ୍ମଜ୍ଞାନ ନଥିଲେ ମନୁଷ୍ୟ ଜଡ଼ତାର ବନ୍ଧନରେ ବାନ୍ଧି ହୋଇଥାଏ। ବାସନା, ତୃଷ୍ଣା ଓ ଅହଂଭାବ ବ୍ୟତୀତ ସେ ଅନ୍ୟ କିଛି ବୁଝିପାରେ ନାହିଁ। ଆତ୍ମଜ୍ଞାନ କାରଣରୁ ମନୁଷ୍ୟ ନିଜର କର୍ତ୍ତବ୍ୟ, ସ୍ୱରୂପ ଓ ଭବିଷ୍ୟତକୁ ଦେଖିପାରେ। ଏହି ଆଧ୍ୟାତ୍ମ ବୋଧକୁ ହିଁ ଦେବଜନ୍ମ କୁହାଯାଏ। ମନୁଷ୍ୟର ଦିବ୍ୟଜ୍ଞାନର ପରିପ୍ରକାଶ ହେଲେ ସେ ଆତ୍ମିକ ପ୍ରଗତିର ମହତ୍ଵ ବୁଝିପାରେ ଏବଂ ସେ ଦିଗରେ ଅଗ୍ରସର ହେବା ପାଇଁ ପ୍ରୟାସ କରେ। ଆତ୍ମଜ୍ଞାନର ଅଭାବରେ ଚେତନ ପ୍ରାଣଧାରୀ ମନୁଷ୍ୟ ଏକ ଜଡ଼ ସହିତ ସମାନ। ଆତ୍ମଜ୍ଞାନରୂପୀ କିରଣ ଯେତେବେଳେ ତା ଭିତରେ ପ୍ରବେଶ କରେ, ସେତେବେଳେ ପ୍ରସୁପ୍ତି ଅବସ୍ଥା ଜାଗୃତିରେ ପରିଣତ ହୁଏ। ଥରେ ଗୋଟିଏ ତଥ୍ୟକୁ ସ୍ପଷ୍ଟ କରିବାର ଆଗ୍ରହ ନେଇ ରାମକୃଷ୍ଣ ପରମହଂସଙ୍କୁ ନରେନ୍ଦ୍ର ପଚାରିଲେ, ମନୁଷ୍ୟକୁ ବିଚାରଶୀଳ ଓ ଶ୍ରେଷ୍ଠତମ ପ୍ରାଣୀ ବୋଲି କୁହାଯାଏ, ତଥାପି ତାଠାରେ ଦୁଇଟି ପୃଥକ୍ ଗୁଣ ଦେଖିବାକୁ ମିଳେ। ଏହା ଏକ ବିରୋଧାଭାସ ସହିତ ସମାନ। ଗୋଟିଏ ଶ୍ରେଣୀର ଲୋକ ନିକୃଷ୍ଟ ଭାବକୁ ପସନ୍ଦ କରନ୍ତି, ଅନ୍ୟ ଏକ ଶ୍ରେଣୀର ଲୋକ ଉତ୍କୃଷ୍ଟ ଭାବ ଓ ପରମାର୍ଥ ପରାୟଣକୁ ଆଦରି ନିଅନ୍ତି। ଏପରି କାହିଁକି ହୋଇଥାଏ? ଉଦାହରଣ ପ୍ରସ୍ତୁତ କରି ପରମହଂସ ବୁଝାଇଦେଲେ। ସେ କହିଲେ, ନିକିତିରେ ଯେଉଁ ପାଖ ଓଜନିଆ ହୁଏ ତାହା ସେହି ପାଖକୁ ଢଳି ପଡ଼େ, ଏବଂ ଯେଉଁ ପାଖ ହାଲୁକା ହୁଏ ତାହା ଉପରକୁ ଉଠିଯାଏ। ମନୁଷ୍ୟର ମନ ତରାଜୁ ପରି, ତାହାର ଗୋଟିଏ ପାଖରେ ସଂସାର ଓ ଅନ୍ୟ ପାଖରେ ଭଗବାନ। ଯାହାର ମନରେ ସଂସାର ଓ ସୁଖ ଉପଭୋଗ, ମାନ ସମ୍ମାନର ଓଜନ ବେଶୀ, ତାହାର ମନ ଭଗବାନଙ୍କଠାରୁ ଅଲଗା ହୋଇ ସଂସାର ଆଡ଼କୁ ଢଳି ପଡ଼େ। ଯାହା ମନରେ ବିବେକ ଓ ଆତ୍ମଜ୍ଞାନ ପାଇଁ ପ୍ରବଳ ଉତ୍କଣ୍ଠାର ଓଜନ ରହେ, ତାହାର ମନ ସଂସାରରୁ ଅଲଗା ହୋଇ ଭଗବାନଙ୍କ ଆଡ଼କୁ ଢଳି ପଡ଼େ। ତେଣୁ ଆମେ ଜାଣି ରଖିବା କଥା ଯେ ବଞ୍ଚିବାର କଳାରେ ହିଁ ଜୀବନ ନିହିତ ଅଟେ। ଯେକୌଣସି ପ୍ରକାରେ ଅଗଠିତ ଭାବରେ ବଞ୍ଚିବାର ନାମ ଜୀବନ ନୁହେଁ। ପ୍ରକୃତରେ ଯେଉଁମାନେ ବଞ୍ଚିବାର କଳା ଜାଣନ୍ତି, କେବଳ ସେହିମାନେ ହିଁ ଯଥାର୍ଥ ରୂପେ ବଞ୍ଚି ରହନ୍ତି। ଜୀବନର ଅର୍ଥ କ'ଣ? ଆମେ ଏ ସଂସାରକୁ ଆସିବାର ଅର୍ଥ କ'ଣ? ଉଦ୍ଦେଶ୍ୟ କ'ଣ? ଆମେ କ'ଣ ହେବାକୁ ଏବଂ କ'ଣ ପାଇବାକୁ ଇଚ୍ଛା କରୁ? ଏହି ପ୍ରଶ୍ନମାଳାର ସଠିକ୍ ଉତ୍ତରରେ ହିଁ ଜୀବନର ରହସ୍ୟ ସମାହିତ। ଜୀବନରେ ଯଦି ଗନ୍ତବ୍ୟ ପଥର ବୋଧନ ହୁଏ, ତେବେ ଗତି କିପରି ଠିକ୍ ହୋଇପାରିବ? ଏବଂ ଗନ୍ତବ୍ୟ ସ୍ଥଳ ଯଦି ନିର୍ଦ୍ଦିଷ୍ଟ ନଥାଏ, ତେବେ କିପରି ସନ୍ତୋଷ ଲାଭ କରାଯାଇପାରିବ? ତେଣୁ ଯାହା ପାଖରେ ସମ୍ପୂର୍ଣ୍ଣ ଜୀବନର ଅର୍ଥର ବିଚାର ନାହିଁ, ସେ ସେହି ମାଳି ସହିତ ସମାନ ଯିଏ ଫୁଲ ଥାଇ ସୂତାର ଅଭାବରେ ମାଳା ଗୁନ୍ଥିବା ପାଇଁ ଅସମର୍ଥ। ଠିକ୍ ସେହିପରି ଯିଏ ବଞ୍ଚିବାର କଳାରୁ ବଞ୍ଚିତ, ତାହାର ଜୀବନ ଦିଗହୀନ ଏବଂ ସଙ୍ଗତିହୀନ, ତାହାର ସମସ୍ତ ଅଭିଜ୍ଞତା ସାରହୀନ। ଜ୍ଞାନ ରୂପେ ପ୍ରକଟ ହେବାର ଶକ୍ତି ତାହାଠାରେ ଉତ୍ପନ୍ନ ହୋଇପାରେ ନାହିଁ। ବଞ୍ଚିବା କଳାରୁ ବଞ୍ଚିତ ବ୍ୟକ୍ତି ଜୀବନର ସମସ୍ତ ଅନୁଭୂତିରୁ ବଞ୍ଚିତ ରହେ। ଏହାର ଅଭାବରେ ବଞ୍ଚିବା ନ ବଞ୍ଚିବା ସମାନ। ଏପରି ବ୍ୟକ୍ତି ସୁଖ ଦୁଃଖ ତ ଜାଣେ, କିନ୍ତୁ କେବେ ଆନନ୍ଦର ଅନୁଭୂତି ପାଇପାରେ ନାହିଁ। କାରଣ କଳାତ୍ମକ ରୀତିରେ ଜୀବନଯାପନ କଲେ ତାହାକୁ ସାମଗ୍ରିକ ରୂପେ ଅନୁଭବ କଲେ ହିଁ ଆନନ୍ଦର ଅନୁଭୂତି ଆସିଥାଏ। ତେଣୁ ଯେଉଁ ମନୁଷ୍ୟ ଭଗବାନଙ୍କର ଧ୍ୟାନ କରେ, ମାତା ପିତା ଏବଂ ଗୁରୁଜନଙ୍କର ପ୍ରସନ୍ନତା ପାଇଁ କାର୍ଯ୍ୟ କରେ, ସେ ହିଁ ଆତ୍ମଜ୍ଞାନର ପରିପ୍ରକାଶ କରିପାରେ। ଜୀବନରେ ଯିଏ ଯେମିତି ରଙ୍ଗ ଦିଏ, ତା ପାଇଁ ଜୀବନ ସେମିତି ରଙ୍ଗୀନ ହୋଇଯାଏ। ହେଲେ ଜୀବନକୁ ସୁନ୍ଦର ଭାବରେ ଦେଖିବା ପାଇଁ ସେମିତି ଦୃଷ୍ଟିଭଙ୍ଗୀଟିଏ ଥିବା ଦରକାର।

ଆଜିର ଭାବନା ଶୁଣିଲେ। ଉପସ୍ଥାପନା କଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 395ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ତାରାକାନ୍ତ ପଣ୍ଡା।

ବ୍ରାହ୍ମଣ ଫେରିଆସି ନାହିଁ। ରୁକ୍ମିଣୀଙ୍କ ମନରେ ଦାରୁଣ ଉତ୍କଣ୍ଠା ଏବଂ ନୈରାଶ୍ୟ। ଏବେ ବ୍ରାହ୍ମଣ ଆସି ଜଣାଇଛି ଯେ ଶ୍ରୀକୃଷ୍ଣ କୁଣ୍ଡି ନଗରରେ ଉପସ୍ଥିତ। ରାଜା ଭୀଷ୍ମକ ରାମକୃଷ୍ଣଙ୍କୁ ଅଭ୍ୟର୍ଥନା କରିଛନ୍ତି। ବିବାହର ଅବ୍ୟବହିତ ପୂର୍ବରୁ ରୁକ୍ମିଣୀ ଅମ୍ବିକା ମନ୍ଦିରରେ ପୂଜା ସାରି ବାହାରୁଥିବା ବେଳେ ଶ୍ରୀକୃଷ୍ଣ ତାକୁ ହରଣ କରିଛନ୍ତି। ତୁମୁଳ ଯୁଦ୍ଧ ସଂଘଟିତ ହୋଇଛି। ଶେଷ ପର୍ଯ୍ୟନ୍ତ ଶିଶୁପାଳ ପକ୍ଷ ରାଜାମାନେ ପରାଜିତ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଉ ଦେଖିଛନ୍ତି ଶିଶୁପାଳ ବସିଛି ବେଦୀରେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 395ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ବିଜେପି ସରକାରକେ ଦୁଇ ବଛର ପୂର୍ବରକେ ଯାଉଥିବାର ବେଳେ ଇ ଅବସରରେ ଏବେ ଜୁନ୍ 12 ତାରିଖ ଗୋଟିଏ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇକରି ଗୋଟିଏ ଜନସଭାକେ ସମ୍ବୋଧନ କରିବେ। ଇତାର ସହିତ ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ଲାଗି ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ। ରାଜ୍ୟ ସରକାରଙ୍କ ଦୁଇ ବଛର ପୂର୍ତ୍ତି କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲ ସ୍ୱଷ୍ଟ କରିଛନ୍। ଗଲାକାଲ ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେବାର ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟଥି ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିକରି ସରକାରଙ୍କ ଦୁଇ ବଛର ପୂର୍ତ୍ତି ପାଳନ ସମାରୋହଟି ଯୋଗ ଦେବାରକେ ନିୟୁତା ଦେଇଥିଲେ ଆଉ ପ୍ରଧାନମନ୍ତ୍ରୀ ସମାରୋହଟି ଯୋଗ ଦେବାର ଲାଗି ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ସରକାରର ଦୁଇ ବଛର ପୂର୍ତ୍ତି ପ୍ରାକ୍ ପ୍ରସ୍ତୁତି ବୈଠକ ଗଲାକାଲି ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବିଭାଗର ସଫଳତା ଓ ଉପଲବ୍ଧି ବାବଦେ ବିଭାଗୀୟ ସଚିବମାନଙ୍କ ସହିତ ଆଲୋଚନା କରିଛନ୍। ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କର ଆଭିମୁଖ୍ୟ ଜନକଲ୍ୟାଣକାରୀ ଯୋଜନା ଓ ତା'ର ସୁଫଲ ବିଷୟଟି ଯେନ୍ତା ସାଧାରଣ ଲୋକ ସୂଚନା ପାଇପାରିବେ ସେଥିଲାଗି ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀ ଓଡ଼ିଆ ଭାଷାଥି ତିଆରି ହୋଇଥିବା ବହି ପଢ଼ବେ। ଓଡ଼ିଆଥି ପଢ଼ା ବହି ତିଆରି କରବାର ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓଙ୍କ ଜରି ରାଜ୍ୟର 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକେ ବହି ଯୋଗାଇ ଦିଆଯାଇଛି। ଇତାର ସହିତ କଲେଜ ଅଧ୍ୟକ୍ଷ ଓ ବିଜ୍ଞାନ ଶିକ୍ଷକମାନଙ୍କ ଲାଗି ଖାସ୍ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 17 ଯାକ ବିଶ୍ୱବିଦ୍ୟାଳୟନ 6 ଲେଖା ଉପପରୀକ୍ଷା ନିୟନ୍ତ୍ରକ ନିଯୁକ୍ତି ପାଇବେ। ଏହାଦେ 11 ବିଶ୍ୱବିଦ୍ୟାଳୟନ 12 ଉପପରୀକ୍ଷା ନିୟନ୍ତ୍ରକ ପଦବୀ ରହିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟନ ଖାଲି 2 ପଦବୀ ଥିବାର ବେଳେ ଅଲଗା 10 ବିଶ୍ୱବିଦ୍ୟାଳୟନ ଗୋଟେ ଲେଖା ରହିଛି। ରାଜ୍ୟର ଆଉ 6 ବିଶ୍ୱବିଦ୍ୟାଳୟନ ଏ ପଦବୀ ନାଇଁ ଥିବାର ବେଳେ ଏହାଦେ ଗୋଟେ ଲେଖା ନୂଆ ଉପପରୀକ୍ଷା ନିୟନ୍ତ୍ରକ ପଦବୀ ତିଆରି କରାଯାଇଛି। ଏଥିଲାଗି ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା ଠିକ୍ ଭାବେ ହୋଇପାରିବା ବୋଲି ବିଭାଗ ତରଫରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଆଇବାକାଲିଠାରୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ଯାଇକରି ତଥ୍ୟ ଠୋଲ୍ ମୂଲ କରିବେ। ଜିଲ୍ଲାର ଇଆର୍ଓ, ଏଇଆର୍ଓ ଆଉ ବିଏଲ୍ଓମାନଙ୍କୁ ତାଲିମ ଦିଆଯାଇ ସାରିଛି ଆଉ ଭାରତ ନିର୍ବାଚନ ଆୟୋଗଙ୍କ ସବୁ ନିର୍ଦ୍ଦେଶାବଳୀ ଅନୁସାରେ କାମ ଚାଲିଛି ବୋଲି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ସୂଚନା ଦେଇଛନ୍। ରାଇଜେ ହେଉଥିବା ଜବର ଖରାକେ ନଜରଥି ରଖିକରି ତଥ୍ୟ ଠୋଲାବାର କାମ ଦିନର 1 ବଜେ ତକ ସାରବାରକେ ଆଉ ବେଲବୁଡ଼େ ନିଜର ସୁବିଧା ହିସାବରେ କରବାରକେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ବାଙ୍ଗାଲୁରୁ ତାନ୍ତିରବ ଷ୍ଟାଡିୟମ୍ର ଗଲା 26 ତାରିଖରୁ ମୂଲ ହୋଇଥିବା ଇଣ୍ଡିଆନ୍ ଓପନ୍ ପାରା ଆଥ୍ଲେଟିକ୍ ପ୍ରତିଯୋଗିତା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାଟି ଓଡ଼ିଶା ଦଳ 18 ପଦକ ଜିତିଛି। ସେଥିର୍ ଭିତରେ 8 ସ୍ୱର୍ଣ୍ଣ, 6 ରୌପ୍ୟ ଆଉ 4 କାଂସ୍ୟ ପଦକ ସାମିଲ ଅଛି। ଜାପାନର ନାଗୋୟାଠାରେ ଇ ବଛର ହେବାରକେ ଥିବା ଏସୀୟ ପାରା କ୍ରୀଡ଼ା ଲାଗି ଏହି ପ୍ରତିଯୋଗିତା ଗୋଟିଏ ଚୟନ ଶିବିର ଭାବେ ମାନ୍ୟତା ପାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଗଲାକାଲ କାଲବୈଶାଖୀର ବଲେ ଜବର ଧୁକାଗଡ୍ଡି ବର୍ଷା ଆଉ କରାମାଡ଼ ହୋଇଯାଇଛି। ଜିଲ୍ଲାର 57 ନମ୍ବର ରାଜପଥ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ସହିତ ମୁଖିଆ ରାସ୍ତା ଉପରେ ବଡ଼ବଡ଼ ଗଛ ପଡ଼ବାରୁ ଯା ଆସ ପୂରାପୂରି ବନ୍ଦ ହୋଇଥିଲା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶଟି ସହରର ପ୍ରଭାବିତ ଇଲାକାନ ଅଗ୍ନିଶମ ବାହିନୀ ଆଉ ସ୍ଥାନୀୟ ଲୋକଙ୍କ ଚେରେଷ୍ଟାତି ଗଛ କାଟିକରି ସଫା କରାଯାଇଥିଲା। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର 12 ଜିଲ୍ଲାର ଜବର ଗରମ ଆଉ ଗୁଲଗୁଲି ହେବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ କାଲବୈଶାଖୀ ଓ ଜବର ବର୍ଷା ହେବା ବୋଲି ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ସହିତ 13 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏବେ 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାର ଧୁକାଗଡ଼ି ହେବାର ସମ୍ଭାବନା ରହିଛି। ଏ ସମୟଥି ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକେ ଯିବାରକେ ମନା କରାଯାଇଛି। କିଛିଦିନ ଭିତରେ ଦିନର ତାପମାତ୍ରା 2-4 ଡିଗ୍ରୀ ସେଲ୍ସିୟସ୍ ତକ କମ୍ବାର ସମ୍ଭାବନା ରହିଛି। ସେଆଡ଼େ ଜବର ଖରା ପରିସ୍ଥିତିକେ ନଜରଟି ରଖିକରି ସାଧାରଣ ଲୋକ ସତର୍କ ରହିବାର ସହିତ ଜରୁରୀ ପଦକ୍ଷେପ ନେବା ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: इयम् आकाशवाणी सम्प्रति वार्ताः श्रूयन्ताम्। प्रवाचकः दिव्यानन्दजः। अथ वार्ताः। प्रधानमन्त्री नरेन्द्रमोदी गतदिने जनजातीयप्रतिनिधिभिः सह मिलितवान्। ह्यः नवदिल्ल्याम् आयोजितस्य जनजातीय सुरक्षा कल्याण मञ्चस्य विषये सामाजिक संचार माध्यमेन श्रीमोदी उक्तवान् यत् आदिवासी समुदायं प्रति तस्य समर्पणं यथार्थतया प्रशंसनीयम्। केन्द्रीयः गृह सहकारिता मन्त्री अमित शाहः पुनरेकदा अवैध प्रवासिनाम् अभिज्ञानार्थं, निर्वासनार्थं, सीमा सुरक्षां च सुदृढीकर्तुं सर्वकारस्य प्रतिबद्धतां दृढतया प्रतिपादितवान्। गतवासरे गुजराते गांधीनगरे चत्वारिंशदधिक त्रिशत कोटि रूप्यकाणां विकास परियोजनानां उद्घाटनस्य शिलान्यासस्य च अनन्तरं जनसभां संबोधयन् श्री शाहः पश्चिम बंगाल सर्वकारस्य अपि प्रशंसाम् अकरोत्, यतः शासनेन एक सप्ताहाभ्यन्तरे सीमा सुरक्षाबलाय 600 हेक्टर परिमिता भूमिः प्रदत्ता। वीर सावरकर महोदयस्य जन्मवार्षिक्याः अवसरे गृहमन्त्री तस्य योगदानाय, त्यागाय च तस्मै श्रद्धांजलिं प्रदत्तवान्। गुजरातराज्यस्य त्रिदिवसीय यात्रायां श्रीशाहः अनेकेषां सार्वजनिक सौकर्याणाम् उद्घाटनम् अकरोत्। अत्रान्तरे सः अहमदाबाद नगरे आगामिनि ओलम्पिक क्रीडानां, कॉमनवेल्थ क्रीडानां, विश्वारक्षक क्रीडानां, अग्निक्रीडानां च सज्जतायाः समीक्षाम् अकरोत्। राष्ट्रपति पदासीना द्रौपदी मुर्मूः आरक्षकबलाय बोधितवती यत् आरक्षकाः अधिकं नागरिकाभिमुखाः भवेयुः, अपि च समाजस्य दुर्बलवर्गाणां, विशेषतः महिलानां, निर्धनानां, बालकानां च विषये संवेदनशीलतां धारयेयुः। राष्ट्रपतिः गतवासरे गंगटोक नगरे आयोजिते अलंकरण संचलने सिक्किमारक्षकदलाय प्रतिष्ठितं राष्ट्रपतिध्वजसम्मानं प्रदाय एवम् उक्तवती। तया राज्ये विधिव्यवस्थायाः पालने सहैव आपत्प्रबन्धने सिक्किमारक्षकदलस्य भूमिकायाः भूरिशः प्रशंसा कृता। उपराष्ट्रपतिः सीपी राधाकृष्णन् अद्य आरभ्य अस्य मासस्य एकत्रिंशद्दिनांकपर्यन्तं कर्णाटक गोवा केरलराज्यानां त्रिदिवसीय यात्रायां भविष्यति। अद्य सः कर्णाटके बेंगलुरुनगरे आर्ट ऑफ लिविंग फाउंडेशन इत्येतस्य संस्थानस्य 45 वर्षपूर्त्यवसरे आयोजिते वैश्विक समारोहे सहभागं करिष्यति। तदनन्तरं सः कर्णाटकस्य दावणगेरे स्थितस्य विश्वविद्यालय बीडीटी अभियांत्रिकी महाविद्यालयस्य प्लैटिनम जुबली इति महारजत जयन्त्युत्सवे अपि सहभागं करिष्यति। कर्णाटकस्य मुख्यमन्त्री सिद्धारमैया इत्यसौ गतवासरे लोकभवने राज्यपालस्य सचिवाय औपचारिकरूपेण स्वकीयं त्यागपत्रं समर्पितवान्। वार्ताहरान् सम्बोधयन् सः प्रमाणितवान् यत् त्यागपत्रं सचिवाय औपचारिकरूपेण प्रदत्तमिति। अत्रावसरे सः राज्यपालं नूतनमुख्यमन्त्रिणः पदभारग्रहणाय आमन्त्रयितुं साग्रहं निवेदितवान्, यतोहि विधानसभायां 36,100+ विधायकानां समर्थनेन कांग्रेसदलस्य पूर्णबहुमतं वर्तते। तेन सूचितं यत् कांग्रेस उच्चाधिकारिभिः तस्मै राज्यसभायाः सदस्यता प्रस्ताविता आसीत्, परञ्च सः राष्ट्रिय राजनीतौ स्वकीयाम् अरुचिं प्रकटयन् उक्तवान् यत् सम्प्रत्यसौ राज्यस्य जनानां कृते एव निरन्तरं कार्यं करिष्यति। भारतीयार्थ विभागेन अनुमितं यत् देशस्य उत्तर पश्चिमीय दिग्विभागस्य कतिपय क्षेत्रेषु अतिताप घटनायाम् अपचिति भविष्यति। अन्ते क्रीडावार्तासु आईपीएल क्रिकेट स्पर्धा मालिकायाम् अद्य उपान्ति चक्रीये द्वन्द्वे गुजरात टाइटन्स दलं राजस्थान रॉयल्स दलेन समं स्पर्धिष्यते। स्पर्धा सायं सार्ध सप्तवादने आरप्स्यते। इति वार्ताः।
1: आकाशवाणी संबलपुर सुनंतु आज प्रसारित होबाकु थिबा केतेक कार्यक्रम संपर्क रे सूचना। आज सका 7:10 शुणिबे स्वास्थ्य सूचना। एथिरे 5 वर्षरे 7 थर टीकाकरण रो महत्व ए संपर्क रे कहिबे डाक्टर स्मिता कुमारी पंडा। परिवेश सूचना शुणिबे सका 7:30 रे वनीकरण रो परिवेश उपरे प्रभाव ए संपर्क रे कहिबे डाक्टर समापिका दास। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ପ୍ରଚାର କରିବ ସକାଳ 7:35 କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ସଙ୍ଗୀତ ଜି ନାରାୟଣ ରାଓ, ସନ୍ଥକବି ଭୀମ ଭୋଇଙ୍କ ଗୀତ ରଚନା। ବୀରେନ୍ଦ୍ରନାଥ ନାଗ ଗାଇଥିବା ସମ୍ବଲପୁରୀ ଗୀତ ଶୁଣିବେ ସକାଳ 7:50। ସକାଳ 8:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା, ପରଶୁରାମ ପାତ୍ର ଏବଂ କାହ୍ନୁ କେଶବ ବହିଦାର। ସକାଳ 8:45 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ତପନ କୁମାର ନାୟକ, ଜୟଦେବ ତନ୍ତି ଏବଂ ସୁତପା ପଟ୍ଟନାୟକ। ଦିନ 11:05 ପ୍ରଚାର କରିବୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ରେଖାରାମ ବାଗ, ରବୀନ୍ଦ୍ର ପଣ୍ଡା, ପ୍ରଭାସିନୀ ରଥ, ଫକୀର କୁମାର ମେହେର ଏବଂ ଫକୀରମୋହନ ପଟ୍ଟନାୟକ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 11:30। ଦିନ 12:00 ବାତାୟନ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30। ଦିନ ଗୋଟାଏ 5 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ସୁବ୍ରତ ବିଶ୍ୱାଳ। ଘର ସଂସାର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ ଗୋଟାଏ 20। ଏଥିରେ ଶୁଣିବେ ଆଲୋଚନା ସ୍ପଣ୍ଡିଲାଇଟିସ୍ ରୋଗର କାରଣ ଓ ଚିକିତ୍ସା। ଆଲୋଚନା କରିବେ ଡାକ୍ତର ଉଷାରାଣୀ ମିଶ୍ର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଏଥିରେ ଶୁଣିବେ ଆଲୋଚନା ଜଙ୍ଗଲ ନିଆଁର କାରଣ ଓ ତାକୁ ରୋକିବା କିପରି। ଆଲୋଚନା କରିବେ ମହିପାଳ ଛତ୍ରିଆ। ଅପରାହ୍ନ 3:30 ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ। ଅପରାହ୍ନ 4:02 ଶୁଣିବେ ନାଟକ ଜୋକ ଲୁଣ ଭେଟଣ, ରଚନା ସୌରଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସନ୍ଧ୍ୟା 5:00 ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିବେ। 5:02 ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣିବେ, ପରିବେଷଣ କରିବେ ଗୋକୁଳ ପଟେଲ ଏବଂ ସାଥୀ। ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀ ଶୁଣିବେ ସନ୍ଧ୍ୟା 5:30। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତର କେନ୍ଦ୍ର ଭାବେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ 15 ମାସରେ 7 ଥର ଓଡ଼ିଶାକୁ ଗସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଆସନ୍ତାକାଲିଠାରୁ 580ରୁ ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ କରିବେ। ଭୋଟର ତାଲିକାର ସଂଶୋଧନ, ନୂତନ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ମୃତ କିମ୍ବା ଅନୁପସ୍ଥିତ ଭୋଟରଙ୍କ ନାମ ବାଦ୍ ଦେବା କାର୍ଯ୍ୟ କରାଯିବ। ଚଳିତ ଶିକ୍ଷାବର୍ଷରୁ ଓଡ଼ିଆରେ 2 ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯିବ। 2 ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇ 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦିଆଯାଇଛି। ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଥିବା 2009 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଥିବା 2010 ବ୍ୟାଚ୍ ଆଇପିଏସ୍ ଅଧିକାରୀ କନୱର ବିଶାଲ ସିଂହଙ୍କୁ ଏସ୍ଟିଏଫ୍ର ଡିଆଇଜି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳ ପାଇଁ ଏକ ୱେବ୍ସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଦାରିଙ୍ଗବାଡ଼ିର ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଭ୍ୟୁ ପଏଣ୍ଟ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ଏହା ସହିତ ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ସୁବିଧା ସମ୍ପର୍କିତ ସୂଚନା ମଧ୍ୟ ୱେବ୍ସାଇଟ୍ରୁ ପର୍ଯ୍ୟଟକମାନେ ପାଇପାରିବେ। ଏହି ପଦକ୍ଷେପ ଦାରିଙ୍ଗବାଡ଼ି ପର୍ଯ୍ୟଟନକୁ ଅଧିକ ସୁଗମ କରିବା ସହ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଇଛି। ୱେବ୍ସାଇଟ୍ଟି ହେଉଛି explorearingbadi.com। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ପକ୍ଷରୁ ନବରଙ୍ଗପୁରରେ ଆୟୋଜିତ 2 ଦିନିଆ ଅମୃତକାଳ ସାଂସ୍କୃତିକ ସମାରୋହ ଉଦ୍ଯାପିତ ହୋଇଛି। ସମାରୋହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଭାରତ ତଥା ଓଡ଼ିଶାର ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି କହିଥିଲେ। 7 ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ତିହିଡ଼ିଠାରେ 10 ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ ପରିଚାଳନା, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ 600 ଜଣ କ୍ୟାଡେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରଭାବିତ ହୋଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। 57 ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 12 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ବେଙ୍ଗାଲୁରୁରେ ଅନୁଷ୍ଠିତ ଅଷ୍ଟମ ଇଣ୍ଡିଆନ୍ ଓପନ୍ ପାରା ଆଥ୍ଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପ୍ରତିଯୋଗୀମାନେ 8 ସ୍ୱର୍ଣ୍ଣପଦକ ସହ ମୋଟ 18 ପଦକ ହାସଲ କରିଛନ୍ତି। ପାରା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଳିମାନଙ୍କ ପାଇଁ 24-ଦିନିଆ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। ଆଜି ଏଥିରେ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା।
2: ଟିକା ବା ଭ୍ୟାକ୍ସିନ୍ ଚିକିତ୍ସା ବିଜ୍ଞାନର ଏକ ଚମତ୍କାରୀ ଉଦ୍ଭାବନ। ଶିଶୁ ମୃତ୍ୟୁହାରକୁ କମ୍ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଛନ୍ତି। ଜନ୍ମରୁ 5 ବର୍ଷ ଭିତରେ ଶିଶୁକୁ 12 ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ଟିକାକରଣ କରାଯାଇଥାଏ। 5 ବର୍ଷରେ ଛୁଆଟି ଟିକାକରଣକୁ ନିହାତି 7 ଥର ଯିବା ଆବଶ୍ୟକ, ଯଥା ଜନ୍ମ ସମୟରେ PCG, ପୋଲିଓ ଏବଂ ହେପାଟାଇଟିସ୍ ବି'ର 0 ମାତ୍ରା ଦିଆଯାଇଥାଏ। 6 ସପ୍ତାହ କିମ୍ବା 1.5 ମାସ ସମୟରେ ଛୁଆକୁ ପେଣ୍ଟାଭେଲେଣ୍ଟର ପ୍ରଥମ ଟିକା

0: ରୋଟା ଭାଇରସର ପ୍ରଥମ ଟୀକା, ପୋଲିଓର ପ୍ରଥମ ଟୀକା ଏବଂ ଆଇପିଭି ବା ଇଞ୍ଜେକ୍ଟେବୁଲ ପୋଲିଓର ପ୍ରଥମ ଟୀକା ଏବଂ ତା ସାଙ୍ଗରେ ପିସିଭି ବା ନିମୋକକାଲ ଭ୍ୟାକ୍ସିନ୍ର ପ୍ରଥମ ଟୀକା ମଧ୍ୟ ଦିଆଯାଇଥାଏ। ତାପରେ 10 ସପ୍ତାହ ବା 2.5 ମାସ ବୟସରେ ଛୁଆଟିକୁ ପେଣ୍ଟାଭେଲେଣ୍ଟର ଦ୍ୱିତୀୟ ମାତ୍ରା, ରୋଟା ଭାଇରସ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଏବଂ ଓପିଭି ଭ୍ୟାକ୍ସିନ୍ ବା ଓରାଲ ପୋଲିଓ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଦିଆଯାଇଥାଏ। 14 ସପ୍ତାହ ବା 3.5 ମାସର ଛୁଆକୁ ଆମେ ଓପିଭିର ତୃତୀୟ ମାତ୍ରା, ପେଣ୍ଟାଭେଲେଣ୍ଟର ତୃତୀୟ ମାତ୍ରା ଏବଂ ରୋଟା ଭାଇରସ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା ଦେଇଥାଉ। ତା ସଙ୍ଗେ ନିମୋକକାଲ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଏବଂ ଇଞ୍ଜେକ୍ଟେବୁଲ ପୋଲିଓ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ମଧ୍ୟ ଦିଆଯାଇଥାଏ। ତାପରେ 9 ମାସ ପୁରିଲେ ଛୁଆକୁ ଏମ୍ଆର୍ ଭ୍ୟାକ୍ସିନ୍, ଯେଉଁଟାକୁ ଆମେ ମିଜିଲ୍ସ ଆଣ୍ଡ ରୁବେଲା କହୁ, ତା'ର ପ୍ରଥମ ମାତ୍ରା, ଜାପାନିଜ୍ ଏନ୍କାଭାଲାଇଟିସ୍ ଭ୍ୟାକ୍ସିନ୍ର ପ୍ରଥମ ମାତ୍ରା ଏବଂ ନିମୋକକାଲ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା, ଯେଉଁଟାକି ଆମେ ବୁଷ୍ଟର ଡୋଜ୍ କହୁ, ଏବଂ ଆଇପିଭି ବା ଇଞ୍ଜେକ୍ଟେବୁଲ ପୋଲିଓ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା ମଧ୍ୟ ଦିଆଯାଇଥାଏ। ତାପରେ ଆମେ ଦେଖିବା 16ରୁ 24 ମାସ ମଧ୍ୟରେ ଛୁଆକୁ ଏମ୍ଆର୍ ବା ମିଜିଲ୍ସ ରୁବେଲା ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା, ଜେଇ ବା ଜାପାନିଜ୍ ଏନ୍କେଫାଲାଇଟିସ୍ର ଦ୍ୱିତୀୟ ମାତ୍ରା ଏବଂ ଡିପିଟି ବୁଷ୍ଟରର ପ୍ରଥମ ମାତ୍ରା ଓ ପୋଲିଓ ବୁଷ୍ଟର ଦିଆଯାଇଥାଏ। ତାପରେ 5 ବର୍ଷର ଛୁଆକୁ ଆମେ ଡିପିଟି ବୁଷ୍ଟରର ଦ୍ୱିତୀୟ ମାତ୍ରା ଦେଇଥାଉ। ଏହି କ୍ରମରେ ଟିକାକରଣ କରାଯାଇଥାଏ। ଏହି ସାମୂହିକ ଟିକାକରଣ ଶିଶୁକୁ 12ଟି ରୋଗ ବିରୁଦ୍ଧରେ ରକ୍ଷା କବଚ ଭାବରେ କାମ କରିଥାଏ। ସେହି ରୋଗଗୁଡ଼ିକ ହେଲା ଯକ୍ଷ୍ମା, ପୋଲିଓ, ହେପାଟାଇଟିସ୍ ବି, ହେମୋଫିଲସ୍ ଇନ୍ଫ୍ଲୁଏଞ୍ଜା ବି, ଡିପ୍ଥେରିଆ, ହୁପିଂ କଫ୍, ନିମୋନିଆ, ଡାଇରିଆ, ମିଳିମିଳା ବା ମିଜିଲ୍ସ, ରୁବେଲା, ଟିଟାନସ୍ ଏବଂ ଜାପାନିଜ୍ ଏନ୍କେଫାଲାଇଟିସ୍। ଏମ୍ସିପି କାର୍ଡ଼ରେ ଟିକାଦାନର ତାରିଖ ଅଙ୍ଗନୱାଡ଼ି କର୍ମୀ ଆଗରୁ ସୂଚିତ କରିଥାନ୍ତି। ଏହିସବୁ ଟିକା ପ୍ରାୟ ବୁଧବାର ଦିନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯାଇଥାଏ। ଏଏନ୍ଏମ୍ ବା ମହିଳା ସ୍ୱାସ୍ଥ୍ୟ କର୍ମୀ ଟିକାକରଣ କେନ୍ଦ୍ରରେ ଟିକାଦାନ କରିଥାନ୍ତି। ଏହିସବୁ ଟିକାରେ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ପ୍ରାୟ ନଥାଏ। ବେଳେବେଳେ ସାମାନ୍ୟ ଜ୍ୱର ହୁଏ ଏବଂ ଟିକା ନେବା ଜାଗାରେ ଟିକେ ଫୁଲିଯାଏ। ନିଜର ଶିଶୁକୁ ଟିକା ଦେବାରେ ଡେରି କରନ୍ତୁ ନାହିଁ, ଗୋଟିଏ ବି ଟିକାର ଡୋଜ୍ ଭୁଲନ୍ତୁ ନାହିଁ। ଆମେ କହିପାରିବା, ନିଅନ୍ତୁ ସବୁ ଟିକା, ପାଆନ୍ତୁ ସମ୍ପୂର୍ଣ୍ଣ ସୁରକ୍ଷା।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ. ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି. ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା. ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ. ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ. ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି. ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ୍ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ

0: ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ। ଏହାଛଡ଼ା ସେ ଦାବାଙ୍ଗେରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ କେରଳମ୍ର ପୋଟାୟମ୍ ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି। ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା, ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷକରି ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୁରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଶେଷକରି ସାମରିକ, ପ୍ରତିରକ୍ଷା ଶିଳ୍ପ, କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ସୁରକ୍ଷା, ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୁମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ରୁଷ୍ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି, ସନ୍ତାସବାଦ କାର୍ଯ୍ୟକୁ ପ୍ରୋହାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପତ୍ତି ନେବା ଉଚିତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗି ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ମସିହାରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଗ୍ଲୋବାଲ ସାଉଥ୍କୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ୍ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଅହମ୍ମଦାବାଦଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ତାଲିମ ସୁବିଧାର ସମ୍ପ୍ରସାରଣ କରୁଛନ୍ତି। ଅହମ୍ମଦାବାଦଠାରେ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ ବିକଶିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ ସାଙ୍ଗ୍ବିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ, ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7:00 ବ୍ରିଷ୍ଟଲ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାସର ହାଲ।
2: କଙ୍କ୍ରୋ ଚାଷ ଯେନୁ ତାତି 25-35 ଡିଗ୍ରୀ ସେଲସିୟସ ଆର୍ ପଛରକ 150-250 ସେଣ୍ଟିମିଟର ବର୍ଷା ହେସି ସେ ଇଲାକାମାନଙ୍କୁ ଇ କଙ୍କ୍ରୋ ଚାଷଟା ଭଲ ହେସି। ଅତ୍କା ଥଣ୍ଡା ପଡ଼ିଲେ ଗଛ ମରିଯାଏସି ଆର୍ ବର୍ଷା ଉତରୁ ଖରା ହେଉଥିବାର ସମୟଥି ପରାଗ ସଙ୍ଗମ ଅତ୍କା ହେଇକିରି ଅମଲ ଗଲେ ଭଲ ବଢ଼ସି। ମାଏଟ୍ ନିଗ୍ରା ଉର୍ବର ବାଲି ଦୋର୍ସା ଆର୍ ଚେନ୍ ମାଟିର ଅମ୍ଳତା 6-7 ଭିତରେ ଥିବା ସେ ମାଟି କଙ୍କ୍ରୋ ଚାଷ ଭଲ ହେସି। ତେହେରୁ କିସମ ଫଲର ଆକାର ଅନୁଯାୟୀ କଙ୍କ୍ରୋକେ ଦୁଇ ଭାଗ ଥି ଆମେ ଭାଗ କରିପାରମା। ମିଠା କଙ୍କ୍ରୋ ଯେନ୍ଟାକି ଫଲ ଲମା ଥିସି 10-15 ସେଣ୍ଟିମିଟର ତକ, ମୋଟା ଥିସି ଆର୍ ମାଂସଳ ଥିସି ଆର୍ କଣ୍ଟା ଗଲେ ହେତି କମ୍ ଥିସି। ଦେଶୀ କଙ୍କ୍ରୋ, ଦେଶୀ କଙ୍କ୍ରୋର ଫଲଟା ହଉଛି ସାନ, 2.5 ସେଣ୍ଟିମିଟର ଇତା ଲମା ଆର୍ ଅତ୍କା କଣ୍ଟା ଥିସି। ଦେଶୀ କଙ୍କ୍ରୋ ଥି ମିଠା କଙ୍କ୍ରୋ ଠାନୁ ଅତ୍କା ଖାଦ୍ୟ ଗୁଣ ଥିସି ଆର୍ ବଜାର ଚାହିଦା ଗଲେ ବନେଥିସି। C8 ଆର୍ C20 ଇଟା ହଉଛି ଯୁଡେ ଉନ୍ନତ ମିଠା କଙ୍କ୍ରୋ କିସମ। ବଂଶ ବିସ୍ତାର ମଞ୍ଜି, ଚେର୍ ଖଣ୍ଡ ଆର୍ ଡାଲ ବାଟିଆ କଙ୍କୁର ଗଛର ବଂଶ ବିସ୍ତାର କରାଯାଏସି ଆର୍ ମଞ୍ଜି ମାନଙ୍କର ଗଜା ଆଗ୍ରେବାର ଶକ୍ତି କମ୍ ଆର୍ ଅଧା ଗଛ ଅଣରା ହେଇକିରି ଡେରିଥି ଫଲ୍ ଫଲ୍ସି ଯେନ୍ଟାକି 2-3 ବର୍ଷ ଲାଗିଯାଏସି ଆର୍ ଆମର ରାଜ୍ୟ କଙ୍କୁରର ଚେର୍ନୁ ବଂଶ ବିସ୍ତାର କରାଯାଏସି ମାଇ ଚେର୍ ମାଇ ଗଛ ଆର୍ ଅଣରା ଚେର୍ ଅଣରା ଗଛ ଅଣାଯାଏସି ଆର୍ ଇତାକେ ଅଲଗା ଅଲଗା ରଖବାର କଥା ଚେର୍ ମାନଙ୍କର ଓଜନ ଦେଶୀ କଙ୍କୁର ଲାଗି 80-120 ଗ୍ରାମ ଆର୍ ମିଠା କଙ୍କୁର ଲାଗି 125-150 ଗ୍ରାମ ହେବାର କଥା ଆର୍ କେତେ ଜାଗାନ ବଡ଼ ଚେରିକେ କାଟିକିରି ଖଣ୍ଡଖଣ୍ଡ କରି ଲଗାଯାଏସି ଆର୍ ଫି ଖଣ୍ଡଥି କମ୍ସେ କମ୍ 2 ଆଙ୍କ ରହିବାର କଥା ତାହାରୁ କଟା ଖଣ୍ଡକେ ମେଙ୍କୋଜେବ୍ ଯେନ୍ଟାକି ଇଣ୍ଡୋଫିଲ୍ M45 2 ଗ୍ରାମ ଲିଟରେ ପାଣିଥି ମିଶାବାର କଥା ଆର୍ ଚେର୍ କରବାର ହରମୋନ୍ ସେରାଡିକ୍ସ ବି ଥି ସାନିକିରି ଛାଏଥି ଅଧା ଘଣ୍ଟା ରଖବାର ଉତରୁ ଲଗାବାର କଥା ଆର୍ ବର୍ଷା ଦିନେ ଡାଲର ଖଣ୍ଡ ନୁ ଗଲେ ଚାରା କରାଯାଇ ପାରବା ନିରୋଗ ଆର୍ 2 ଗଏଣ୍ଟ ଥିବାର ଡାଲକେ କାଟିକିରି ଚେର୍ କରବାର ହରମୋନ୍ ଏଥି ଦେଇକିରି ବାଇଲଥି ତୁପିଲେ 15-17 ଦିନ ଥି ଚେର୍ ଆସେ ତାହାର କଙ୍କୁର ଗଛ ଲଗାବାରଟା ମେ ମାସ ଶେଷ ଭାଗ ଠାନୁ ଜୁନ୍ ମାସ ଯାଏ କଙ୍କୁର ଲଗାଯାଏସି ଏଥିର ଲାଗି ମାସେ ଆଗରୁ ଜମିକେ 2-3 ଥର ଚାଷ କରିକିରି ଅନାବନା ଗଛମାନଙ୍କୁ ପର୍ଷା କରିକିରି ସଫା କରିକିରି ଧାଡ଼ିକେ ଧାଡ଼ି 2 ମିଟର ଆର୍ ମନ୍ଦାକେ ମନ୍ଦା 1 ମିଟର ଦୂରିଆ ଥି 45 ସେଣ୍ଟିମିଟର ଲମ୍ବା ଚଉଡ଼ା ଆର୍ ଗହିର ଗାର୍ଡ କୁଡ଼ାଯାଏସି ଆର୍ ଗାର୍ଡ ମାନଙ୍କୁ ଖରା ଦେଇକିରି ଫି ଗାଢ଼ାକେ 5 କେଜି କମ୍ପୋଷ୍ଟ ଆର୍ 150 ଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଆର୍ 50 ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ 75 ଗ୍ରାମ ନିମ୍ ପିରିଆ ଆର୍ 3 ଗ୍ରାମ ଫୁରାଡନ୍ ଗୁଣ ଦେଇକିରି ଗାତକେ ଭରବାର କଥା ତାହାରୁ ପାନ୍ ମଡ଼ାବାର କଥା ଆର୍ ଫି ଗାତେ 1 ଚେର୍ କି 2 ଚେର୍ ହେଇଥିବାର କଟା ଡାଲ ଲଗେଇକିରି ପାନ୍ ଦିଆଯାଏସି ଆର୍ ଲଗାବାର ସମୟଥି ଫି 10 ମନ୍ଦାନୁ 9 ମାଇ ଆର୍ 1 ଅଣରା ଚେର୍ ତୋପାଯାଏସି ଫି ଏକରକୁ 2000 କଟା ଚେର୍ ଦରକାର ହେସି ଆର୍ ପାନ୍ ମଡ଼ାବାର ଯେନ୍ ସୁବିଧା ଅଛେ ସେନୁ ଫେବୃଆରୀ ମାସେ ଗଲେ କଙ୍କୁର ଲଗାଯାଇ ପାରବା ତାହାର ସାରର ବ୍ୟବହାର କଙ୍କୁର ଲଗାବାର ସମୟଥି ଫି ଏକରକେ ଜବଖିଆର ଯାନ 14 କେଜି 30 ଦିନ ଉତରୁ 7 କେଜି ଆର୍ 60 ଦିନ ଥି ଫେର 7 କେଜି ଆର୍ ଫସ୍ଫରସ ଏନ୍ତା ଲଗାବାର ସମୟଥି 16 କେଜି ଆର୍ ପଟାସ 24 କେଜି ସାରର ବ୍ୟବହାର କଙ୍କୁର ଲଗାବାର ସମୟଥି ଜବଖିଆର ଯାନ 14 କେଜି ଫସ୍ଫରସ 16 କେଜି ପଟାସିୟମ 24 କେଜି ଦରକାର ହେସି ତାହାର 30 ଦିନ ଉତରୁ ଫି ଏକରକେ ଫେର ଘାଏ 7 କେଜି ଜବଖିଆର ଯାନ ଆର୍ 60 ଦିନ ଉତରୁ ଫେର ଏକରକ 7 କେଜି ଜବଖିଆର ଯାନ ଦରକାର ହେସି ତାହାରୁ ତାର ପର ଯତନ କଙ୍କୁର ଲଗାବାର 30 ଦିନ ଉତରୁ ଘାଏ ଆର୍ 60 ଦିନ ଉତରୁ ଘାଏ କୁଡ଼ା ଖୋସା କରିକିରି ଅନାବନା ଗଛ ଘିଚି ଦେଇକିରି ସାରର ବ୍ୟବହାର କରବାର କଥା ତାହାରୁ ଗଛ ମୂଲକେ ମାଟି ଟେକେଇକିରି ବତର ଆର୍ ପାଗ ଦେଖିକିରି 5-7 ଦିନ ଅନ୍ତରଥି ପାନ୍ ମଡ଼ାଯାଏସି ତାହାରୁ ବର୍ଷା ମୂଲ ହେଇଗଲେ ଆର୍ ପାନ୍ ମଡ଼ାବାର ନାଇଁ ପଡ଼େ ତାହାରୁ ଗଛକେ ରଞ୍ଜା ତୁପିକିରି ମଡ଼ାବାର କଥା ଅମଲ କଙ୍କୁରର ଅମଲ ଚେର୍ ଲଗାବାର 55-60 ଦିନ ଥି ଫଲ୍ ଆଏସି ଆର୍ ଜହକିରି ମୁଲୁ 8-10 ଗଏଣ୍ଟ ଉତରୁ ଫୁଲ ଧର୍ସି ଆର୍ ବୀଜା ଟାନ୍ ହେବାର ଆଗରୁ ଅମଲ କରବାର କଥା ମିଠା ଆର୍ ଦେଶୀ କଙ୍କୁର ଅମଲ କେନ୍ତିକିରି ହେସି ମିଠା କଙ୍କୁରଟା ଫୁଲ ଫୁଟବାର ଠାନୁ 30-35 ଦିନ ଥି ଅମଲ ହେସି ଆର୍ ଦେଶୀ କଙ୍କୁରଟା 15-20 ଦିନ ଉତରୁ ହେସି ମିଠା କଙ୍କୁରଟା ଫି ଗଛକେ 45-50 ଫଲ ଧର୍ସି ଆର୍ ଦେଶୀ କଙ୍କୁର 80-100 ଫଲ ଧର୍ସି ସେନ୍ତା ମିଠା କଙ୍କୁରଟା ଫି ଗଛକେ 3-4 କେଜି ଅମଲ ହେସି ଆର୍ ଦେଶୀ କଙ୍କୁରଟା 2 କେଜି ଅମଲ ହେସି ସେନ୍ତା ଫି ଏକରକ ମିଠା କଙ୍କୁର 60-70 କ୍ୱିଣ୍ଟାଲ ଅମଲ ହେସି ତ ଦେଶୀ କଙ୍କୁରଟା 50-60 କ୍ୱିଣ୍ଟାଲ ଅମଲ ହେସି
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର ପରିବେଶ ସୂଚନା ଶୁଣନ୍ତୁ ଆଜି ଏଥିରେ ବନୀକରଣର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ
3: ବନଭୂମି ସହିତ ମନୁଷ୍ୟର ସମ୍ପର୍କ ପୁରାତନ କାଳରୁ ରହିଆସିଛି ଦିନ ଥିଲା ଏହି ବନଭୂମିରେ ହିଁ ସଭ୍ୟତା ସଂସ୍କୃତିର ପ୍ରଥମ ସୂର୍ଯ୍ୟୋଦୟ ହୋଇଥିଲା ମନୁଷ୍ୟ କ୍ରମାଗତ ଉନ୍ନତି ସଭ୍ୟତା ସଂସ୍କୃତିର ପରିପୃଷ୍ଟି ପାଇଁ ବନଭୂମିର ଦାନ ଅଧିକ କ୍ରମାଗତ ଏହି ବନଭୂମିରେ ଗଢ଼ି ଉଠିଲା କଳକାରଖାନା ମନୁଷ୍ୟ ତାର ଦରକାରୀ ବସ୍ତୁ ପାଇଁ ନିର୍ଭରଶୀଳ ହେଲା ବନଭୂମି ଉପରେ ଧୀରେ ଧୀରେ ଯାନ୍ତ୍ରିକ ସଭ୍ୟତା ଗଢ଼ି ଉଠିଲା ଏହି ବନଭୂମି ଉପରେ ମନୁଷ୍ୟ ଜଙ୍ଗଲ କାଟିବାକୁ ଲାଗିଲା ତାର ବୈଷୟିକ ଆବଶ୍ୟକତା ପୂରଣ ପାଇଁ। ଯଦି ଆମେ ପୃଥିବୀର ଜଙ୍ଗଲ ଆଚ୍ଛାଦନ ମାନେ ଫରେଷ୍ଟ କଭର ବିଷୟରେ କହିବା, ପୃଥିବୀର ମୋଟ ସ୍ଥଳଭାଗର 31% ଅଂଶ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ। ଏହି ଜଙ୍ଗଲର ପରିମାଣ 4.06 ବିଲିୟନ ହେକ୍ଟର। ବିଶ୍ୱରେ ଏବେ ବି ଅତି କମ୍ରେ 1.11 ବିଲିୟନ ହେକ୍ଟର ପ୍ରାଥମିକ ଜଙ୍ଗଲ ରହିଛି। ବ୍ରାଜିଲ, କାନାଡ଼ା ଏବଂ ରୁଷିଆ ଏହି 3ଟି ଦେଶ ମିଶି ପୃଥିବୀର ଅଧାରୁ ଅଧିକ ପ୍ରାଥମିକ ଜଙ୍ଗଲ ଧାରଣ କରିଛନ୍ତି। 1990 ମସିହା ଠାରୁ

0: ଏପର୍ଯ୍ୟନ୍ତ ପ୍ରାୟ 129 ନିୟୁତ ହେକ୍ଟର ଜଙ୍ଗଲ ନଷ୍ଟ ହୋଇସାରିଲାଣି, ଯାହାକି ଦକ୍ଷିଣ ଆଫ୍ରିକାର କ୍ଷେତ୍ରଫଳ ସହିତ ସମାନ। ଆକଳନରୁ ଜଣାପଡ଼ିଛି ଯେ 60% ଜଙ୍ଗଲ କ୍ଷୟ କୃଷି ସମ୍ପ୍ରସାରଣ ପାଇଁ ହେଉଛି। ଓଡ଼ିଶାର ସମୁଦାୟ ଜଙ୍ଗଲ ଆଚ୍ଛାଦନ ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରଫଳର ପ୍ରାୟ 39.31%। ବନୀକରଣର ବୈଜ୍ଞାନିକ ତଥା ପରିବେଶଗତ ଉପକାରିତା ଅଧିକ। ବୃକ୍ଷମାନେ ଆଲୋକଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଗ୍ରହଣ କରନ୍ତି ଏବଂ ଅମ୍ଳଜାନ ଛାଡ଼ନ୍ତି। ଏହା ବିଶ୍ୱତାପନ ବା ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସାହାଯ୍ୟ କରେ। ବୃକ୍ଷର ଚେର ମାଟିକୁ ଜାବୁଡ଼ି ଧରିଥାଏ, ଯାହାଫଳରେ ବନ୍ୟା କିମ୍ବା ପ୍ରବଳ ବର୍ଷା ସମୟରେ ମୃତ୍ତିକା କ୍ଷୟ ହ୍ରାସ ପାଇଥାଏ। ବୃକ୍ଷରୁ ନିର୍ଗତ ବାଷ୍ପ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କରେ, ଯାହା ମେଘ ସୃଷ୍ଟି ଏବଂ ବର୍ଷା କରାଇବାରେ ସହାୟକ ହୋଇଥାଏ। ବନୀକରଣ ଅନେକ ପଶୁ ପକ୍ଷୀ ଏବଂ କୀଟପତଙ୍ଗକୁ ବାସସ୍ଥଳୀ ଯୋଗାଇଥାଏ, ଯାହା ପରିସଂସ୍ଥାକୁ ସୁରକ୍ଷିତ ଏବଂ ସୁସ୍ଥ ରଖେ। ଗଛମାନେ ବାୟୁରେ ଥିବା ଧୂଳିକଣା ଏବଂ ବିଷାକ୍ତ ଗ୍ୟାସ୍କୁ ଛାଣି ବାୟୁକୁ ପରିଷ୍କାର କରନ୍ତି। ବୃକ୍ଷ ଉପରୁ ପଡ଼ୁଥିବା ବର୍ଷା ଜଳକୁ ମାଟି ଭିତରକୁ ଯିବାରେ ସାହାଯ୍ୟ କରନ୍ତି, ଯାହା ଭୂତଳ ଜଳସ୍ତର ବୃଦ୍ଧି କରେ। ତେଣୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ପରିବେଶ ସନ୍ତୁଳନ ଏବଂ ମାନବ ଜାତିର ସୁରକ୍ଷା ପାଇଁ ବନୀକରଣ ଅତ୍ୟନ୍ତ ଜରୁରୀ। ପାରିବେଶିକ ପ୍ରଦୂଷଣରୁ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରେ ବନ ମହୋତ୍ସବର ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ହେଲା ସାମୂହିକ ବନୀକରଣ ବା ବୃକ୍ଷରୋପଣ, ଧ୍ୱଂସପ୍ରାପ୍ତ ବନର ନବୀକରଣ ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ବନ ମହୋତ୍ସବର ଲକ୍ଷ୍ୟ। ସମ୍ବାଦପତ୍ରରେ ବୃକ୍ଷରୋପଣର ଉପଯୋଗିତା ଦର୍ଶାଇ ପ୍ରବନ୍ଧମାନ ପ୍ରକାଶ ପାଏ ଏବଂ ରେଡିଓ ଦୂରଦର୍ଶନ ପରି ଗଣମାଧ୍ୟମରେ ଏ ବିଷୟରେ ବିଶଦ ଆଲୋଚନା କରାଯାଏ। ଏହି ଉତ୍ସବରେ ନିମ୍ବ ପଣସ ଆମ୍ବ ବର ଅଶ୍ୱତ୍ଥ ଚାକୁଣ୍ଡା ଭଳି ବୃକ୍ଷରୋପଣ କରାଯାଏ। ଜାତୀୟ ଜଙ୍ଗଲ ନୀତି ଅନୁଯାୟୀ ଭାରତ ବର୍ଷରେ ଶତକଡ଼ା 33.3% ଜଙ୍ଗଲ ରହିବା କଥା, ମାତ୍ର ପ୍ରକୃତରେ ଅଛି 22.7% ମଧ୍ୟ କମ୍। ଜନସଂଖ୍ୟା ଯେପରି ବୃଦ୍ଧି ପାଉଛି, ସେହି ଅନୁସାରେ ଅରଣ୍ୟର ଆନୁପାତିକ ବୃଦ୍ଧି ହେବା ପରିବର୍ତ୍ତେ ତାହା କ୍ଷୟପ୍ରାପ୍ତ ହେଉଛି। ତେଣୁ ବନୀକରଣର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ। ଜାତୀୟ ବନୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅବକ୍ଷୟିତ ଜଙ୍ଗଲର ପୁନରୁଦ୍ଧାର ପାଇଁ ପାଣ୍ଠି ପ୍ରଦାନ କରାଯାଉଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଗ୍ରୀନ୍ କରିଡର କରି ସବୁଜ ଆଚ୍ଛାଦନ ବୃଦ୍ଧି କରାଯାଉଛି। ସହରାଞ୍ଚଳରେ ସବୁଜିମା ବୃଦ୍ଧି ପାଇଁ ସହର ନିକଟରେ ଜଙ୍ଗଲ ସୃଷ୍ଟି କରାଯାଉଛି। ଏପରି ପଦକ୍ଷେପ ନେଇ ଆମେ ବନୀକରଣର ଉପକାରିତା ଜାଣିପାରିବା ଏବଂ ଆମ ପୃଥିବୀକୁ ଧ୍ୱଂସ ହେବାରୁ ରକ୍ଷା କରିପାରିବା।
1: ପରିବେଶ ସୂଚନା ଶୁଣିଲେ। ଆଜି ଏଥିରେ ବନୀକରଣର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଭୀମଭୋଇଙ୍କ ଗୀତ ରଚନା କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ସଙ୍ଗୀତ ଜି ନାରାୟଣ ରାଓ।

ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀରେ ଆପଣମାନେ ଶୁଣୁଛନ୍ତି ଭୀମ ଭୋଇଙ୍କ ଗୀତ ରଚନା, କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ। ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ।

ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଏଇଠି ଶେଷ ହେଲା। ଗୀତ ରଚନା କରିଥିଲେ ସନ୍ଥକବି ଭୀମ ଭୋଇ, କଣ୍ଠଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ସଙ୍ଗୀତ ଜି ନାରାୟଣ ରାଓ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ବୀରେନ୍ଦ୍ରନାଥ ନାଗ, ଗୀତ ରଚନା କରିଛନ୍ତି ଧର୍ମୁ ଡନସେନା।

ସମ୍ବଲପୁରୀ ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସକାଳ ପାଇଥିଲେ ରଜା ହେଇଥିତେ କୌଶଲ୍ୟା ନନ୍ଦନ ରାମ ଆରେ ସକାଳ ପାଇଥିଲେ ରଜା ହେଇଥିତେ କୌଶଲ୍ୟା ନନ୍ଦନ ରାମ ମନ୍ଥରା କହିକେ ଇର୍ ମନ ମୁଡ଼ି ନେଲା ଆରେ ମନ୍ଥରା କହିକେ ଇର୍ ମନ ମୁଡ଼ି ନେଲା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ କାହ୍ନୁ କେଶବ ବହିଦାର, ଗୀତ ରଚନା କରିଛନ୍ତି ଲକ୍ଷ୍ମୀନାରାୟଣ ପଣ୍ଡା।

ସମ୍ବଲପୁରୀ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ କେତୋଟି ସୁଗମ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ତପନ କୁମାର ନାୟକ, ପରଶୁରାମ ନାଥଙ୍କ ଗୀତ ରଚନା।

ସୁଗମ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଦୂର୍ କି ଆୱାଜ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ଶକିଲ ବଦାୟୁନି, ସଙ୍ଗୀତ ରବି।

ଏଥର ଶୁଣନ୍ତୁ ଆ ଗଲେ ଲଗ୍ଜା କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ସାହିର ଲୁଧିଆନବୀ, ସଙ୍ଗୀତ ଆର୍ ଡି ବର୍ମନ।

ଏଥର ଆବ୍ରୁ କଥାଚିତ୍ରର ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ଜିଏଲ୍ ରାୱଲ, ସଙ୍ଗୀତ ସୋନିକ ଓମି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ନମକ ହଲାଲ, କଣ୍ଠଶିଳ୍ପୀ କିଶୋର କୁମାର ଏବଂ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ଅଞ୍ଜାନ, ସଙ୍ଗୀତ ବାପି ଲାହିରି।

ଏଥର ଶୁଣନ୍ତୁ ମମି କି ଗୁଡ଼ିଆ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର 9-2-11 କଣ୍ଠଶିଳ୍ପୀ ଗୀତା ଦତ୍ତ। ଗୀତ ରଚନା କରିଛନ୍ତି ମଜରୁ। ସଙ୍ଗୀତ SD ବର୍ମନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ବିଶ୍ ସାଲ ବାଦ କଣ୍ଠଶିଳ୍ପୀ ହେମନ୍ତ କୁମାର, ଗୀତ ରଚନା କରିଛନ୍ତି ଶକିଲ ବାଦାୟୁନି, ସଙ୍ଗୀତ ହେମନ୍ତ କୁମାର।

ଏଥର ଶୁଣନ୍ତୁ ରୋଟି କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଗୀତା ଦତ୍ତ ଏବଂ ମହମ୍ମଦ ରଫି, ସଙ୍ଗୀତ ଦେଇଛନ୍ତି ଏସ୍ ଡି ବର୍ମନ। କଥାଚିତ୍ର ପ୍ୟାସା।

ଏଥର ଶୁଣନ୍ତୁ ସରସ୍ୱତୀ ଚନ୍ଦ୍ର କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଇନ୍ଦିୱର, ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦ ଜୀ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ସ୍ୱପ୍ନ କା ସୌଦାଗର, କଣ୍ଠଶିଳ୍ପୀ ମୁକେଶ, ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତ ଶଙ୍କର ଜୟକିଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ଜାନୁଆର, କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ ରବୀନ୍ଦ୍ର ପଣ୍ଡା, ଗୀତ ରଚନା ଯୁଧିଷ୍ଠିର ମେହେର।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଗଣେଶରାମ ସେଟକର ରଚନାନୁ ଶୁଣନ୍ ଇ ଗୀତଟା ଗାଇଛନ୍ ପ୍ରଭାସିନୀ ରଥ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଫକୀର କୁମାର ମେହେରଙ୍କର କଣ୍ଠତି ଶୁଣନ୍, ପ୍ରମୋଦ କୁମାର ମିଶ୍ରଙ୍କର ରଚନା।

0: ଦିନ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ରେଖାରାମ ବାଗ, ରବୀନ୍ଦ୍ର ପଣ୍ଡା, ପ୍ରଭାସିନୀ ରଥ, ଫକୀର କୁମାର ମେହେର ଆର୍ ଫକୀର ପଟ୍ଟନାୟକ। ଗୀତମାନଙ୍କୁ ଲେଖିଥିଲେ ଶିବଶଙ୍କର ପ୍ରଧାନ, ଯୁଧିଷ୍ଠିର ମେହେର, ଗଣେଶ ରାମ ସେଠ, ପ୍ରମୋଦ କୁମାର ମିଶ୍ର ଆର୍ ଭିକାରୀ ଚରଣ କିଷାନ।
1: ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ଆଦି ସୁନ୍ମା ଜିସିମ୍ ଟୁ କଥାଚିତ୍ରର ଗୀତ ଲେଖିଛନ୍ ଆର୍କୋ ପ୍ରାଭୋ ମୁଖାର୍ଜୀ ଆର୍ ମୁନିଷ ମୁଖାର୍ଜୀ ସୁର୍ତି ସଜେଇଛନ୍ ଆର୍କୋ ପ୍ରାଭୋ ମୁଖାର୍ଜୀ କଣ୍ଠ କେ ଆର୍ ଶ୍ରେୟା ଘୋଷାଲ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଶାନ୍ତିକେ ଆମେ ବାହାରେ ଖୋଜିଲେ ନାଇଁ ପାଉ, ଏଇଟା ମନୁଷ୍ୟର ହୃଦୟ ଭିତରୁ ଆସିଥିସେ। ମନୁଷ୍ୟ ଯଦି ତାର ମନ ଭିତରୁ ହିଂସା, ଦ୍ୱେଷ, ଈର୍ଷା, ଲୋଭ ଆର୍ ରାଗ କେ ଦୂରେଇ ଦେଇପାରିଲା, ତେବେ ଯାଇକରି ସେ ନିଜେ ଶାନ୍ତି ପାଇବାର ସହିତେ ସମାଜ ନଭିଲ ଶାନ୍ତି ପ୍ରତିଷ୍ଠା କରିପାରସି। ଗୋଟେ ଶାନ୍ତିପୂର୍ଣ୍ଣ ସମାଜ ଗଠନ କରବାର୍ ଲାଗି ଆମକୁ ସବକୁ ଆଗଭର ହେବାର୍ ଲାଗି ପଡ଼ବା। ତାହେଲେ ଆସୁନ୍ ଆମର ଭିତରେ ଶାନ୍ତିକେ ଖୋଜମା, ଆସୁନ୍ ମା। ଏ ଗୀତଟା ସୋନୁ ନିଗମ ଆର୍ ଶ୍ରେୟା ଘୋଷାଲଙ୍କର କଣ୍ଠତି, ଜଲିସ୍ ଶେରୱାନୀଙ୍କର ରଚନା, କଥାଚିତ୍ର ଦବଙ୍ଗ, ସୁର୍ତି ସଜେଇଚନ୍, ସାଜିତ ୱାଜିଦ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଇନ ଶେଷ ହେଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ରେ 317.5 meter ତଥା 945 କିଲୋହର୍ଜ ଓ ଏଫ୍ଏମ୍ 101 MHz ଯୋଗେ। ଆପଣମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ଆପଣମାନେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ ୱେଭ୍ 317.5 meter ତଥା 945 କିଲୋହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅନ୍ନୁ ମଲ୍ଲିକ ଆଉ ରୂପ କୁମାର ରାଠୋଡ୍‌ଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଜେହେର୍ କଥାଚିତ୍ରର ଗୀତ ରଚନା ସାଇଦ୍ କ୍ୱାତ୍ରୀ, କଣ୍ଠ ଶ୍ରେୟା ଘୋଷାଲ।

କଣ୍ଠ ଉଦିତ ନାରାୟଣ ଓ କବିତା କୃଷ୍ଣମୂର୍ତ୍ତି, ଗୀତ ରଚନା ସୁଧାକର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ରାଜ ଆନନ୍ଦ।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ସଂସାରରେ ସମସ୍ତେ ଯେ ସବୁ ସମୟରେ ଆମ ସହ ଏକମତ ହେବେ ତାହା ଆମେ କେବେ ବି ଆଶା କରିବା ନାହିଁ, କାହିଁକି ନା ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ର ଚିନ୍ତାଧାରା ଓ ମତାମତ ରହିଛି, ଯାହାକୁ ସବୁବେଳେ ବିରୋଧ ନ କରି ଧୈର୍ଯ୍ୟ ଓ ସହନଶୀଳତାର ସହିତ ବିଚାର କରି ଆମେ କାର୍ଯ୍ୟ କରିବା ହେଉଛି ବୁଦ୍ଧିମାନର ପରିଚୟ। ନିଜର ସୁଖ ସମୃଦ୍ଧି ପାଇଁ ଆମେ ନିଜେ ହିଁ ଦାୟୀ, ତେବେ ଆମ ନିଜ ଜୀବନର ଦାୟିତ୍ୱ ଆମେ ନିଜେ ନେବା। ଆଉ ଆନନ୍ଦରାଜ ଆନନ୍ଦଙ୍କ ରଚନା, କଣ୍ଠ ଓ ସଙ୍ଗୀତ ନିର୍ଦ୍ଦେଶନାରୁ ଶୁଣିବା ପରଦେଶୀ ବାବୁ କଥାଚିତ୍ରର ଗୀତ।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

0: ଆକାଶବାଣୀ ସମ୍ବଲପୁର ସମୟ ଦିନ ଗୋଟାଏ ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं कनकलता।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟିର ଗୀତିକାର ଖଗେଶ୍ୱର ସେନାପତି, କଣ୍ଠ ସୁବ୍ରତ କୁମାର ବିଶ୍ୱାଳ।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଶ୍ରୀବତ୍ସ ସାହୁଙ୍କ ରଚନାରୁ ଶୁଣନ୍ତୁ ସୁବ୍ରତ କୁମାର ବିଶ୍ୱାଳଙ୍କ କଣ୍ଠ।

ଶୁଣିଲି କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ସ୍ୱରୂପା ଚକ୍ରବର୍ତ୍ତୀ ଓ ସୁବ୍ରତ ବିଶ୍ୱାଳ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର। ଆଜିର ଘର ସଂସାରର ତନ୍ ମନ୍ ଧନ୍ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତା ଭଉଣୀ, ମଣିଷ ଯଦି ମନ, ହୃଦୟ ଓ ଶରୀରକୁ ସ୍ୱଚ୍ଛ ରଖିବ, ତାହେଲେ ନିଶ୍ଚିତ ଭାବରେ ସେ ଏକ ପବିତ୍ର ଓ ନିରାମୟ ଜୀବନ ଯାପନ କରିପାରିବ। ସ୍ୱଚ୍ଛତା ହେଉଛି ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ସ୍ୱଚ୍ଛତା ଏପରି ଏକ ଅଭ୍ୟାସ ଯାହା ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅଧିକ ଉନ୍ନତ କରିଥାଏ। କେବଳ ବ୍ୟକ୍ତିଗତ ସ୍ୱଚ୍ଛତା ନୁହେଁ, ଆଖପାଖର ବାତାବରଣକୁ ସ୍ୱଚ୍ଛ ରଖିବା ମଧ୍ୟ ଆମର ଦାୟିତ୍ୱ। ତେବେ ଆମେ ସ୍ୱଚ୍ଛତାକୁ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାବରେ ଗ୍ରହଣ କରିବା ଓ ପୃଥିବୀକୁ ସ୍ୱଚ୍ଛ ରଖିବାରେ ସହଯୋଗ କରିବା। ତେବେ ଶ୍ରୋତା ଭଉଣୀ, ସ୍ୱଚ୍ଛତା ସହିତ ଶାନ୍ତିର ମଧ୍ୟ ଖୁବ୍ ଆବଶ୍ୟକତା ରହିଛି, ନୁହେଁ କି? ସାମ୍ପ୍ରତିକ ପରିସ୍ଥିତିରେ ଯଦି ପ୍ରତ୍ୟେକ ମଣିଷ ବ୍ୟାକୁଳ ଭାବରେ କିଛି ପାଇବା ପାଇଁ ପ୍ରାର୍ଥନା କରେ, ତେବେ ତାହା ହେଉଛି ଦୁଇଟି ଜିନିଷ। ଗୋଟିଏ ହେଉଛି ଶାନ୍ତି ଓ ଅନ୍ୟଟି ହେଉଛି ସୁରକ୍ଷା। ସାରା ବିଶ୍ୱ ବର୍ତ୍ତମାନ ଅଶାନ୍ତି ଓ ଅସୁରକ୍ଷାର ଦାବାନଳରେ ପରିବେଷ୍ଟିତ। ସ୍ୱାର୍ଥ, ହିଂସା, ଦ୍ୱେଷ, କ୍ଷମତା ଓ ପ୍ରତିପତ୍ତି ମଣିଷକୁ ଅନ୍ଧ କରିଦେଇଛି, ଯାହାଦ୍ୱାରା କି ସବୁଆଡ଼େ ଅଶାନ୍ତି ଓ ଅସୁରକ୍ଷାର ବାତାବରଣ ସୃଷ୍ଟି ହେଉଛି। ସେଥିପାଇଁ ଶାନ୍ତି ଓ ସୁରକ୍ଷା ମାନବ ସମାଜର ପ୍ରଧାନ ଆବଶ୍ୟକତା ଅଟେ। ଯେଉଁଠାରେ ଶାନ୍ତି ଥାଏ, ସେଇଠି ଉନ୍ନତି, ସମୃଦ୍ଧି ଓ ସୁଖମୟ ପରିବେଶ ସୃଷ୍ଟି ହୋଇପାରିଥାଏ। ସେଥିପାଇଁ ବିଶ୍ୱର ସୁରକ୍ଷା ପାଇଁ ଶାନ୍ତି ପ୍ରତି ସମସ୍ତଙ୍କର ସମର୍ପଣ ଅତ୍ୟନ୍ତ ଆବଶ୍ୟକ। ବିଶ୍ୱର ସୁରକ୍ଷା କେବଳ ସେନା ବା ଶକ୍ତିରେ ସମ୍ଭବ ନୁହେଁ, ଏଥିପାଇଁ ଆବଶ୍ୟକ ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସ, ସହନଶୀଳତା ଓ ଏକତା। ପ୍ରତ୍ୟେକ ଦେଶ ଯଦି ଶାନ୍ତି ପାଇଁ ସମର୍ପିତ ହୁଏ, ତେବେ ସାରା ବିଶ୍ୱ ଏକ ସୁନ୍ଦର ଓ ସୁରକ୍ଷିତ ସ୍ଥାନରେ ପରିଣତ ହୋଇଯିବ। ସେଥିପାଇଁ ଶାନ୍ତି ରକ୍ଷା କରିବାକୁ ଯାଇ ଯେଉଁ ପ୍ରାଣ ହରାଇଥିବା ଶାନ୍ତିରକ୍ଷୀମାନଙ୍କୁ ସମ୍ମାନ ଜଣାଇବା ଓ ସେମାନଙ୍କ ବଳିଦାନକୁ ସ୍ମରଣ ରଖିବା ପାଇଁ ପ୍ରତିବର୍ଷ ମେ 29 ତାରିଖକୁ ଆନ୍ତର୍ଜାତୀୟ ମିଳିତ ଜାତିସଂଘ ଶାନ୍ତିରକ୍ଷା ଦିବସ ବା ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ୟୁଏନ୍ ପିସ୍ କିପର୍ସ ଭାବରେ ପାଳନ କରାଯାଇଥାଏ। ତେବେ ଶ୍ରୋତା ଭଉଣୀ, ବିଶ୍ୱ ଶାନ୍ତି ପାଇଁ ଆମେ ବ୍ୟକ୍ତିଗତ ସ୍ତରରେ ଆମ ପରିବାରରେ ମଧ୍ୟ ଶାନ୍ତି ରକ୍ଷା ପାଇଁ ଚେଷ୍ଟା କରିବା। ଏଥର ଆପଣମାନଙ୍କ ପାଇଁ ଏହି ଗୀତଟି ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ, ଗୀତ ଓ ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଅସୁସ୍ଥତାର କାରଣ ମଧ୍ୟ ଜାଣିପାରୁନାହିଁ, ଯାହାଦ୍ୱାରା କଷ୍ଟ ବଢ଼ି ବଢ଼ି ଚାଲେ ଓ ଆମେ ଆହୁରି ଅଧିକ ଅସୁସ୍ଥ ହୋଇପଡ଼ୁ। ଯଦି ଏଭଳି ଅସୁସ୍ଥତାର କାରଣ ଆମେ ଜାଣିପାରିବା, ତେବେ ନିଶ୍ଚିତ ଭାବରେ ରୋଗ ଆସିବା ପୂର୍ବରୁ ସତର୍କ ହେବା ଓ ସାବଧାନତା ଅବଲମ୍ବନ କରିପାରିବା, ଆଉ ରୋଗର ଚିକିତ୍ସା କରିବା ପାଇଁ ମଧ୍ୟ ସଚେତନ ହୋଇପାରିବା। ଏହି କଥାକୁ ଦୃଷ୍ଟିରେ ରଖି ଆଜି ଆମର ତନ୍ ମନ୍ ଧନ୍ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟବସ୍ତୁ ରହିଛି ସ୍ପଣ୍ଡିଲାଇଟିସ୍ ରୋଗର କାରଣ ଓ ଚିକିତ୍ସା। ଏ ବିଷୟରେ ଆମକୁ କହିଛନ୍ତି ଡକ୍ଟର ଉଷାରାଣୀ ମିଶ୍ର। ତେବେ ଆସନ୍ତୁ ଶୁଣିବା।
1: ସ୍ପଣ୍ଡିଲାଇଟିସ୍ ରୋଗ କ'ଣ ଏବଂ ଏହା ଶରୀରର କେଉଁ ଅଂଶରେ ହୁଏ, ଏହାର କାରଣ ବିଷୟରେ ବି କୁହନ୍ତୁ କିଛି।
2: ପ୍ରାଣୀବିଜ୍ଞାନୀ ପ୍ରାଣୀମାନଙ୍କୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ଗୋଟିଏ ହେଲା ଅମେରୁଦଣ୍ଡୀ, ଅନ୍ୟଟି ହେଲା ମେରୁଦଣ୍ଡୀ। ଆମେ ସବୁ ମେରୁଦଣ୍ଡୀ ପ୍ରାଣୀ ବିଭାଗରେ ଅନ୍ତର୍ଭୁକ୍ତ। ଆମ ଶରୀରର ପଛ ପାଖରେ ମେରୁଦଣ୍ଡ ଅଛି, ଏହା ଲମ୍ବ ଭାବରେ ରହିଛି। ଏହି ଲମ୍ବ ଭାବରେ ଅବସ୍ଥିତ ପାଇଁ ଛୋଟ ଛୋଟ ହାଡ଼ ବିଭିନ୍ନ ରଜ ବିଶେଷରେ ବନ୍ଧା। ଇଂରାଜୀରେ ଏହି ଛୋଟ ହାଡ଼ଗୁଡ଼ିକର ନାମ ହେଲା ଭର୍ଟିବ୍ରି, ଏହାର ଅନ୍ୟ ନାମ ହେଲା ସ୍ପଣ୍ଡିଲ। ସ୍ପଣ୍ଡିଲରୁ ସ୍ପଣ୍ଡିଲାଇଟିସ୍ ଆସିଛି। ସ୍ପଣ୍ଡିଲ ବା ଭର୍ଟିବ୍ରାର ପ୍ରଦାହ କିମ୍ବା କୌଣସି ରୋଗ ହେଲେ ଏହି ରୋଗରେ ଆମେ ଆକ୍ରାନ୍ତ ହେବାକୁ ପଡ଼ିଥାଏ ଏବଂ ଏହାର ନାମ ସ୍ପଣ୍ଡିଲୋସିସ୍ ହୋଇଥାଏ। ଆମ ଶରୀରର ମସ୍ତିଷ୍କର ସ୍ନାୟୁତନ୍ତ୍ରୀର ଶେଷ ଭାଗ ଏହି ମେରୁଦଣ୍ଡ ଭିତରେ ରହିଥାଏ, ଏହାକୁ ସୁଷମ୍ନ କାଣ୍ଡ କହନ୍ତି। ସୁଷମ୍ନ କାଣ୍ଡରୁ ସ୍ନାୟୁତନ୍ତ୍ରୀମାନ ବାହାରି ଆମ ଶରୀରର ଭିତର ଅଂଶକୁ ଯାଇଥାଏ। ବିଭିନ୍ନ କାର୍ଯ୍ୟ ସହିତ ମାଂସପେଶୀର ଚଳନ, ଶରୀରର ସ୍ପର୍ଶ, ଗରମ ଥଣ୍ଡା ଇତ୍ୟାଦିକୁ ବୋହି ନେଇଥାଏ। ଦୁଇ ଖଣ୍ଡି ଛୋଟ ହାଡ଼ ବା ଭର୍ଟିବ୍ରି ମଧ୍ୟରେ ସ୍ନାୟୁତନ୍ତ୍ରୀ ଯିବା ହେତୁ ହାଡ଼ରେ କୌଣସି ରୋଗ ଏବଂ ଆଘାତ କିମ୍ବା ଅବସ୍ଥିତିର ପରିବର୍ତ୍ତନ ହେଲେ ସ୍ପଣ୍ଡିଲିସିସ୍ ହୋଇଥାଏ। ମେରୁହାଡ଼ ବା ଭର୍ଟିବ୍ରାଲ କଲମର ଛୋଟ ହାଡ଼ଗୁଡ଼ିକର ନିଜର ଅବସ୍ଥିତି ଅନୁସାରେ ନାମାଙ୍କନ କରାଯାଇଥାଏ। ବେକ ପଛର ହାଡ଼କୁ ସର୍ଭାଇକାଲ ରିଜିନ୍ କୁହାଯାଏ ଏବଂ ସେଥିରେ ଛୋଟ ଛୋଟ ଆଠଟି ହାଡ଼ ଥାଏ। ଏହା ତଳକୁ ଛାତିର ପଛର ମେରୁହାଡ଼ଗୁଡ଼ିକୁ ଥୋରାସିକ୍ ଭର୍ଟିବ୍ରା କୁହାଯାଏ। ଏଥିରେ ବାର ଖଣ୍ଡି ହାଡ଼ ଅଛି। ଏହା ତଳକୁ ଅଣ୍ଟା ପଛ ପାଖର ହାଡ଼କୁ ଲମ୍ବାର ଭର୍ଟିବ୍ରା, ତା ତଳକୁ ସାକ୍ରାଲ ଭର୍ଟିବ୍ରା। ପ୍ରତି ମୁହୂର୍ତ୍ତରେ ମେରୁଦଣ୍ଡ କାର୍ଯ୍ୟରତ ରହିବା ସହିତ ଖେଳିବା, କୌଣସି କାର୍ଯ୍ୟ ସମୟରେ ହେଉ କିମ୍ବା ନାଚିବା ଇତ୍ୟାଦି ସମୟରେ ମେରୁଦଣ୍ଡ କାମ କରିଥାଏ। ସାଧାରଣତଃ ମୁଣ୍ଡର ଓଜନ ବେଉଥିବା ହାଡ଼ଗୁଡ଼ିକ ସର୍ଭାଇକାଲ ଭର୍ଟିବ୍ରାର C5, C6, C7 ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାକୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ କୁହାଯାଏ। ଏହି ଛୋଟ ହାଡ଼ି ଖଣ୍ଡିଗୁଡ଼ିକ ଟିକିଏ ତଳକୁ ଖସି ଆସେ, ଯାହାଦ୍ୱାରା ଦୁଇ ହାଡ଼ ମଧ୍ୟରେ ଥିବା ସ୍ନାୟୁତନ୍ତ୍ରୀ ଆଘାତପ୍ରାପ୍ତ ହୋଇ ବେକରେ ବହୁତ ଯନ୍ତ୍ରଣା ସହିତ ହାତରେ ମଧ୍ୟ ବହୁତ ଯନ୍ତ୍ରଣା ହୋଇଥାଏ। ରୋଗୀ ତା'ର ନିଜର ଦୈନନ୍ଦିନ କାର୍ଯ୍ୟ ଯଥା ଖାଇବା, ମୁଣ୍ଡ କୁଣ୍ଡାଇବା, ଦାନ୍ତ ଘଷିବା, ଶୌଚ ହେବା, ବହୁତ ନିଜର କାମ ସେ କରିପାରିନଥାଏ। ଅକ୍ଷମ ହେବା ସହିତ ଯନ୍ତ୍ରଣାରେ ଛଟପଟ ହୋଇଥାଏ, ଅନ୍ୟାନ୍ୟ କାମ କରିବାରେ ଅକ୍ଷମ ହୋଇଥାଏ, ନିଜ ଘରର କାମ କରିପାରେ ନାହିଁ କି ନିଜର ଭରଣ ପୋଷଣ ପାଇଁ ନିଜର ଅଫିସ୍ କିମ୍ବା ନିଜର କୌଳିକ କାମ କରିପାରେ ନାହିଁ। ଠିକ୍ ସେହିଭଳି ଲମ୍ବାର ଏବଂ ସାକ୍ରାଲ ଭର୍ଟିବ୍ରା ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ମସ୍ତିଷ୍କ ତଳକୁ ଥିବା ସର୍ଭାଇକାଲ ଭର୍ଟିବ୍ରା ଯେଭଳି ଆକ୍ରାନ୍ତ ହୋଇଥାଏ ଓଜନ ମେରୁଦଣ୍ଡର ଓଜନ ପାଇଁକା, ସେହିଭଳି ଲମ୍ବାର ସାକ୍ରାଲ ଭର୍ଟିବ୍ରା ମଧ୍ୟ ଶେଷ ଭାଗ, ତେଣୁ ସେ ମଧ୍ୟ ଆଘାତ ହୋଇଥାଏ। ଏଥିରେ L4, L5 ଲମ୍ବାର ଭର୍ଟିବ୍ରା 4, ଲମ୍ବାର ଭର୍ଟିବ୍ରା 5, ସାକ୍ରାଲ ଭର୍ଟିବ୍ରା 1 ଆଘାତ ହୋଇଥାନ୍ତି। ଏଥିଯୋଗୁଁ ଅଣ୍ଟା ବ୍ୟଥା ହେବା ସହିତ ଚାଲିବା ସମୟରେ ଗୋଡ଼ରେ ଅତ୍ୟଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଛୋଟ ଛୋଟ ହାଡ଼ ଅଣ୍ଟା ପଛ ପାଖରେ ଚାପି ହେବା ଫଳରେ ଗୋଡ଼କୁ ଯେଉଁ ସ୍ନାୟୁତନ୍ତ୍ରୀ ଯାଇଥାଏ ଏଥିରେ ବହୁତ ଯନ୍ତ୍ରଣା ହୋଇଥାଏ। ଏହାକୁ ଇଂରାଜୀରେ ସିଆଟିକା ମଧ୍ୟ କୁହାଯାଏ। ତାହା ଛଡ଼ା ବୟସ ବୃଦ୍ଧି ହେଲେ ମଧ୍ୟ ହାଡ଼ ସବୁ ଫମ୍ପା ହୋଇଯାଏ, ଆଉ ଅବସ୍ଥିତର ପରିବର୍ତ୍ତନ ହୋଇଥାଏ। ବାନ୍ଧି ରଖୁଥିବା ରଜୁ ମଧ୍ୟ ଢିଲା ହୋଇଯାଏ, ତେଣୁ ବାର୍ଦ୍ଧକ୍ୟ ଅବସ୍ଥାରେ ଏ ରୋଗରେ ସମସ୍ତେ ଆକ୍ରାନ୍ତ ହୋଇଥାନ୍ତି। ସାଧାରଣତଃ ଏଇ କାରଣ ଗଲା, କିନ୍ତୁ ଆଉ କେତେ କ'ଣ କାରଣ ଅଛି ଯେଉଁଟାକି ପୁରୁଷମାନଙ୍କ ପାଖରେ ଆମେ ଦେଖୁ, ସେ କାରଣଗୁଡ଼ିକ ମଧ୍ୟ କହୁଛି। ପୁରୁଷମାନଙ୍କର ଶତକଡ଼ା 66% ଏହି ରୋଗର କାରଣ ହେଲା ଅଧିକ ଖେଳକୁଦ, ଭାର ଉତ୍ତୋଳନ, ଅତ୍ୟଧିକ ଶ୍ରମ। ମୂଲିଆ ଶ୍ରେଣୀର ପୁରୁଷମାନେ ଦୈନନ୍ଦିନ ମୂଲ ଲାଗିଲେ କାମ ଅଧିକ ଭାର ଉତ୍ତୋଳନ କରିବା ସହିତ ସିଡ଼ି ଦ୍ୱାରା ତଳକୁ ଉପର ଚଳପ୍ରଚଳ କରନ୍ତି, ମେରୁହାଡ଼ ଉପରେ ଅଧିକ ଚାପ ପଡ଼ିଥାଏ, ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ମେରୁହାଡ଼ରେ ଆଘାତ ହେଲେ କିମ୍ବା ମେରୁହାଡ଼ର ଅବସ୍ଥିତି ଏବଂ ଗଠନରେ ପରିବର୍ତ୍ତନ ହେଲା

0: ଚାଲିଲା ବେଳେ ବେଢଙ୍ଗ ଚାଲି, ବସିଲା ବେଳେ ବେଢଙ୍ଗରେ ବସିବା, ଶୋଇଲା ବେଳେ ବଙ୍କେଇ ହୋଇ ଶୋଇବା ଦ୍ୱାରା ମେରୁହାଡ଼ ଚାପି ହୋଇଯାଇଥାଏ। ମେରୁହାଡ଼ର ଅଷ୍ଟ୍ରୋ ଆର୍ଥେଟିକ୍ ପରିବର୍ତ୍ତନ ହେଲେ ମଧ୍ୟ ଏ ରୋଗ ହୋଇଥାଏ, କିମ୍ବା ଟ୍ୟୁବରକ୍ଲୋସିସ୍ ହେଲେ ମଧ୍ୟ ଏ ରୋଗ ହୋଇଥାଏ। ବସିବା ଶୋଇବା ସମୟରେ ନରମ ଗଦି, ସ୍ପଞ୍ଜ ଗଦି ବ୍ୟବହାର କଲେ, ଫିତା ଖଟିଆ, ଦଉଡ଼ିଆ ଖଟିଆ ବ୍ୟବହାର କଲେ, ଗାଁ ଗହଳିରେ ଧନୀ ଲୋକମାନଙ୍କର ଦଉଡ଼ିଆ ଫିତା ଖଟିଆ ଏହି ରୋଗର କାରଣ ହୋଇଥାଏ। ମେଦବହୁଳ ଶରୀର, ଶରୀରକୁ ଚଳପ୍ରଚଳନ ନକରି ଅଳସୁଆ ହୋଇ ଶୋଇ ରହିଲେ ମଧ୍ୟ ଏହି ରୋଗ ହୋଇଥାଏ। ଜନ୍ମରୁ ଯଦି କିଛି ଅଣ୍ଟା ହାଡ଼ର ଅବସ୍ଥିତିରେ ଅବସ୍ଥିତ ଥିଲେ, କିମ୍ବା ଅଷ୍ଟିଓପୋରୋସିସ୍ କିମ୍ବା ମେରୁହାଡ଼ ଫମ୍ପା ହୋଇଗଲେ ଏହି ରୋଗ ହୋଇଥାଏ। ଆମ ଶରୀରର 1200 ଗ୍ରାମ କ୍ୟାଲସିୟମ ଗଚ୍ଛିତ ହୋଇକି ରହିଛି। ଏହି ଚୂନଜାତୀୟ ଅଂଶର 98% ହାଡ଼ ଗଠନରେ ଲାଗିଥାଏ। ଯଦି ଏହି ଅଂଶରୁ କିଛି ଅଭାବ ହେଲେ ଅଷ୍ଟିଓପୋରୋସିସ୍ ବା ହାଡ଼ ଫମ୍ପା ହୋଇଥାଏ। ଏତକ ହେଲା ପୁରୁଷମାନଙ୍କର ସ୍ପଣ୍ଡଲିସିସ୍ର କାରଣ।
1: ମହିଳାମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି କି? ଯଦି ହୋଇଥାନ୍ତି ତାହେଲେ କାହିଁକି ହୋଇଥାନ୍ତି?
0: ମହିଳାମାନେ ସାଧାରଣତଃ ଆମର ଘରର କାମ ଯଥା ପାଣି ବୋହିବା, ଲୁଗାକଚା, ଘରଦ୍ୱାର ସଫା, ଘରର ରନ୍ଧାବଢ଼ା, ଗୃହପାଳିତ ପଶୁମାନଙ୍କର ସେବା ଯତ୍ନ ସହିତ ଘରର ମୁରବୀ, ଉପିଲା ଛୁଆମାନଙ୍କର ସ୍ୱାମୀର ଯତ୍ନ ନେଇ ନିଜ ଖାଦ୍ୟରେ ଅବହେଳା କରିଥାନ୍ତି। ମାଂସପେଶୀର ଅଧିକ କାର୍ଯ୍ୟ ପାଇଁ ଚୂନଜାତୀୟ ଖାଦ୍ୟ ରକ୍ତରେ ଅଧିକ ରହିବା ଦରକାର, କିନ୍ତୁ ଖାଦ୍ୟର ଅଭାବରେ ମହିଳାମାନେ କ୍ୟାଲସିୟମ ଅଭାବଜନିତ ରୋଗର ଶିକାର ହୁଅନ୍ତି, ଫଳରେ ପ୍ରାପ୍ତ ବୟସରେ ହାଡ଼ ଫମ୍ପା ହୋଇ ଅବସ୍ଥିତର ପରିବର୍ତ୍ତନ ହୁଏ, ଆଉ ସେମାନେ ବିଶେଷ କରି ମହିଳାମାନେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବା ଲମ୍ବାର ସ୍ପଣ୍ଡିଲୋସିସ୍ ରୋଗରେ ଶିକାର ହୋଇଥାନ୍ତି। ଏହା ଛଡ଼ା ଆମର କ୍ୟାଲସିୟମ କାହିଁକି ଅଭାବ ହେଉଛି ମହିଳାମାନଙ୍କର ଜାଣିବା ଦରକାର। କିଶୋରୀଟିଏର ମାସିକା ଋତୁସ୍ରାବ ହେଉଛି, ରକ୍ତକ୍ଷରଣ ହେଉଛି, ରକ୍ତରେ କ୍ୟାଲସିୟମ ବାହାରକୁ ଯାଉଛି, ଯାହାଫଳରେ ଶରୀରରୁ ରକ୍ତରେ କ୍ୟାଲସିୟମ କମ୍ ହେବାରେ ଲାଗିଛି। କିଶୋରୀ ବାହା ହେବା ପରେ ଗର୍ଭ ଧାରଣ କରେ, ଏହି ସମୟରେ ତାର ଗର୍ଭସ୍ଥ ଶିଶୁ ମା'ଠାରୁ ତାର ଶରୀରର ଗଠନ ପାଇଁ, ହାଡ଼ର ଗଠନ ପାଇଁ ଚୂନଜାତୀୟ ଅଂଶ ନେଇଥାଏ, ତେଣୁ ଗର୍ଭାବସ୍ଥାରେ ମଧ୍ୟ ମା କ୍ୟାଲସିୟମର ଅଭାବର ଶିକାର ହୋଇଥାଏ। ଏହାଛଡ଼ା ମହିଳାମାନଙ୍କର ଋତୁସ୍ରାବ ସାଧାରଣତଃ 38-48 ବର୍ଷ ମଧ୍ୟରେ ବନ୍ଦ ହୋଇଯାଏ, ଯାହାଫଳରେ ଶରୀରରେ ଥିବା ଆମର ଅନ୍ତଃସ୍ରାବୀ ଗ୍ରନ୍ଥି ଇଷ୍ଟ୍ରୋଜେନ୍ ବନ୍ଦ ହୋଇଯାଏ। ଇଷ୍ଟ୍ରୋଜେନ୍ କ୍ୟାଲସିୟମକୁ ରକ୍ତରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଏହି ଋତୁସ୍ରାବ ବନ୍ଦ ହେବା ଫଳରେ ଇଷ୍ଟ୍ରୋଜେନ୍ ଅଭାବରେ ମା ଖାଦ୍ୟରୁ କ୍ୟାଲସିୟମ ରକ୍ତରେ ପହଞ୍ଚି ପାରେ ନାହିଁ, ତେଣୁ ଅଷ୍ଟିଓପୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଏହି ରୋଗର ଶିକାର ହୋଇଥାଏ। ତେଣୁ ଏଥିରୁ ଆମେ ଜାଣିପାରୁଛେ ଯେ କିଶୋରୀ ଅବସ୍ଥାରୁ ହିଁ ମହିଳାମାନେ ନିଜର ଶରୀର ଗଠନ ପାଇଁ କ୍ୟାଲସିୟମ ଅଭାବରେ ଆଘାତ ହୋଇଥାନ୍ତି।
1: ସ୍ପଣ୍ଡିଲାଇଟିସ୍ ରୋଗର ଚିକିତ୍ସା ସମ୍ବନ୍ଧରେ କିଛି କୁହନ୍ତୁ।
0: ପ୍ରଥମ କାମ ଆମର ହେଲା, ଏହି ରୋଗ ଆରମ୍ଭ ହେଲେ ଆମେ ଗୋଟେ ରଞ୍ଜନରଶ୍ମି ବା ଏକ୍ସରେର ପରୀକ୍ଷା କରିବା, ଫଳରେ ଆମର ହାଡ଼ର ଅବସ୍ଥିତି କିମ୍ବା ଅନ୍ୟ କୌଣସି ପ୍ରକାର ରୋଗ ସମ୍ବନ୍ଧରେ ଆମେ ଜାଣିପାରିବା। ପଟାଖଟରେ ଶୋଇଲେ କିମ୍ବା ତଳେ ଶୋଇଲେ, ସପ ଉପରେ ଶୋଇଲେ ସେ ରୋଗ ଟିକେ ହାଡ଼କୁ ପୂର୍ବାବସ୍ଥାକୁ ଆଣିବା ପାଇଁ ସାହାଯ୍ୟ କରିଥାଏ। ସ୍ପଞ୍ଜ ଗଦି, ନରମ ତୁଳା ଗଦି ହାଡ଼ର ଅବସ୍ଥିତି ପୂର୍ବାବସ୍ଥାକୁ ଆଣିପାରେ ନାହିଁ, ତେଣୁ ଏସବୁକୁ ଆମେ ବ୍ୟବହାର କରିବାନି। ଦୈନନ୍ଦିନ କାର୍ଯ୍ୟକୁ ଆମେ ସୀମିତ ରଖିବା, ଝାଡ଼ା ପରିସ୍ରା ଗାଧେଇବା ଇତ୍ୟାଦି କରିକି ଆଉ ବାକି କୌଣସି କାମ କରିବା ନାହିଁ। ଆନାଲଜେସିକ୍ ବା ବ୍ୟଥା ଉପଶମ ବଟିକା ବ୍ୟବହାର କରିବା ଡାକ୍ତରଙ୍କ ପରାମର୍ଶ ଅନୁସାରେ, ଆଉ ବ୍ୟଥା ଉପଶମ ପାଇଁ ବ୍ୟଥା ଉପଶମ ଜେଲି ଲଗାଇକରି ଗରମ ସେକ, ଲାଇଟ୍ ସେକ କିମ୍ବା ହଟ୍ ୱାଟର୍ ସେକ ଦିନକୁ 3-4 ଥର ଦେଲେ ଉପଶମ ହୋଇଥାଏ, କିନ୍ତୁ ଜେଲିଟା ମାଲିସ୍ କରିବେ ନାହିଁ। ବ୍ୟଥା ଉପଶମ ହେଲେ ବ୍ୟାକ୍ ଏକ୍ସରସାଇଜ୍ ବା ବ୍ୟାୟାମ କରିବା ଦରକାର, ଏଥିରେ ଭଲ ନହେଲେ ଟ୍ରାକ୍ସନ୍ ଦିଆଯାଏ, 3 ସପ୍ତାହ ପର୍ଯ୍ୟନ୍ତ ଟ୍ରାକ୍ସନ୍ ଦିଆଯାଏ, ଟ୍ରାକ୍ସନ୍ ପରେ ବେଲ୍ଟ ବାନ୍ଧିବା ପାଇଁକା ମଧ୍ୟ ଦିଆଯାଏ। ଆଉ ଏ ବେଲ୍ଟର ନାମ ହେଲା କଲାର୍ ବେଲ୍ଟ, ଯେଉଁଟାକି ଆମର ସର୍ଭାଇକାଲ ରିଜିନ୍ ପାଇଁ ଦିଆହୁଏ, ଏବଂ ଲମ୍ବାର ବେଲ୍ଟ ଯେଉଁଟା ଆମର ଅଣ୍ଟା ପାଇଁକା ଦିଆଯାଏ। ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ଏଇ ବେଲ୍ଟ ଆମକୁ ବାନ୍ଧିବା ପାଇଁ ଆଡ଼ଭାଇସ୍ କରାଯାଏ, ସେମାନେ ଡାକ୍ତରମାନଙ୍କ ପାଖରେ ଯାଇ ତାଙ୍କର ମେଜରମେଣ୍ଟ କରିକି ଏଗୁଡ଼ାକ ସବୁ, ନା ଆର ବେଲ୍ଟ ସେ ବାନ୍ଧିପାରିବନି, ତାର ବେଲ୍ଟ ସେ ବାନ୍ଧିପାରିବନି, ତେଣୁ ଆମର ମେଜରମେଣ୍ଟ ଦ୍ୱାରା ଏଇ ବେଲ୍ଟ ଗୁଡ଼ାକ ଦିଆଯାଏ। ଆଉ ମୁଁ ଦେଖିଛି ଅନେକ ଜଣ କହନ୍ତି ଯେ ନାଇଁ ମୋର ବେଲ୍ଟ ଅଛି, ତୋର ଅଣ୍ଟା ବଥା ହେଲା, ତୁ ନେଇଯା, କିନ୍ତୁ ସେଇଟା
1: କରିବା କଥା
0: ନୁହେଁ। ମେଜରମେଣ୍ଟ ଅନୁସାରେ ଆମର ଲମ୍ବାର ବେଲ୍ଟ କି କଲାର ବେଲ୍ଟଟା ବାନ୍ଧିବା। ତାପରେ ରକ୍ତରେ ଆମର କ୍ୟାଲସିୟମ ଗଚ୍ଛିତ ରହିବା ଦରକାର, କାହିଁକି ଆମେ କେତେ କାମ କରୁଛେ କ'ଣ କରୁଛେ ଆମର ତ ମେଜରମେଣ୍ଟ ହେଉନି, ତେଣୁ ଆମେ କ'ଣ କରିବା ନା ଆମର ଶରୀରରେ ଯେମିତି କ୍ୟାଲସିୟମ ରହିବ ଆମେ ସେଇ ଦୃଶ୍ୟଟାକୁ ଟିକେ ବେଶୀ ଦେଖିବା। ସାଧାରଣତଃ ଆମର ଖାଦ୍ୟ ପଦାର୍ଥରୁ 20-30% ଶରୀରକୁ ରକ୍ତକୁ ଯାଇଥାଏ। ଏଇଟା କିଏ ତାକୁ ଟିକେ ସଂଗ୍ରହ କରିବାରେ ସାହାଯ୍ୟ କରିଥାଏ, ଭିଟାମିନ୍ ଡି ବା ଜୀବସାରା ଘ। ଏଥର ଦେଖିବା କେଉଁ କେଉଁ ଖାଦ୍ୟରେ ଆମେ ପ୍ରଚୁର କ୍ୟାଲସିୟମ ପାଇବା, କ୍ଷୀର, କ୍ଷୀର ଜାତୀୟ ପ୍ରସ୍ତୁତ

0: ତାପରେ ଆମ ଘର ହାତ ପାହାନ୍ତାରେ ଆମେ କ'ଣ କ'ଣ ପାଇବା ସେଟାକୁ ବି ଦେଖିବା। ସେ ଜିନିଷ କ'ଣ ନା ସବୁଜ ଶାଗପତ୍ର, ସବୁଜ ଶାଗପତ୍ରରେ ପୁରା ଭରି ରହିଥାଏ ଆମର ଚୁନା ଜାତୀୟ ଖାଦ୍ୟ। ତେଣୁ ଆମର ଶାଗଟା ତ ପାଇବା ପ୍ରତିଦିନ କିଛି ଅସୁବିଧା ନାହିଁ, ଆଉ କମ୍ ଦାମ କିମ୍ବା ଆମେ ଯଦି ବାଡ଼ିଟିଏ ଥିବ ମଧ୍ୟ ଶାଗ ଟିକେ ଲଗେଇକିରି ଆମେ ପ୍ରତିଦିନ ତାଜା ଶାଗ ଆମେ ଟିକେ ଖାଇପାରିବା।
1: କୋଉ କୋଉ ଶାଗ?
0: ସବୁ ଶାଗ, ସବୁ ସବୁଜ ଶାଗ, ଶାଗ ସବୁ ସବୁଜ ଶାଗ ଆପଣଙ୍କର
1: ସଜନାଠାରୁ
0: ଆରମ୍ଭ କୋଶଳା, ତାପରେ ପାଳଙ୍ଗ, ତାପରେ ମେଥି, ତାପରେ ବଥୁଆ, ଯାହା ଆପଣ ସବୁଜ ଶାଗ। ଫଳ ଭିତରେ ବଢ଼େଲ ବା ସୀତାଫଳରେ ଅଧିକ ପରିମାଣରେ ଥାଏ। ଏହା ଛଡ଼ା ରାଶି ମାଣ୍ଡିଆରେ ମଧ୍ୟ ଆମେ କ୍ୟାଲସିୟମ ଅଧିକ ପରିମାଣରେ ପାଇପାରିବା। ତେଣୁ ଆମ ହାତ ପାହାନ୍ତାରେ ଏହି ଖାଦ୍ୟ ସବୁକୁ ବ୍ୟବହାର କଲେ ଆମେ ଶରୀର ମଧ୍ୟରେ କିଛି କ୍ୟାଲସିୟମ ତ ଗଚ୍ଛିତ କରି ରଖିପାରିବା। କିଶୋରୀ ଅବସ୍ଥାରୁ ଆମେ କିଶୋରୀମାନଙ୍କୁ ଟିକେ କ୍ୟାଲସିୟମ ଦେବା, ଗର୍ଭବତୀ ମହିଳା, ସ୍ତନ୍ୟପାନ କରୁଥିବା ମହିଳା ଏବଂ ମେନୋପଜ ହୋଇଗଲା ପରେ ମହିଳାମାନଙ୍କୁ ଆମେ ରୀତିମତ କ୍ୟାଲସିୟମ ଦେଲେ ଆମର କ୍ୟାଲସିୟମ ଯେଉଁଟା ରକ୍ତରେ ଗଚ୍ଛିତ ହେବ, ଯାହାଫଳରେ ଆମର ହାଡ଼ର ଅବସ୍ଥିତି, ହାଡ଼ର ଉପାଦାନ ପାଇଁକା ସବୁ ପାଇଁକା ସେ ସାହାଯ୍ୟ କରିବ। ଯଦିଓ ଗର୍ଭବତୀ ମହିଳାମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ମାଧ୍ୟମରେ ମାଆମାନଙ୍କୁ ଲୌହ ବଟିକା ଦେଉଛନ୍ତି, ଚାଉଳ ଡାଲି ଯୋଗାଇ ଦେଉଛନ୍ତି, ଆର୍ଥିକ ସାହାଯ୍ୟ ମଧ୍ୟ କରୁଛନ୍ତି, କିନ୍ତୁ ରେଗୁଲାରଲି ଗର୍ଭବତୀ ମହିଳାମାନଙ୍କ ପାଇଁ କ୍ୟାଲସିୟମ ବଟିକା ପ୍ରଦାନ କରୁନାହାନ୍ତି। ଗାଁ ଗହଳିରେ ସରକାର ବି ଶିଶୁ ପ୍ରଜନନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମେଳା କରିକି ଗର୍ଭବତୀ ମହିଳାମାନଙ୍କୁ ସାମୂହିକ କ୍ୟାଲସିୟମ ବଟିକା ପ୍ରଦାନ କରୁଛନ୍ତି, କିନ୍ତୁ ତାଙ୍କର ପୁରା ଗର୍ଭ ସମୟରେ ଯେତିକି ସମୟ ସେମାନେ ଖାଇବା କଥା କ୍ୟାଲସିୟମ ସେଇଟା କରୁନାହାନ୍ତି, ଆଉ ସବୁ ମହିଳାମାନେ ବି ପାଇପାରୁନାହାନ୍ତି, ଯାହାଫଳରେ ସେମାନେ ତାଙ୍କର ଛୁଆମାନଙ୍କର ଅଭାବ ହେଉଛି, ରିକେଟ ରୋଗରେ ଭବିଷ୍ୟତ ଛୁଆ ଜନ୍ମ ହେଉଛି, କିମ୍ବା ମା ସେଇ ଅଷ୍ଟିଓପରୋସିସ୍ ରୋଗରେ ଭୋଗ କରୁଛି। ତେଣୁ କ୍ୟାଲସିୟମ ବଟିକା ଯେଉଁ ଗର୍ଭ ସମୟରେ ଆମର ଯେଉଁ ପିଲାଟିଏ ଜନ୍ମ ହୋଇସାରିଲା ପରେ ସେତେବେଳେ କ'ଣ ହେଉଛି ନା ହାଡ଼ ଟିକିଏ ସମ୍ପ୍ରସାରଣ ହେଉଛି, ଲିଗାମେଣ୍ଟ ଗୁଡ଼ାକ ମାନେ ଯେଉଁ ରଜୁ ଗୁଡ଼ାକ ଯେଉଁଗୁଡ଼ା ବନ୍ଧା ହେଉଛନ୍ତି ସେଗୁଡ଼ାକ ମଧ୍ୟ ଲୁଜ୍ ହୋଇଯାଉଛି, ଆଉ ମାଂସପେଶୀର ଅବସ୍ଥା ମଧ୍ୟ ଟିକେ ଲମ୍ବା ହୋଇଯାଉଛି, ଭିତରେ ଯେଉଁ ଆମର ଛୁଆ ଯେଉଁ ବାଟରେ ଆସୁଛି ସେଗୁଡ଼ାକ ତ ଆମେ ଦେଖିପାରୁନି। ତେଣୁ ସେହି ଜିନିଷ ଗୁଡ଼ାକ ଯେତେବେଳେ ତାଙ୍କୁ ପୁନର୍ବସ୍ଥାକୁ ଆମେ ଫେରାଇ ଆଣିବା ପାଇଁକା ଆମର ଏଇ କ୍ୟାଲସିୟମ ହିଁ ସାହାଯ୍ୟ କରେ। ତେଣୁ କ୍ୟାଲସିୟମ ବଟିକା ଆମେ ଖାଇଲେ ଏସବୁ ଜିନିଷ ଭବିଷ୍ୟତ ସ୍ପଣ୍ଡିଲୋସିସ୍ କିମ୍ବା ସର୍ଭାଇକାଲ ସ୍ପଣ୍ଡିଲୋସିସ୍ରୁ ଆମେ ମହିଳାମାନଙ୍କୁ ଉଦ୍ଧାର କରିପାରିବା।
2: ତେବେ ଶ୍ରୋତା ଭଉଣୀ, ସ୍ପଣ୍ଡିଲାଇଟିସ୍ କାହିଁକି ହୁଏ ଓ ତାର ନିରାକରଣ ପାଇଁ କ'ଣ ସବୁ ଚିକିତ୍ସା ପଦ୍ଧତି ରହିଛି, ଆପଣମାନେ ଆଜିର ସାକ୍ଷାତକାର ଭିତ୍ତିକ ଆଲୋଚନାରୁ ନିଶ୍ଚିତ ଭାବରେ ଜାଣିପାରିଥିବେ, ଆଉ ଏଥିପାଇଁ ସତର୍କ ଓ ସାବଧାନ ରହିବେ ବୋଲି ଆଶା କରୁଛୁ। ଏ ବିଷୟରେ ଆଜି ଆମକୁ କହିଲେ ଡକ୍ଟର ଉଷାରାଣୀ ମିଶ୍ର। ତେବେ ଶ୍ରୋତାଭଉଣୀ, ବର୍ତ୍ତମାନ ହୈମୟନ୍ତୀ ଶୁକ୍ଲାଙ୍କ କଣ୍ଠରେ ଶୁଣନ୍ତୁ ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ରଚନା, ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଘର ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଶୁଣିପାରିବେ, ରିଲି କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଓ ପରେ ଓଡ଼ିଆରେ ସମ୍ବାଦ ଶୁଣିପାରିବେ, ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ବାଧିକ 3 ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ 3 ମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ଛ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ ପିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7ର ଉଦ୍ଘାଟନ କରିବା ସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି ଆଉଟ୍ପୋଷ୍ଟ ଟାୱାର 1170 ସ୍ଥିତ କଣ୍ଟ୍ରୋଲ୍ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ। ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭୁଜ୍ଠାରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି ବିଏସ୍ଏଫ୍ର ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
2: ଇନଫ୍ରାଷ୍ଟ୍ରକ୍ଚର ମେ ଯୋ ବେସିକ ଚିଜେ ହଁ ଏଜୁକେଶନ ମେ IIT ଏମ୍ସ ମେଡିକାଲ କଲେଜ ୟେ କଇ ଐସେ ସୱାଲ ହେ ମୋଦି ନେ ବେସିକ ଚିଜୋ କୋ 12 ସାଲ ମେ ଉଚାଇୟୋଁ ପର ଲେ ଜାନେ କା କାମ କିୟା ହେ।
1: ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି ଏହି ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ହେବା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇପାରିବେ। ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ, ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ୍ କହିଛନ୍ତି ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନ୍ସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଅଧିକାଂଶ ଭାଗରେ ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅବ୍ୟାହତ ରହିବ। ସେ କହିଛନ୍ତି ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଗୁଜରାଟ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
3: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
1: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି। 2025-26 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଥିବା ବେଳେ ଅଭିବୃଦ୍ଧି ହାର 7.6% ରହିଥିଲା। 2024-25 ଏହି ହାର 7.1% ଥିଲା। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୃଢ଼ ଘରୋଇ ବ୍ୟବହାର, ନିରନ୍ତର ନିବେଶ ଏବଂ ସକ୍ରିୟ ନୀତି ଦ୍ୱାରା ଅଭିବୃଦ୍ଧି ପରିଚାଳିତ ହୋଇଥିଲା। ପେଟ୍ରୋଲିୟମ୍ ପଦାର୍ଥ ବହନ କରି ଏକ ଭାରତୀୟ ଜାହାଜ ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ମିଳିଛି। ସାମୁଦ୍ରିକ ଯାତାୟତ ନିରୀକ୍ଷଣ କରୁଥିବା ଅନେକଗୁଡ଼ିଏ ୱେବ୍ସାଇଟ୍ରୁ ଏହି ତଥ୍ୟ ମିଳିଛି। ନିସୋସ୍ କ୍ୱେରୋସ୍ ନାମକ ତୈଳ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରି ବିଶାଖାପଟ୍ଟନମ୍ ଅଭିମୁଖେ ଗତି କରୁଛି। ଆସନ୍ତା ଜୁନ୍ 3 ସୁଦ୍ଧା ସେହି ଟ୍ୟାଙ୍କରଟି ଭାରତରେ ପହଞ୍ଚବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ସାରଜାହରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ରାଉଣ୍ଡ ଟେବୁଲ ବୈଠକରେ 50 ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ରଣନୈତିକ ଭାଗିଦାରିତା ଫୋରମ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ରାଉଣ୍ଡ ଟେବୁଲ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ସର୍ବାଧିକ ତିନି ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲ୍ ଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
4: Good afternoon. This is Akashvani and I am Valsa Williams with the midday news. The headlines. Supreme Court directs all high courts to pronounce judgment within 3 months of reserving order. Education Minister Dharmendra Pradhan assures strict action against examination mafias and protection for deserving students. PM Surya Ghar scheme achieves major milestone as 40 lakh households embrace rooftop solar. IMD predicts below normal monsoon rainfall in the country.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ମୁଖ୍ୟ ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠୁ ଆରମ୍ଭ ହେବ। କାଲିଠୁ 28 ଜୁନ୍ ଯାଏ ଘର ଘରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥ୍ରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଘର ଘରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରେସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ପାଇଁ ଚାଲିଥିବା ଘରଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ଅଣଭାରତୀୟମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାତାମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ voter.eci.gov.in ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହି ଫର୍ମକୁ ପୂରଣ କରି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରମାନଙ୍କୁ ସହାୟତା ଯୋଗାଇଦେବେ। ନବରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି ଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ ଓ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାର ସମସ୍ତ ମତଦାତା, ରାଜନୈତିକ ଦଳ, ଗଣମାଧ୍ୟମ

0: ପରିକ୍ରମା କରିଥିଲା। ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ସରଳ ଓ ତ୍ରୁଟିମୁକ୍ତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ସହାୟତା ଲାଇନ୍ 1950 ଟୋଲ୍ ଫ୍ରି ନମ୍ଘର ଜାରି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ସଭାଗୃହରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ଏନ୍ଏସ୍ସି ଓ ବ୍ଲକ୍ ଅଞ୍ଚଳର 68 ଜଣ ବିଏଲ୍ଓ ଓ 7 ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯୋଗ ଏବଂ ପ୍ରାଣାୟାମର ଅଭ୍ୟାସ ଅତ୍ୟନ୍ତ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅଧୀନରେ ଆୟୋଜିତ ପୁରୀ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇ ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷାର ପରିମାଣ 90% ରହିବ। ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷାର ପୂର୍ବାନୁମାନ କରାଯାଇଥିବାବେଳେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକଠାରୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନ୍ସୁଲର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। 2030 ସୁଦ୍ଧା ବିଶ୍ୱରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି। 2026-2030 ମଧ୍ୟରେ ପ୍ରତିବର୍ଷ ହାରାହାରି ବିଶ୍ୱ ତାପମାତ୍ରା 1850 ଠାରୁ 1900 ତୁଳନାରେ 1.3 ଡିଗ୍ରୀରୁ 1.9 ଡିଗ୍ରୀ ସେଲ୍ସିୟସ୍ ଅଧିକ ରହିବ।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଗ୍ରୀଷ୍ମ ପ୍ରବାହ ଓ ଜଳ ସଙ୍କଟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପ୍ରଚଣ୍ଡ ଖରାରେ ବାହାରକୁ ନ ଯିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଓ ଶିଶୁ ତଥା ବୟସ୍କମାନଙ୍କ ଯତ୍ନ ନେବାକୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ଏଭଳି ଆକଳନ ପରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି,
2: ତା ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ୍ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ୍ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ରେନ୍ଫଲ୍ ରହିବାର ସବୁ।
0: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସଭା ଭବନରେ ହେବାକୁ ଥିବା ବୈଠକରେ 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଦକ୍ଷ ପ୍ରଶାସକ ଓ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ।

ପୂର୍ବତନ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇ ରାଷ୍ଟ୍ରସେବା ଉପରେ ମତବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ପଞ୍ଚାୟତ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000 ଉର୍ଦ୍ଧ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କୁମାର ସାନୁ ଓ କବିତା କ୍ରିଷ୍ଣମୂର୍ତ୍ତିଙ୍କ କଣ୍ଠରେ ଜୁଡ଼ୁଆ କଥାଚିତ୍ରର ଗୀତ। ଗୀତିକାର ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ।

ଅନ୍ନୁ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ଆଉ ଏକ ଗୀତ, କଥାଚିତ୍ର କରିବ, ଗୀତ ରଚନା ରାହ ତେନ୍ଦୋରୀ, କଣ୍ଠ କୁମାର ସାନୁ ଓ ସଞ୍ଜୀବନୀ।

ଏଥର କୁମାର ସାନୁ ଓ ଅଲକା ୟାଗ୍ନିକଙ୍କ କଣ୍ଠରେ ହେଲୋ ବ୍ରଦର କଥାଚିତ୍ରର ଗୀତ। ଗୀତିକାର ସୁଧାକର ଶର୍ମା, ସଙ୍ଗୀତ ହିମେଶ ରେଶମିଆ।

0: ଅନ୍ୟ ରଥରେ ତା ନିମ୍ ଇନୁ ନାମେ ମାକା ବୁବୁ ଝକା ଝକା କାର୍ଯ୍ୟକ୍ରମ ନୁ ବାଚକାରୀ ଅନେକ ଥର ନିମେ କାର୍ଯ୍ୟକ୍ରମ ଗୁଠି ନୁ ଶିକ୍ଷା ଦିନ ହେଲେ ଇନା ଆରୁଟା କଥା କାଚରେ କର ଯେ ନାମ ଗୁଠି ପାଦ୍ଦାନ ଗୁଠି ନାମେ ଜନମ କରମ ଆସାମ ନାମ ପାଠକା ଦାତ ଆସାମ ନାମ ବେଜକା ଦାତ ଆସାମ ନାମ ନାମେ ଛୁଟି ବାକିନ୍ତା ନାମେ ସମୟ ଖଟି ଦେଇଛି ଆରୁ ନାମେ ପାଦ୍ଦା ଗୁଠି ନୁ ଅନେ ରଥଲେ ଚାହି ଗୁଠି ସଫର ବି ଆତ୍ରିବ ତାରୁ
1: ଏଇଟା ମାନେ ଯେତେବେଳେ ବିର୍ଣ୍ଣା ଚାଖା ବାରି ହୁଏକେନ୍ ମାନୁ ମାସ ତା ଆଠା ଉଠିତ ଝାଡ଼ିକେ ଆଠା ଉଠି ଝାଡ଼ରକ ଫେର ପୁନା ପାହଲାର ଯେତେବେଳେ ଆଠା ଉଠି ଝାଡ଼ରକ ସାଫାତରା ଆନିମାନକ ତାପରେ ଆଲାର ଗୁଠି ନାମେ ଆଦିବାସୀ ଆଲାର ଗୁଠି ମାଦି ପେସନା ମାଦି ଆଦିବାସୀ ମୁଖିଆ ଇନକମ୍ ଦୁନ୍ ହେଲେ ମାଦି ପେସା ଗଲେକିନା ଆପଣ ଗୁଠି ନା ବାରନା ମାଦି ମାନେ ଆସିକି ପେସା ଭଲ କରି ପେସମ ବୁଲିକିରି ଆଠା ଉଠିନ୍ ତାମ ଏରନା ଚାପନା ଆଉ ମାନେ ଗାଦା ବନା ଚିନା ଉଠି ଆଉ ଆଦିନ ମାଟି ସ୍ମାରନା ଚିନା ଆଦିନ ଅଲତା ନା ଲାଗରିକି ଆଜ୍ଞା ହେଲେ ଆଜ ଜିନିଷ ବନ ତାମ ଲାଗବର ଚର ଆଉ ଆମ୍ବର ଚର ବାକେନ୍ ଆ ଚାହାନୁ ଯଦି ହାରବୁରା ଚାହେଲେ ହଁ ଆଦିକେ ଲାଗି ନା ହାରବୁ ଉଠି ଦେବି ଅଲିକେ ଆଉ ଆଲାର ଉଠି ଦିନ ବିଡ଼ି ସିଗରେଟ୍ ଉଠି ହାପାଲନା ଉଠି ହେଲେ ଆବଡ଼ାର ଉଠି ବି ଆଗେ ନା ଆକାଶନ ବିଡ଼ି ହାପିଆର ଆଦି ମା ତେବନା ଆଉ ଖେବଡ଼ା ଚାନା ଆକାଶନ ଯଦି ହେଲେ କାଚରା କୁଟାର ଆଚା ହାକାର ବିଡ଼ାଲି ହାକାର ହା ଟିକେ ଲାଗିଆ କରେ ତାର ତ ଲାଘର କ ଆସ୍ତିନ ପି ଆନେ ପୁରା ନା ହାଲୁ ଖୁଣି ତା ସଫା ନାଳା ଉଠି ଦୁଇ ହାକିର ପୁରା ହାରବୁ ହାରବୁନ ଲାଗିଆ କରା ହେଲେ ମାନୁ ମାସ ଯାହା ଥିଲି ସଫା ଅଲୋକ ହାରବୁନ୍ତି ଫେର ଆମେ ଆମେ ବିଭିନ୍ନ ପ୍ରକାର ଆମେ ଜରି ଗୁଟି ମାନାର ଗୁଠି ଖାଲ ଦାଦ ଆଧ ଅଧି ଅଲିଆ କରା ହେଲେ କେରା
0: ଖାଲି ଅଲିଆ କେରା ଯେ ନାମ ମାଦି ଟିକେ ପେସତ ବୁଲିକିରି ଆ କାଚରା ବନ ନାମ କାଥା ବନ ନାମ ଯେନ ଅଲତାଲ ଦା ସଫା ସଫା ମାଦି ଖାତର ବୁଲିକିରି ଆଉ ଅଲାନୁ କେତେ ଯେ ନୁକସାନ ମାରା କାଲି
1: କେତେ ନା କେତେ ନୁକସାନ ମାରିଲି ହାରବୁନ ଗୁଠି କେତେ ଜୀବଜନ୍ତୁ ଗୁଠି ବିଆଥିଲି ଆଜ ଫି ଆକା ପାର ବଞ୍ଚା ଖେଳି ତ ଠିକ ମଲା ହେଲେ ଆଦି ଏକା ବୁଙ୍ଗା ପଡ଼ିଲେ ହେଲେ ଆଦି ଓଲା କାଲି ତାପରେ ମାନେ ବଡ଼କା ବଡ଼କା ଜନ୍ତୁ ଗୋଟେ ଦୁଇ ଚିଚୁ ଲାଖରା ହେଲେ ସେ ଏଲଚିକାତି ଆପଣ ହାରବୁସ୍ତି ରୁଖା କାଲନା ଆଉ ସିଧା ଟାଉନ୍ ତା ବି ବୁଙ୍ଗା ବଲା ହେଲେ ହାତୀ କଥା ହଁ ଏକାଥର ମାର
0: ହଁ ହେଲେ ବାଇ ଚାନ୍ସ ଯଦି ଧାରୁ ଧରୁ ଆମେ ଧାରା ଚାକରା ଆରୁ ଅଲା କାଲି ଆମେ ହାରବୁ ଗୁଠେଇ ଦେଲେ ଆମେ ପାଦା ପାଟକିନ୍ତା
1: ପଦା ଉଠିନୁ କ୍ଲବ ଗୁଠିଆ ଥିଲି କ୍ଲବ ନୁ ଗୁଠିଆ ମାନେ ଜହାର ଗୁଠି ସଫାର ମାନେ ମେମ୍ବର ହେଇକିରି ରାନା ତମେ ଯଦି କର୍ତ୍ତବ୍ୟ ଏନେ ଯେ ତାମ ଯେ ନିଜର ଦ୍ୱାରା ଯେତିକି ମନାଙ୍ଗ ଆମେ ଚିଚୁ ତ ପୁରା ଦାଉଁ ଦାଉଁ ଲାଗୁନ୍ତା ଏଗୁଡ଼ାର ସଟା ଟିକି ଆମ ହୁସାନ ଥୋଡ଼ି ଆମ ମୁହାକର ଯେ ମାନେ ତେବାଙ୍ଗର ମାନେ ସଟା ସୁଟିତି ଯାହା ଝାପଡ଼ ଚାପର ଆଉ ଯେତିକି ତେବା ଆଙ୍ଗର ଆଙ୍ଗର ମଲାହେଲେ ପଲତାରି ଦିନ ହୁ ଯେତେବେଳେ ଆରମ୍ଭ ମାନେ ନେ ଏରିଆର ହୁ ବାକେ ଯଦି ତେବା ଆଙ୍ଗର ହେଲେ ମାନ ବାଗ୍ୟ ଲାଗିଆ କରା ହେଲେ ଆଉ
0: ଆସିବ
1: କାମର ଚୋର
0: କାମଲା ଗୁଟି ତା ଯାହା ବି ମାନା ଭଲ କଥା ଗୁଟି ଦେଖା ଯାଇ ନା ଯେ ଆମେ ଯେନ୍ ଅମୂଲ୍ୟ ସମ୍ପଦ ନାମ ବୋଧ ହେଲେ ଆମେ ଆଦିବାସୀ ଆଦାନୀ ଗୁଟି ତା ମାନେ ଚାଲନା ବୁଲନା ବୋଧ ନିର୍ଭର ନାମେ ଇ ହାରବୁ
1: ହାରବୁ
0: ଯଦି ହନେ ନ
1: ଅଲିଆ କରା ହେଲେ
0: ଅସୁବିଧା
1: ଅସୁବିଧା
0: ଯେତେ ଟିକେ ସଚେତନ ମାନନା କଥା ଧନ୍ୟବାଦ ଦିନ ଦୀପ ଦିନ ଆମେ ହାରଗୁନ ଯଦି ଚିଚୁ ଲାଗା କରା ହେଲେ କାଣିକି ନା ମାନେ ଦେବତାରୁ କାଣିକି ନା ହେଲେ
1: କର୍ତ୍ତବ୍ୟ
0: ହେଲେ ଆର ଘଣ୍ଟା ପଦେ ଗୀତ ମେହନତ
1: ଠିକ ଆସିଲି ଇ ପାବୁ।

0: ମାନେ ଇନ୍ନେ ଗୁଠି ଗୀତୁ ଆତିରି ନାମେ କୁଣା ସମ୍ପ୍ରଦାୟର ଗି ଆରୁ ଏଦାନ ଗୁଠି ଆକୁନ୍ ଯେନ୍ ପୁନା ପୁନା ଜହାର ବାରାଲ ନାର ପେଲୁ ଗୁଠିଆର ଇନ୍ନେ ଗୀତୁ ଗୁଠି ନାଲା ନାର ହେଲେ ନାମେ ପୁରୁଖାନ୍ତାର ଆରୁ ଭି ଉଣ୍ଟା ଗୀତୁ ପାଡ଼ାଲିଆର ଆରୁ ନାଲାଲିଆର ବି ଯେନ୍ତା ଜାପି ଗୀତୁ ଉଣ୍ଟା ବାଲିଆର ହୁଦା ନାକା ଦର କାମଲ
1: ହଁ ହଁ ହୁଦିନ ବି ଆକା ଦା ଆଗେ ବିପଦ ପାଡ଼ ଚତ
0: ପାଡ଼ ଦିନେ ମେନ ଅଫ୍ ଜେତେ
1: ହଉ ଠିକ ଆତିଲି ହେନା ହେଲେ ଜିଲ୍

ಅರುಂಡ ಕಥಭಿ ತೆಂಗನಾರ್ ಜೆ ನಮೇ ಈ ಜನಮನು ನಮ್ಮ ತ ನಿಜರ ಲಗಾನ್ ಕಮಾಣಿ ಕಮಾಲ ದಾತ್ ನಿಜರ ಕಥಾನ್ ಭಾಬಾಲ ದಾತ್ ಹೇಳೆ ನಮೇ ಜೇನ್ ଭାଇ ଭଉଣୀ ରାତଲନାର ନମେ ଯେନ୍ ପାଡ଼ା ପାଟକିନୁ ଆଲା ରାତଲନାର କାନ ଆମେ ଯେନ୍ ବନ୍ଧୁ ବାନ୍ଧବ ଆତଲନାର ତମେ ଲଗାନ ଭି ଯଦି ନାମ କିଛି କାମାଙ୍ଗତ ହେଲେ ଇ ଯେନ୍ ନମେ ମଣିଷ ଜନମ ମାଞ୍ଜିକିଛି ଇ ସଂସାରନୁ ଇ ଜନମ ବୋଧି ଅଣ୍ଟା ସାର୍ଥକ ଜନମ ମାନ ବୋଲିକିରି ନାମ ଭିଲ ଭାବତ ଆଉ ଇ ଆଲା ସେ ଭଲ୍ଗେ ଲଗାନ ଯାହା ଭି ନାନାଲ ଦାତ ଦୁସରା ଆଲାର୍ଗେ ଲଗାନ ଭି ଯଦି ନାମ କିଛି ନାଞ୍ଜିକାରତ ଆଲାର ଯଦି ଉପକୃତ ମାଞ୍ଚକାରର ହେଲେ ନାମ କ୍ଷତ ଚାପତ କଥ ହେଲେ ବି ନାମାନ ଆର୍ ମନେ ଇକାରରିନ୍ ନାମାନ ତାମ ହିତୁଆ ବେନ୍ଦର ଆରୁ ନାମେ କଥାବନ୍ ଫେର୍ ନାମେ ଯେନ୍ ପୁନା ପିଢ଼ି ବାରାଲି ଆର୍ ଗିନ୍ ତେଙ୍ଗର ଆରୁ ଇନ୍ନେ ରାଚାସ ଲୋଇ ନାମେ ଫାଲନାସ ଅଣ୍ଟା ଯେ ଇନ୍ନେ ନାମେ ସମାଜଗି ଲେଖାନ୍ ଇନ୍ନେ ବଢ଼ିଆ ନାଲ୍ଖୁ କାମଚକା ଚାଷ ବୋଲିକିରି ହିତୁଅର ଆରୁ ଆପା ଆବୁନୁ ଏକା ବୋଲିକିରି ବି ଅଣ୍ଟା ଉପଦେଶ ଚିଅର ତା ତେଙ୍ଗନା କଥା ମାଞ୍ଚା ଯେ ନାମ ଯାହା ବି କାମତ ନିଜର ଗେ ଭଲ ସାଙ୍ଗେନ୍ ସାଙ୍ଗେନ୍ ଇଆଲା ସେ ଭଲ ମାନ୍ନା ଗେ ସାଙ୍ଗେନ୍ ସାଙ୍ଗେନ୍ ଯଦି ଦୁସରା ଆଲାର୍ ଗେ ହିଁ କିଛି ଭଲ ମାନା ଆଙ୍ଗିଆ ହେଲେ ଆଦାଦ ବାଡ଼ିଟି କଥାତ୍ ଆରୁ ଆ ନାଲ୍ଖୁବନ୍ କାମନା ବୋଧି ନାମେ ଅଣ୍ଟା କର୍ତ୍ତବ୍ୟ ବୋଲିକିରି ଭାବନା କଥାତ୍ ଆରୁ ହନେ ଏରତ ହେଲେ ଯାହା ବି ନାମ ଗୁଠି ନାଟ ଏରାଲ ଦାତ୍ ଯଦି ଅର୍ତୁସ୍ ଭଲକିରି ଅଭିନୟ କାମଚାସ୍ ଭଲ ଡାଏଲଗ୍ ତେଙ୍ଗିଆସ୍ ଭଲ ନାଡ୍ଡାସ୍ ହେଲେ ନାଟକ ମୁଞ୍ଜରାକେରା ହେଲେ ଭିଲ୍ ନାମ ଯେତେବେଲେ ଆ କଥାତ୍ ଖାତ୍ରି ଆସ୍ ଇନ୍ ନାମ ହିତୁଆ ଦାତ୍ ଆରୁ ଆସ୍ ଇନ୍ନେ ତେଙ୍କା ଚାସଲା ଆରୁ ଆସ୍ ଇନ୍ନେ ନାଡ୍ଡକା ଚାସଲା କା ଆସ୍ ଇନ୍ନେ ପାଡ଼କା ଚାସଲା ବୋଲିକିରି ଆ କଥାବନ୍ ନାମ ଆଲୋଚନା କାମଦାତ୍ ତା ହନ୍ନେ ନାମେ ଜିଆନୁ ଯଦି ନାମ ଯେତେରିକି ଭଲ୍ ଗେ ଲଗାନ୍ ଯଦି କାମତ୍ ଦୁସରା ଲାର୍ଗେ ଲଗାନ୍ କିଛି ଯଦି ଭଲ୍ ନାଲ୍କୁ କାମାଙ୍ଗତ୍ ହେଲେ ନାମେ ଇ ମଣିଷ ଜୀବନ୍ତା ସଫଲମାନ ହେଲେ ଆ ନାମେ ଇ ଜିଆବଧି ଅଣ୍ଟା ସାର୍ଥକ ମଣିଷ ଜୀବନ ବୋଲିକିରି ଆଲାର ହି ତେଙ୍ଗରାରୁ ନାମା ହି ଇନ୍ନାମଲା ହେଲେ ନେଲା ହି ନାମେ କଥାବନ୍ ହିତୁଆର ତା ଇ କଥାବନ୍ ଟିକେ ନାମ ଜଢ଼ୁର ମନେଇୟତ୍ ହେଜତ୍ ଆରୁ ହୁ ପାବୁନୁ କା ଲାଗେ ଲାଗାନ୍ ଭି ନାମ ଚେଷ୍ଟା ନାନତ୍।

0: ଯା ହୁଇ ନା ଇନ ବାର୍ଚକାର ଆରୁ ଇ ଯେନ୍ ଆମେ କୁଣା ସମ୍ପ୍ରଦାୟର କି ଯେତିକି ବି ଗୀତ ଆତିଲି ଅନ୍ନୁନ୍ ତାନ୍ ଯୋଡ଼ି ମୁଣ୍ଡା ଯାହା ବି ମଞ୍ଜା ବାଡ଼କାର ଆରୁ ଯାହା ନମେ ଭାଇ ଭଉଣୀ ଗୁଟିଏ ରତନାର ମେନନାର ତାମାନ ନି ମେନ୍ତାକାର ନିମାନ ଆକାଶବାଣୀ ତରଫ ତାତି କେତେ ନି କେତେ ଧନ୍ୟବାଦ ଆଉ ଜୁହାର
1: ଜୁହାର
0: ତା ଇନ୍ନାଗି ଲଗାନ୍ ଆକୁ ନାମ ଇଶାନ ରଥ ଜୁହାର।

ଶୁଣିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା ଉପସ୍ଥାପନ କରିଥିଲେ ସନ୍ତୋଷ ପିଙ୍ଗ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଅକ୍ଷୀ ତୃତୀୟା, କଣ୍ଠ ସୁଭାଷ ଦାସ ଓ ଗୀତା ପଟ୍ଟନାୟକ, ଗୀତ ରଚନା ଶିବବ୍ରତ ଦାସ, ସଙ୍ଗୀତ ରାଖାଲ ମହାନ୍ତି।

ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ସୌତୁଣୀ କଥାଚିତ୍ରର ଗୀତ। ଗୀତିକାର ବୃନ୍ଦାବନ ଜେନା, ସଙ୍ଗୀତ ବାସୁଦେବ ରଥ।

ନିର୍ମଳା ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ସଙ୍ଗୀତ ନିର୍ଦ୍ଦେଶନା ଜି ଆଦେନି, ଗୀତିକାର ନିଜାମ, କଥାଚିତ୍ର ଅନୁତାପ।

ଏଥର ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ ବିନୋଦିନୀ ଦେବୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି, କଥାଚିତ୍ର ମହାସତୀ ସାବିତ୍ରୀ।

ଅଦିନ ମେଘ କଥାଚିତ୍ରର ଗୀତଟିଏ ଶୁଣନ୍ତୁ। ଗୀତ ରଚନା କାଳିଚରଣ ପଟ୍ଟନାୟକ, ସଙ୍ଗୀତ ବାଳକୃଷ୍ଣ ଦାସ, କଣ୍ଠ ଅକ୍ଷୟ ମହାନ୍ତି ଓ ନିର୍ମଳା ମିଶ୍ର।

ଗୀତା ଦାସଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ରଘୁନାଥ ମିଶ୍ରଙ୍କ ରଚନା, ସଙ୍ଗୀତ ବାସୁଦେବ ରଥ, କଥାଚିତ୍ର ଡୋରା।

0: ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଏର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ସବୁଠାନୁ ଅତକା ତିନି ମାସ ଭିତରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସବୁ ଉଚ୍ଚ ନ୍ୟାୟାଳୟମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ। ଜନଜାତି ସମ୍ପ୍ରଦାୟର ବିକାଶ ଆଉ ସଶକ୍ତିକରଣ ଦିଗେ ସରକାର ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ଗସ୍ତର ଦୁଇ ନମ୍ଘର ଦିନେ ଆଜ୍ ହରାମିନାଲା ଆଉ କଚ୍ଛରେ ଥିବା ଆନ୍ତର୍ଜାତିକ ସୀମା ବୁଲି ଦେଖିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧର ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ପିଏମ୍ ସୂର୍ଯ୍ୟଘର ଯୋଜନାତି ମାଇଲଖୁଣ୍ଟା ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାତି ହେଲେ ସାମିଲ। ରାଇଜେ ଆଇବାକାଲଠାନୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ଅତକା ବୁଥସ୍ତରୀୟ ଅଧିକାରୀ ଠୋଲ୍ କରିବେ ମତଦାତାଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଆଇବା ବୁଧବାର ଅନୁଷ୍ଠିତ ହେବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଆଉ କାର୍ଯ୍ୟଦକ୍ଷତା ବଢ଼ାବାର ଲାଗି ଯୋଗ ଆଉ ପ୍ରାଣାୟାମର ଅଭ୍ୟାସ ଖୁବ୍ ଜରୁରୀ ବୋଲି କହିଛନ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ଆଇବା ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ଦେଶେ ସ୍ୱାଭାବିକଠାନୁ କମ୍ ବର୍ଷା ହେବା ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ରାଜ୍ୟ ବିଜେପି ସରକାରକେ 2 ବର୍ଷ ପୂର୍ବାରକେ ଯାଉଥିବାର ବେଳେ ଏ ଅବସରରେ ଆଇବା ଜୁନ୍ 12 ତାରିଖ ଆୟୋଜନ କରାଯିବା ଗୋଟିଏ ଭବ୍ୟ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାତି ତିଆରି ହୋଇଥିବାର ବହି ପଢ଼ବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 11 ଆଉ 12 ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀ। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବାର 17 ଯାକ ବିଶ୍ୱବିଦ୍ୟାଳୟ ଝନେଲେଖା ଉପପରୀକ୍ଷା ନିୟନ୍ତ୍ରକ ପାଇବେ ନିଯୁକ୍ତି। କେନ୍ଦ୍ର ସରକାରଙ୍କ ଯୁବ ଆଉ କ୍ରୀଡ଼ା ବିଭାଗ ତରଫ ବୌଦ୍ଧଠାନେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ହୋଇଛି ପାଲିତ। ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଜିଲ୍ଲା ପରିଷଦ ବୈଠକ। ଇତି ଜିଲ୍ଲାରେ ହେଉଥିବା ଭିନ୍ ଭିନ୍

0: ଉନ୍ନୟନମୂଳକ କାମର କରାଯାଇଥିଲା ସମୀକ୍ଷା। ଆଉ ଆଇପିଏଲ୍ କ୍ରିକେଟରେ ଆଜି ସଞ୍ଜେ ଅନୁଷ୍ଠିତ ହେବା ଗୁଜରାଟ ଟାଇଟନ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଦୁଇ ନମ୍ଘର କ୍ୱାଲିଫାୟାର ମ୍ୟାଚ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡର 5 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଜୋକ ଲୁଣ ଭେଟଣ, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହଯୋଗିତା ସନ୍ତୋଷ ପିଂ।
2: জমা ছাড়বিনি তোতে, পাঁচ দিন হল খোঁজে খোঁজে নাকুর পানি উতারি সারা লাগি পড়ি খোঁজুছি যে খোঁজুছি, ছাড়ি দেবি না, জমা ছাড়বিনি।
3: ছাড়বেনি কী আজ্ঞা? না না, কেকি ছাড়বে? কোণ আপনার বন্ধু না বান্ধব যে এত স্নেহ সরাগ উতরি পড়ুছি।
2: স্নেহ সরাগ হ্যাঁ, সেইপা পুরা আসিছি বরণ করে নবা।
3: সে কথা আগুরু কু না, ପୋଲିସ ଡ୍ରେସ୍ ପିନ୍ଧିଛନ୍ତି, ସେଥିରେ ପୁଣି ନାଲି ଗାମୁଛାଟା ମୋ ବେକରେ ଏମିତି ପକେଇ ଦେଲେ ଯେ ମୁଁ ତ ଫୁଲ ତମରେ ଡରିଗଲି।
2: ଡରିବୁ କାହିଁକି? 5 ଦିନ ତଳେ ଝିଅକୁ ମୋର ପଟି ଚଢ଼େଇ ତା ସାଇକେଲଟା ନେଇ ପଳେଇଥିଲୁ ନା ହଇରେ, ଆଉ କାହାକୁ ପାଇଲୁନୁ ଯେ ପୋଲିସ ବାଲାଙ୍କୁ ଚୂନ ମାରିବାକୁ ଥିଲା।
3: ଆଜ୍ଞା, ମୋତେ କହୁଛନ୍ତି? ମୋତେ ଫୁଲ ନାମରେ ମୋତେ ତ କହୁଥିବେ, ପାଖରେ ତ ଆଉ କେହି ଥିଲା ଭଳିଆ ଜଣାପଡ଼ୁନାହାନ୍ତି। ହେଲେ ଆପଣ ଭୁଲ କହୁଛନ୍ତି ଆଜ୍ଞା,
2: ତା ମାନେ ସଫା ସଫା ସଫେଇ ଦେଉଛୁ ସାଇକେଲ ତୁ ନେଇନୁ? ମୋ ଝିଅ କଲେଜରୁ ଫେରିଲା ବେଳେ ପୋଷ୍ଟ ଅଫିସ ପାଖରେ ମୋର ପରିଚିତ କହି ମାର ଔଷଧ ଆଣି ସାଇକେଲ ଫେରେଇଦେବି ବୋଲି କହିଥିଲୁ ନା, ଦିନ ଦ୍ୱିପହରେ ତାକୁ ଲଣ୍ଠନ ଦେଖେଇ ଅଳିଆ ମଳିଆ ଭର୍ତ୍ତି ବ୍ୟାଗଟା ଯୋଗେଇ ଦେଇ ତୁ ଚମ୍ପଟୁ।
3: ଆଜ୍ଞା ଆଜ୍ଞା ଆଜ୍ଞା, ଟିକେ ରୁ, ଆପଣଙ୍କର ଝିଅର ସାଇକେଲ ଫୁଲ ଦମରେ ଚୋରି ହେଇଥିବ ମାନିଲି, ହେଲେ ଆଜ୍ଞା ମଣିଷ ଚିହ୍ନଟରେ ଆପଣଙ୍କର ଟିକେ ଭୁଲ ହେଇଛି।
2: ମୋତେ ମାନେ ହେଡ୍ କନେଷ୍ଟେବଲ ପଞ୍ଚୁ ନାୟକକୁ ତୁ କହୁଛୁ ମଣିଷ ଚିହ୍ନଟରେ ଭୁଲ ହେଇଛି? ନା ନା, କଣ କହିଲୁ?
3: ଭୁଲ ତ ଆମର ମଣିଷର ଏମିତି ବେଳେବେଳେ ହେଇଯାଏ, ଆପଣଙ୍କର କିଛି ଭୁଲ ନାହିଁ, ମୁଁ ତେବେ ଆସୁଛି ଆଜ୍ଞା। ନମସ୍କାର।
2: ନମସ୍କାର। କଣ ହେଲା, ପଳେଇବୁ? ଜମା ଜମା ଛାଡ଼ିବିନି ତୋତେ।
3: ଏତେ ଆଗ୍ରହ ଯଦି ଫୁଲ ତମର ପାଖରେ ନେଇ ରଖନ୍ତୁ, ମୁଁ କଣ ମନା କରୁଛି? ହେଲେ ଭଦ୍ର ଲୋକଙ୍କୁ ଯେମିତି ଖାତିରି ଦେଖେଇବା କଥା କରନ୍ତୁ, ନହେଲେ ପରିଣାମ ଭଲ ହବନି। ହଁ,
2: ସେ ହାରିକିନି ମୋତେ ଦେଖାନି, ଏମିତି ପେଖାନା କାଢ଼ି ଖସି ଯିବାକୁ ବସିଛୁ ନାଇଁ? ମୋ ଝିଅ ନିଜେ ସିନେମା ହଲ୍ ପାଖରେ ତୋତେ ଚିହ୍ନେଇ ଦେଇଥିଲା।
3: ସିନେମା ହଲ୍ ପାଖରେ? ବୁଝିଲି ବୁଝିଲି ଆଜ୍ଞା, ତାହେଲେ ମୋ ଜାଳା ସାନ ଭାଇ ବତାସ ହୋଇଥିବ, ତାର ଟିକେ ଏମିତି ଦୋଷ ଅଛି ତ ସାର୍, ସେଇଥିପାଇଁ ସେ ତେଜ ପୁତ୍ର ହେଇଛି। ମୁଁ ତ ଆଜ୍ଞା କେବେ ସିନେମା ଫିନେମା ଦେଖେନି, ମୋ ନାଁ ଝଡ଼ ଆଜ୍ଞା, ଝଡ଼ ଦାସ।
2: ତୁ ତାହେଲେ ନିରୀହ କେରେଣ୍ଡି, ଖସି ଯିବୁ ନାଇଁ?
3: ଆଜ୍ଞା, ଟିକେ ମନେ ପକାଇଲେ ମୋ ସାନ ଭାଇର ନିଶ ନାହିଁ, ହେଲେ ମୋ ନିଶ ତ ଫୁଲ ତମରେ ଅଛି, ଦେଖୁନାହାନ୍ତି।
2: ଏ କଣ କହିଲୁ, ନା ମନେ ପଡୁନି? ତୁ ଚାଲ, ମୋ ଝିଅ ତୋତେ ଚିହ୍ନଟ କରିବ।
3: ତା ମାନେ ଆପଣଙ୍କ ସାଥିରେ ଫୁଲ ତ ମାନେ ମୋତେ ସତରେ ଯିବାକୁ ପଡିବ।
4: ଝଡ଼ ଭାଇ ନମସ୍କାର।
3: ନମସ୍କାର ନମସ୍କାର।
4: ତମେ ଏଠି ଏମିତି
3: ଦେଖୁନ, ମଇଁଷି ବାନ୍ଧିଲା ଭଳି ମୋ ବେକଟାରେ ନାଲି ଗାମୁଛାଟା ବାନ୍ଧି ଫୁଲ ତ ମରି ଏ ପୋଲିସ ବାବୁ କେମିତି ରାସ୍ତାଟାରେ ମୋତେ ହଟ ହଟା କରୁଛନ୍ତି? ତାଙ୍କ ଝିଅର ସାଇକେଲ ନେଲା କିଏ ହୋ, ଆଉ ଅଠା କାଠିରେ ପଡିଛି କିଏ? ଓହୋ, ଫୁଲ ଦମରେ ହୋ, କି ଯୁଗ ହେଲା କହିଲ।
4: ବୁଝିଲେ ମଉସା, ଆପଣଙ୍କର ଭୁଲ ହେଇଯାଇଛି, ଏ ଝଡ଼ ଭାଇଙ୍କୁ ମୁଁ ଜାଣେ, ହେଲେ ତାଙ୍କର ଗୋଟେ ଜାଣା ଭାଇ ଅଛି ବତାସ, ଆଜି ତାଙ୍କୁ ଦେଖି ମୁଁ ବି ସନ୍ଦେହରେ ପଡିଯାଇଥିଲି, ହେଲେ ତା ନିଶରୁ ଯାଇ ଜାଣିଲି ୟାଙ୍କର କେତେ ଗୁଲୁଗୁଲିଆ ନିଶ, ହେଲେ ତାର ତ ମଇଦାନ ପୁରା ସାଫ।
3: ମୁଁ ଆଜ୍ଞା ସେଇ କଥା କହୁନଥିଲି।
2: ପୁଣି ସେଇ ନିଶ ଝିଅ, ତୁ ସତ କହୁଛୁ ତ?
4: ମୁଁ ମଉସା ଏଇ ମର୍କଟପୁର କଲେଜରେ ଅଧ୍ୟାପିକା ଅଛି, ମୁଁ କାହିଁକି ମିଛ କହିବି?
2: ହଉ ଝିଅ, ତୋ କଥାକୁ ବିଶ୍ୱାସ କରି ଛାଡ଼ିଦେଲି, ଯାଏ ସେ ନିଶକଟା ବତାସଟାକୁ ଖୋଜେ। ଆରେ ପୋଲିସ ବାଲା ସାଙ୍ଗେ ଗେଲ,
3: ଫୁଲ ଦାମରେ ଖୋଜ। ଆରେ ରେ ରେ ରେ, ସେ ଲୋକଟା ତା କାମ ଛଡ଼ା ମୋ ବେକରେ ଛାଡ଼ିଗଲା। ହଉ ଯାଉ ଯାଉ ଯାଉ, ଗ୍ରହ ଗୋଟେ ଗଲା। ଉଫ୍ ଉଫ୍, ଦେବୀ ଇଏ ବିପଦ ବେଳେ ମୋତେ ଫୁଲ ଦମରେ ଭଗବାନ ଗଜ ଉଦ୍ଧାରଣ କଲା ଭଳି ବଞ୍ଚେଇ ଦେଲ। ହେଲେ ତମର ପରିଚୟଟା ଦେବୀ?
4: ମୁଁ ହେଲି ବର୍ଷା, ତମ ଦି ଜଣଙ୍କ କଥା ଏଇ ଗଛ ଆଡ଼ରେ ଥାଇ ଶୁଣୁଥିଲି, ଦେହ ସହିଲାନି ତେଣୁ ତମକୁ ଆସି ସାହାଯ୍ୟ କଲି।
3: ହଁ, ଝଡ଼ ପାଇଁ ବର୍ଷା ଆଖିରୁ ନିହାତି ପାଣି ନିଗିଡ଼ିବ।
4: ହଉ ଭାଇ, ମୁଁ ଆସୁଛି, ଗୋଟେ ଅର୍ଜେଣ୍ଟ କାମରେ ଯିବାର ଅଛି ତ। ନମସ୍କାର।
3: ନମସ୍କାର ନମସ୍କାର। ଯାହା ହେଉ, ମୋ କାଳ୍ପନିକ ଭାଇଟା ଭଲ କାମ ଦେଲା, ହେଲେ ଇଏ ଝିଅଟା ଏମିତି ଫୁଲ ଦମରେ ଝପଟି ପଡ଼ିଲା।
5: ତୁମ ଆମ ସେଲୁନ ପ୍ରୋପାଇଟର ଗନ୍ଧିଆ ବାରିକ। ଓହୋ, ତୁମ ଆମ ସେଲୁନ ଫୁଲ ଦମରେ ଜମେଇକି ନାଁଟା ତ ହେଇଛି ଆଉ। ହଉ ଯିବା, ଭିତରକୁ ଯିବା।
6: ଆସନ୍ତୁ ଆସନ୍ତୁ ଆଜ୍ଞା, ଭିଡ଼ ବଢ଼ିବା ପୂର୍ବରୁ ଆପଣଙ୍କର କାମଟା ତୁଟେଇ ଦିଅନ୍ତୁ, ଆସନ୍ତୁ।
3: ତମେ ତାହେଲେ ଗନ୍ଧିଆ?
6: ମୁଁ ଗନ୍ଧିଆ ନୁହେଁ ଆଜ୍ଞା, ମୋ ନାଁଟା ମାନେ ପୈମାତୃକ ନାଁଟା ଗନ୍ଧିଆ।
3: ହଉ ହେଲା, ଫୁଲ ଦମରେ ବୁଝିଲି ତମେ ଗନ୍ଧିଆ ନୁହଁ, ଭଲ। ହେଲେ ଏ ପୈମାତୃକ ନାଁଟା?
6: ମାନେ ପୈତୃକ, ଆଉ ମାତୃକ ନାଁଟା ପୈମାତୃକ ନା।
3: ମାନେ ଫୁଲ ଦମରେ ତମ ବାପା ଆଉ ମା ଯୋଉ ନାଁରେ ଡାକନ୍ତି। ହଉ ଆଉ ଡେରି କାହିଁକି, ଚୁଟିଟା ଟିକେ ସାଇଜ କର
6: ଆଜ୍ଞା,
3: ଆଉ ଦାଢ଼ିଟା ମାରିଦିଅ ଜଲ୍ଦି ଫଟାଫଟ, ଫୁଲ ଦମରେ କାମଟା କରିଦିଅ।
6: ଆଜ୍ଞା ହଁ, ସାରି ଦେଉଛି, ଜମା ବ୍ୟସ୍ତ ହୁଅନ୍ତୁନି, ଖାଲି କୁହନ୍ତୁ କୋଉ କଟରେ କାଟିବେ। ଏ କଥା କ'ଣ କି ଆଜ୍ଞା, ଆଜିକାଲି ଏମିତି ଷ୍ଟାଇଲ ଚାଲିଛି ତ, ପୁଅମାନେ ଝିଅ ଆଉ ଝିଅମାନେ ପୁଅ ଷ୍ଟାଇଲରେ ହେଉଛନ୍ତି।
3: ତମେ ଆଉ ସେ ଷ୍ଟାଇଲ ଫାଇଲ କଥା ଛାଡ଼, ଯୋଉଟା ତମକୁ ଭଲ ଆସୁଛି ସେଇଟା କର, ପୁରା ଫୁଲ ଦମରେ ଖାପେଇ ଦିଅ।
6: ମୋତେ ଆଉ କହିବାକୁ ଅଛି, ଏଇ ସଇଲା ବୋଲି ଜାଣନ୍ତୁ।
3: ଦାଢ଼ି ବନେଇଲା ବେଳକୁ ଟିକେ ନଜର କରିବା, ଦିତାଟା ଇଏ ବ୍ରଣ ବୁଦାମୂଳ ହୁଙ୍କା ଭଳିଆ ଲୁଚିକି ଅଛି ତ। ହଁ
6: ବୁଝିଗଲି,
3: ଟିକେ ଦେଖିକି
6: ବୁଝିଗଲି। ନିଶାଟା କେମିତି ରହିବ, ଇଏ ପ୍ରଜାପତିଆ ତେନ୍ତୁଳିଆ ମୂଷା ଲାଗୁଡ଼ିଆ ପର୍ବତ ମାର୍କିଆ, ଏ କୁହନ୍ତୁ ଆଜ୍ଞା କେଉଁ ଷ୍ଟାଇଲ କରିବେ?
3: ତମ ଖୁସି ହୋ, ଯାହା କରୁଛ କର। ଓହୋ, କଣ କଲାରେ ପାଷଣ୍ଡ, ସତ୍ୟାନାଶିଆ ଫୁଲ ଦମରେ ଫଳ ନିଶ ତାଞ୍ଚି ପକେଇଲା।
7: ମୋର କିଛି ଦୋଷ ନାହିଁ ଆଜ୍ଞା, ବହୁତ ଚେଷ୍ଟା କରିଥିଲି ଅଟକେଇବାକୁ, ହେଲେ ଅମାନ୍ୟ ଛିଙ୍କଟା ବାଡ଼ବତା କିଛି ମାନିଲାନି, ପାଟି ପାଚେରୀ ଫଟେଇ ପଦାକୁ ପଳେଇ ଆସିଲା। ସେଇ ଧମାକାରେ ତ ମୋ ଖୁରଟା ବ୍ରେକ୍ କଷି ପାରିଲାନି, ଆଉ କ'ଣ କରିବି କୁହନ୍ତୁ, ଏ ଦୈବୀ ଦୁର୍ବିପାକକୁ କାହାର ହାତ ଅଛି କହିଲେ।
3: ହଉ ହଉ, ସକାଳୁ ସକାଳୁ ଯାହା ତ କଲ କଲ, ଆଉ ୟାର ଫଳକ ନିଶକ କାହିଁକି ରଖିବ, ଫୁଲ ଦମରେ ମଇଦାନ ସାଫ କରିଦିଅ।
6: ଆଜ୍ଞା, ଆପଣଙ୍କର ଭାଗ୍ୟଟା ଟାଣ, ଖୁରଟା ବେକ ପାଖରେ ନଥିଲା, ନହେଲେ
3: ରଖ ତମ କଥା।
6: ଏ ଆଜ୍ଞା, ନିଶ ସବୁ ତାଞ୍ଚି ଚିକଣ କରିଦେଲି, ଏଥର ଉଠନ୍ତୁ।
3: ମୋତେ ମୋ ନଥିଲା ଭାଇ ବତା ସବୁ ନେଇଦେଲା, ନା ନା ଧରା ପଡ଼ିବା କଥା, ହବନି ହବନି। ଏ ଗନ୍ଧିଆ, ତମେ ମୋତେ ପୁରା ଲଣ୍ଡା କରିଦିଅ।
7: ଆଜ୍ଞା, ଲଣ୍ଡା ହେବାର କଥା ଯଦି ମନରେ ଥିଲା ମୂଳରୁ କହିଲେନି, ରବିବାର

0: ଦଳି ଗ୍ରାହକ ମାନଙ୍କୁ ଅଟକେଇ ମୁଁ କାହିଁକି କଇଁଚି ଧରିଥାନ୍ତି କହିଲେ ଖୁରରେ ତାଞ୍ଚି ପକେଇଥାନ୍ତି।
1: ତମେ ସେସବୁ କଥା ବୁଝିବନି ହୋ, ମୁଁ ଯାହା କହୁଛି ତା କର। ତୁମର ଚୁଟି କଟା ଆଉ ଲଣ୍ଡା କରିବାର ଦିଟା ଯାକ ପାଉଣା ଦେଇଦେବି, ହେଲା ତ?
0: ହେଲା ଆଜ୍ଞା, ଏଇ ସଇଲା ବୋଲି ଜାଣନ୍ତୁ। ହଁ, ଏ ନରିବାବୁ କି, ଆପଣଙ୍କ ନମ୍ବର ରହିଲା, ଆପଣ ଚା ପି ପାଞ୍ଚ ଦଶ ମିନିଟ୍ ଛାଡ଼ି ଆସନ୍ତୁ।
1: ଆରେ କେତେ କାଟୁଛ, ମୋର ସରିଲା ତ।
0: ଆଜ୍ଞା, ଏଇ
1: ନିଅ, ତମ ପଇସା ନେଲ ଧର।
0: ସକାଳୁ ସକାଳୁ ଏତେ ବଡ଼ ନୋଟ, ଶହେ ଟଙ୍କିଆ, ଏ ଖୁଚୁରା ଦିଅନ୍ତୁ ଆଜ୍ଞା।
1: ଆରେ ଖୁଚୁରା ଥିଲେ କ'ଣ ଦେଇନଥାନ୍ତି, ଖୁଚୁରା ନାହିଁ ତ ବୋଲି ପଡ଼ିଛି, କ'ଣ କରିବା, ପରେ ନେଇଗଲେ ଚଳିବନି।
0: ଚିହ୍ନା ପରିଚୟ ନାହିଁ, ଆପଣ ଟିକେ ଥାନ୍ତୁ ଆଜ୍ଞା, ମୁଁ ପାଖ ହୋଟେଲରୁ ଖୁଚୁରା ନେଇ ଆସୁଛି, ଏଇ ଗଲି ଆଉ ଆସିଲେ
1: ଜଲ୍ଦି ଜଲ୍ଦି ଜଲ୍ଦି
0: ଆଜ୍ଞା।
1: ଗନ୍ଧିଆ ଆସିଗଲ କି? ହଉ, ଏ ଦୋକାନ ଭିତରେ ଗରମ ଲାଗୁଥିଲା ତ, ଟିକେ ବାହାରକୁ ଚାଲି ଆସିଲି, ଦିଅ ପଇସା ଦିଅ।
0: ଏଇ ନିଅନ୍ତୁ ଆଜ୍ଞା, ଆପଣଙ୍କର 90 ଟଙ୍କା।
1: ହଁ ହଁ, ହେଲା ହେଲା।
0: ଇଏ ନରି ବାବୁ, ଆପଣ ଭିତରକୁ ଚାଲନ୍ତୁ। ସବୁ ସରିଗଲା ରେ, ସବୁ ସରିଗଲା, ସେଭିଂ କ୍ରିମ ପାଉଡର ସେଣ୍ଟ ସବୁକୁ ଲଣ୍ଡା କରି ଦେଇଛି। ଧପାବାଜ ଧପାବାଜ, ଧର୍ମ ସହିବନି ରେ ତତେ, ଧର୍ମ ସହିବନି। ସକାଳୁ ସକାଳୁ ଗରିବ ଲୋକର ପେଟକୁ ନାତ ମାଇଲୁ, ତତେ ଭଗବାନ ଦଣ୍ଡ ଦେବେ। ହଁ ହଁ, ତତେ ଭଗବାନ ନିଶ୍ଚେ ଦଣ୍ଡ ଦେବେ।
2: କିଏ? କବାଟ ଖୋଲା ଅଛି, ଭିତରକୁ ଆସ। ତମେ ବତାସ ତ?
1: ମ୍ୟାଡାମ ଠିକ ଠୋରେଇ ପାରିଛନ୍ତି ଆଉ, ଭାଇଙ୍କ ଠାରୁ ମୁଁ ବିଷୟରେ ଶୁଣିଛନ୍ତି। ତାହେଲେ
2: ନିଶ ନାହିଁ ବୋଲି ତ ଚିହ୍ନି ପାରିଲି ତମେ ଝଡ଼ ଦାସର ଭାଇ ବତାସ ବୋଲି।
1: ବୁଝିଲ ବର୍ଷା, ମୁଁ କୋଉ ବତାସ ନୁହେଁ, ଝଡ଼ ଦାସ। ଫୁଲ ଦମରେ ମୋର କେଉଁ ଭାଇ ଫାଇ ବି ନାହାନ୍ତି, ତମେ ଆଉ ମୁଁ, ଆମେ ହେଲେ ଏକା ନାଁର ଯାତ୍ରୀ। ମାନେ ତମର ଆଉ ମୋର ପ୍ରଫେସନ ହେଲା ଏକା, ସେଥିରେ ତୁମେ ମୋର 1,500 ଟଙ୍କା ଚଳୁ କରିଦେବାକୁ ବସିଛ।
2: ନିହାତି ଭୁଲ ହେଇଗଲା, ହେଲେ ତମେ ସାତ ଗଳିରେ ଏ ଗମ୍ଭୀରା ଘରକୁ ଆସିଲ କେମିତି? ମୁଁ ଏଠାକୁ 2 ଦିନ ହେଲା ଆସିଛି।
1: ମିଠା ପାଖକୁ ପିମ୍ପୁଡି ଆସିବାର କଣ, ବାଟର ଅସୁବିଧା ଅଛି।
2: ହେଲେ ଏମିତି ନିଶ କାଟି ଲଣ୍ଡା ହେଇଛ?
1: ଓହୋ, ସେସବୁ ଭାଗ୍ୟର ବିଡ଼ମ୍ବନା, ଭାଗ୍ୟର ଏଇ ସେଲୁନ ଦୋଷରୁ। ଏ ସେ କଥା ପରେ କହିବି, ଚାଲ। ମୁଁ କଣ କହୁଥିଲି କି, ମୁଁ ଗୋଟିଏ ପ୍ରସ୍ତାବ ନେଇ ତମ ପାଖକୁ ଆସିଥିଲି।
2: ହେଲେ ମୁଁ ଏବେ ବାହା ହେବାର ନାହିଁ।
1: ଆରେ କିଏ ତୁମକୁ କହୁଛି ଫୁଲ ଦମରେ ବାହା ହେଇଯିବାକୁ? ଆଜିକାଲି କୋଉଠି ଏତେ ସହଜରେ ବରଟେ ଧରା ପଡୁଛି କହିଲ?
2: ତା ମାନେ?
1: ମୁଁ ଅନ୍ୟ ପ୍ରସ୍ତାବ ନେଇ ଆସିଥିଲି।
2: ଅନ୍ୟ ପ୍ରସ୍ତାବ?
1: ଆରେ ମୋ 1,500 ତ ଫୁଲ ଦମରେ ଅସୁଲ କରିବି, ଅବଶ୍ୟ ସାଇକେଲ ଚୋରି କେସ୍ ପାଇଁ 10% ରିପେଟ ଦେବି। ହେଲେ ପ୍ରସ୍ତାବଟା ହେଲା, ଆମର ଲକ୍ଷ୍ୟ ଗୋଟିଏ,
2: ମାନେ
1: ମାନେ ସହଜ ପନ୍ଥାରେ ଲୋକଙ୍କୁ ଠକି ହାତ ଚିକଣ କରିବା କଥା, କଣ କହୁଛ?
2: ଧୀରେ କୁହ, ଲୋକମାନେ ଶୁଣିବେ, ଏଠି ସମସ୍ତେ ଜାଣିଛନ୍ତି ମୁଁ ଚାକିରି କରିଛି।
1: ହଉ ହେଲା ହେଲା, ଆଗ କବାଟଟା ଆଉ ଯାଇ ଦିଅ। ମୋ କହିବା କଥା କଣ କି, ଆମେ ଝଡ଼ ଆଉ ବର୍ଷା ଯଦି ମିଶି ଯାଆନ୍ତେ, ତାହେଲେ ଦିନ 2-4ଟାରେ ଏ ସହରର ଅଧା ଲୋକଙ୍କୁ ବିନା ସେଲୁନରେ ଫୁଲ ଦମରେ ଲଣ୍ଡା କରିଦିଅନ୍ତେ, କଣ କହୁଛ?
2: ଠିକ ଅଛି, ମୁଁ ତମ କଥାରେ ରାଜି।
1: ତାହେଲେ ତୁମେ ମେକଅପ୍ ନେଇ ଶୀଘ୍ର ବାହାରି ଆସ, ମୁଁ ଯାଇ ସେ ବସ୍ଷ୍ଟାଣ୍ଡରେ ପବିତ୍ର ମାଟି ବିକୁଛି।
2: ପବିତ୍ର ମାଟି ବିକିବ?
1: ହଁ, ଏ ସହରରେ କଣ ବିକ୍ରି ହେବନି କହିଲ, ଖାଲି ବନେଇ ଚୁନେଇ କଥା କହିପାରିଲେ ହେଲା।
2: ହଁ ତା ତ ସତ, ହେଲେ ଏଥିରେ ମୋ ଭୂମିକାଟା ବୁଝିପାରିଲିନି।
1: ଆରେ ଏଥିରେ ବୁଝିବାର କଣ ଅଛି, ମନ୍ତ୍ରପୁତ ମାଟିକୁ ମୁଁ ପୁଡ଼ିଆ କରି ବିକିବି, ଯାହା ଗଛରେ ଦେଲେ ଶୀଘ୍ର ଓ ବଡ଼ ବଡ଼ ଫଳ ଧରିବ, ଦାମ ମାତ୍ର 5 ଟଙ୍କା।
2: ଓହୋ, ଏଥର ବୁଝିଲି ମୋ କାମ, ମଝିରେ ମଝିରେ ମୁଁ ଯାଇ କହିବି ଆମ ପିଜୁଳି ମୂଳରେ ମାଟି ଦଉ ଦଉ ମାସକ ଭିତରେ ଫଳ ଧରି ପାକଳ ହୋଇଗଲା।
1: ସାବାସ୍,
2: ଗୋଟିଏ ଖାଇଲେ ପେଟ ଭର୍ତ୍ତି।

0: ଅଧଘଣ୍ଟା ପରେ କଦଳୀକି ଆମ୍ବ କଥା କହି ଲୋକଙ୍କ ପାଇଁ ବିଶ୍ୱାସ ବି ଚାରି ପାଞ୍ଚଟା ପୁଡିଆ କିଣି ଆଣୁଥିବି, ଏଇଆ ତ
1: ସତରେ ଇଏ ତମେ ଇଏ ଲାଇନରେ ପୁରା ପୋଖତ ଅଛ ହଉ ଶୀଘ୍ର ଆସ।
0: ଭାଇ ନମସ୍କାର।
2: ନମସ୍କାର
0: ଭାଇ, କଣ ଏଣେ ତେଣେ ଚାହିଁଛ ମ? ମୁଁ ତୁମକୁ ପରା କହୁଛି।
2: ମୋତେ ତମକୁ ଚିହ୍ନି ପାରିଲିନି।
0: ମୋ ନା ମିତା, କୁଇନାନୀର ମୁଁ ଦୂର ସମ୍ପର୍କୀୟ ପିଇସି ଝିଅ ଭଉଣୀ, ମାନେ ଲେଖାରେ ତମର ଶାଳୀ।
2: ଶାଳୀ? ଭଲ ଭଲ, ତାହେଲେ ମଧୁର ସମ୍ପର୍କୀୟା?
0: ହଁ ସେଇଆ, ଶାଳୀ ବୋଲି ଏମିତି ମତେ ବାହାରେ ଠିଆ କରି ଗପୁଥିବ ନା କଣ, ଭିତରକୁ ଡାକିବନି? ନାନୀ, ଏ କୁଇ ନାନୀ, ଦେଖିଲୁ ଭାଇଙ୍କି?
2: ନାନୀ? ତମ ନାନୀ କାଲିଠୁ ତାଙ୍କ ଗାଁକୁ ଯାଇଛନ୍ତି।
0: ଇସ୍ ନାନୀ, ନାହିଁ ତାହେଲେ, ଭାବିଥିଲି ବହୁତ ଦିନ ପରେ ହେଲେ ବି ଦେଖା ହେଇଯିବ, ହେଲେ ମୋ ଭାଗ୍ୟରେ ନାହିଁ। ଫୋନ୍ ଅଛି ତ, ମୁଁ ନାନୀ ସହ ଦୁଇପଦ କଥା ହେଇଯିବି, ନହେଲେ ମନଟା ଜମା ବୁଝିବନି।
2: ଆର ଫୋନ୍ଟା ସକାଳେ ଠିକ୍ ଥିଲା, ଏଇ ଅଧଘଣ୍ଟା ତଳେ ଖରାପ ହେଇଯାଇଛି।
0: ମୁଁ ଜାଣେ ପରା ଝଡ଼ ଯୋଗୁଁ କଟିଥିବ।
2: ଆରେ ଝଡ଼ ନୁହେଁ, ଅନ୍ୟ କେଉଁ କାରଣରୁ? ଫୋନ୍ କଥା ଆଜିକାଲି ସେମିତି, ଏବେ ଥିବ ଆଉ ଟିକକୁ ନାହିଁ।
0: ଭାଇ, ଡୁଡ଼ୁଲୁ ବାବୁଲୁ ଦେଖାଯାଉନାହାନ୍ତି, ନାନୀ ସହ କଣ ମାମୁଁ ଘରକୁ ଯାଇଛନ୍ତି ନା କଣ?
2: ନା ମ, ନାନୀ ଏକା ଯାଇଛି, ଆଉ ପିଲାମାନେ ସ୍କୁଲକୁ ଯାଇଛନ୍ତି, ଚାରିଟାରେ ଫେରିବେ।
0: ଗତ ବର୍ଷ ନାନୀ ସହ ପୂଜା ଛୁଟିରେ ଦେଖା ହେଇଥିଲା ତ, ଡୁଡ଼ୁଲୁ ବାବୁଲୁ ଥିଲେ ହୁଏତ ଚିହ୍ନି ପାରିଥାନ୍ତେ।
2: ହଠାତ୍ ତମେ ଏଠିକି ଆସିଲ?
0: ହଠାତ୍ ନୁହେଁ ଭାଇ, କାଲି ଓମେନ୍ସ କଲେଜରେ ଇଣ୍ଟରଭ୍ୟୁ ଅଛି, ଭାବିଲି ଏଠି ସେଠି କାହିଁକି ରହିବି, କୁଇ ନାନୀ ଆଉ ତମ ସହ ଦେଖା ହେଇଯିବ, ବାପା କହୁଥିଲେ ସାଙ୍ଗରେ ଆସିବେ, ମୁଁ ମନା କଲି।
2: ଭଲ କରିଛ।
0: ଭଲ କରିଛି
2: ମାନେ ବୁଢା ଲୋକ କାହିଁକି ସେ ଆସି ହଇରାଣ ହରକତ ହେଇଥାନ୍ତେ?
0: ମୁଁ ତ ସେଇ କଥା କହିଲି, ଅଦିନ ଭାଇ ଅଛନ୍ତି, ମୋର କିଛି ଅସୁବିଧା ହେବନି, ହେଲେ ନାନୀ ନାହିଁ।
2: ନାନୀ ନଥାଉ, ମୁଁ ତ ଅଛି, କିଛି ଅସୁବିଧା ହେବନି। ଗଲ ଗଲ, ତମେ ବ୍ୟାଗ୍ ପତ୍ର ରଖି ଫ୍ରେଶ୍ ହେଉଥା, ମୁଁ ଛୁଟି ଦରଖାସ୍ତଟା ଦେଇ ସାଙ୍ଗେ ସାଙ୍ଗେ ପଳେଇ ଆସୁଛି। ମିତା, ତମେ କୁକୁଡ଼ା ଖାଅ ତ, ମାନେ ଦେଶୀ କୁକୁଡ଼ା?
0: ମୋର ଯାହା ହେଲେ ଚଳିବ, ସେଥିପାଇଁ ଜମା ବ୍ୟସ୍ତ ହୁଅନି।
2: ହଉ, ମୁଁ ସହଳ ଚାଲି ଆସେ, ଖାଇପିଇ ଖୁସି ଗପ କରିବା।
0: ତମେ ଶୀଘ୍ର ଆସିବ ଭାଇ, ଏ ଟଙ୍କା ତକ ମୋର ଟିକେ କୋଉଠି ରଖିଦେଇଥିବ?
2: ଆରେ ସେ ଆଲମାରୀ ଭିତରେ ରଖିଦିଅ, ଚାବିଟା ଖଟ ତଳ ବିସ୍କୁଟ ଟିଣରେ ଅଛି। ହଉ ମୁଁ ଆସୁଛି। ସୁନମିତା, କବାଟଟା ଭିତରୁ ବନ୍ଦ କରିଦେଇଥା, ଆଜିକାଲି ଦିନ ଖରାପ, ମୁଁ ଡାକିଲେ ଯାଇ ଖୋଲିବ। ହଉ, ଯିବାକୁ ତ ଇଚ୍ଛା ହଉନି। ହଉ ମୁଁ ଯାଉଛି ମିତା, ମୁଁ ଯାଉଛି।
0: କବାଟ ଖୋଲା ଅଛି, ଝଡ଼ ଭିତରକୁ ଆସ।
3: ଆରେ ଲୋକଟା ଯିବାରେ କଣ ଏତେ ଡେରି କଲା, ମନରେ ପାପ ଛୁଇଁଲା, ପ୍ଲାନ ଫେଲ ମାରିଗଲା କି? ଆଉ
0: ତମେ ତ ଫୋନ ଲାଇନ କଟେଇ ଦେଇଛ, ମୁଁ ଆସି ପଚାରିଦେଲି, ପିଲାମାନେ ଆସୁ ଆସୁ ଚାରିଟା ବାଜିବ,
3: ଆଉ ଇଏ ଅଦିନ ବାବୁର ଦିନ ବୁଡ଼ିଲେ ଯାଇ ଅଫିସ ଛୁଟି?
0: ନାଇଁ ନାଇଁ ନାଇଁ, ଆମ ହାତରେ ଏତେ ସମୟ ନାହିଁ, ଇଏ ଯାଇ ସାଙ୍ଗେ ସାଙ୍ଗେ ଛୁଟି ଆଣି ପଳେଇ ଆସିବା ମତଲବରେ ଅଛି।
3: ଫୁଲ ଦମରେ ଶାଳୀ ସୁହାଗ, ହଉ ଚଟା ଫଟା ଆମକୁ କାମ ଶେଷ କରିବାକୁ ପଡିବ।
0: ସୁବିଧାରେ ଆଲମାରୀ ଚାବିଟା ହାତେଇ ନେଇଛି,
3: ସାବାସ, ଖାଲି ଟଙ୍କା ସୁନା ଧରି ପଳେଇବା।
0: ମୁଁ ତ ସବୁ କାମ ସାରିଦେଲିଣି, ଆଉ କଣ ଫୁର୍ସତ ଦେଇଛି?
3: ମୁଁ ତାହେଲେ ଟାକ୍ସିଟା ଡାକୁଛି, ତମେ ଆସ।
0: ହଁ ହଁ ହଁ,
3: ଚାଲ।
2: ମିତା, ମିତା, ଦେଖ ଦେଖ, ତମ ପାଇଁ ଦେଶୀ କୁକୁଡ଼ା ମାଂସ, ମଟର ପନିର, ପଲଉ ଆଉ ନାନ୍ ନେଇ ଆସିଛି। ପଞ୍ଚୁ
4: ସାର୍,
2: ତୁ ସେ ଟିଫିନ କ୍ୟାରିୟରଟା ରଖି ଶୀଘ୍ର ଏଠୁ ପଳା।
4: ପଳେଇବି?
2: ଆରେ ଥାନାରେ କେହି ନାହାନ୍ତି। ଆରେ ଆରେ, କବାଟଟା କଣ ବନ୍ଦ ହେଇନି? ପଞ୍ଚୁ ପଞ୍ଚୁ, ସାରି ଦେଲା ରେ ସବୁ, ମୋ ଘରେ କଳା କନା ବୁଲେଇ ଦେଲା, ଆଲମାରିଟା ପୁରା ଲାଣ୍ଡୁ କରିଦେଇଛି ରେ ପଞ୍ଚୁ, ଆଲମାରିଟା ପୁରା ଲାଣ୍ଡୁ କରିଦେଇଛି।
4: ସାର୍, ଆପଣଙ୍କ ଶାଳୀ କି କୋଉଠି ବାନ୍ଧିକି ପକେଇ ଦେଇଥିବେ?
2: ଆବେ ମୋ ନିଜ ଶାଳୀ ନୁହେଁ ରେ,
4: ଆଉ କଣ ପର ଶାଳୀ? ସାର୍,
2: ଦଶ ପନ୍ଦର ମିନିଟ ଭିତରେ କାମ ଫତେ କରିଦେଲା, ନିଶ୍ଚୟ ଇଏ ଜାଣିବା ଶୁଣିବା ଲୋକ, ତୋରି ବୁଦ୍ଧିରେ ପଡି ମୁଁ ସର୍ବଶାନ୍ତ ହେଲି।
4: ମୋ ବୁଦ୍ଧିରେ ସାର୍?
2: ନୁହେଁ ତ ଆଉ କଣ, ତୁ ତ କହିଲୁ ଥାନାର ସବ୍ ଇନ୍ସପେକ୍ଟର କହି ଘର ଖୋଜିଲେ ମିଳିବନି, ସେଥିପାଇଁ କମ୍ପାନୀ ଚାକିରି କହିଥିଲି, ଖାକି ପୋଷାକ ଦେଖି କିଏ ସନ୍ଦେହ କରିବ ବୋଲି ମୁଁ ଖାକି ପୋଷାକକୁ ବିଲେଇ ଛୁଆ ଲୁଚେଇଲା ଭଳି ଥାନାରେ ରଖିଦେଲେ।

ଶୁଣିଲେ ନାଟକ ଜୋକ ଲୁଣ ଭେଟଣ, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହଯୋଗିତା ସନ୍ତୋଷ ପିଙ୍ଗ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଝଡ଼ ଡକ୍ଟର ଅନନ୍ତ କୁମାର ଆଚାର୍ଯ୍ୟ, ପଞ୍ଚୁ ପ୍ରଦ୍ୟୁମ୍ନ ମୋହନ ଦାସ, ଅଦିନ କରୁଣାକର ଶତପଥୀ, ଗନ୍ଧିଆ ଲାଲମଣି ନାୟକ, ବର୍ଷା ଲତିକା ପଟ୍ଟନାୟକ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୀତାରାମ ମହାରଣା।

मोर पुतुली हो सही जाने रे बिरस मन के मन जाने मोर पुतुली।

ଶ୍ରୋତାମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ, ଗୀତ ରଚନା ଅନୁଭୋଲ ବିଭାର।

ମହେଶା ରାବଣ କସ୍ର ଯା ଗୁଟେ ଗୁଟେ ଧରି କାଁ ଅସୁର ପ୍ରକୃତି ଶହ ଶହ ବରଷ କାଣା ଭୋଗ ନେଇ କରି ଆର୍ ଶହ ଶହ ବରଷ କାଣା ନେଇ ଭୋଗ କରି।

0: ଶୁଣୁଥିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ସୀତାରାମ ମହାରଣା, ବିତିକା ଚାଟାର୍ଜୀ, ପାର୍ବତୀ ଜେନା, ପୂର୍ଣ୍ଣିମା ନନ୍ଦ, ଦୁର୍ଗାନାରାୟଣ ପ୍ରସାଦ ମିଶ୍ର, ସନ୍ତୋଷ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଆର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଶୁଣାଣି ଉପରୁ ରାୟ ରଖିଥିବା ସବୁ ମାମଲାକେ ନେଇକରି ସୁପ୍ରିମକୋର୍ଟଙ୍କର ବଡ଼ ନିର୍ଦ୍ଦେଶ। ଚୂଡ଼ାନ୍ତ ରାୟ ତିନି ମାସ ଭିତରେ ଦେବାକେ ଦେଶର ସବୁ ହାଇକୋର୍ଟକୁ ଆଜି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଅପରେସନ୍ ସିନ୍ଦୁର ଉପରେ ଲେଖାହୋଇଥିବାର ଗୋଟିଏ ସ୍କାରକୀ ବହିକେ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ। ଗୁଜରାଟର ଭୁଜଠାରେ ଭାରତ ପାକିସ୍ତାନ ସୀମା ବର୍ଡର ଆଉଟ୍ ପୋଷ୍ଟ G7 BSF ଯବାନମାନଙ୍କୁ ଉଦ୍ବୋଧନ ଦେଉଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଉପସାଗରୀୟ ଅଞ୍ଚଳରୁ ପେଟ୍ରୋଲିୟମ୍ ସାମଗ୍ରୀ ନେଇକରି ଆସୁଥିବା ଭାରତୀୟ ତେଲ ଟ୍ୟାଙ୍କ ନିସୋସ୍ କେରୋସ୍ ସଫଳତାର ସହିତ ପାର କରିଛେ ହରମୁଜ ପ୍ରଣାଳୀ। ପିଏମ୍ ସୂର୍ଯ୍ୟଘର ଯୋଜନାତି ମାଇଲଖୁଣ୍ଟା ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାତି ହେଲେ ସାମିଲ। ରାଜ୍ୟ ଆଇବାକାଲଠାନୁ ମୂଲ ହେବା SIR ପ୍ରକ୍ରିୟା। 38,000 ଅତ୍କା ବୁସ୍ତରୀୟ ଅଧିକାରୀ ଠୁଲ୍ କରିବେ ମତଦାତାଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଆଇବା ବୁଧବାର ଅନୁଷ୍ଠିତ ହେବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବତି ଆଇବା ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ଦେଶ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଆଘ ନିର୍ଦ୍ଦେଶିକା ଆଉ ସୁଘୋଷିକା ସାହିତ୍ୟିକା ଜୟନ୍ତୀ ମଞ୍ଜରୀ ରଥଙ୍କର ଆଜି ସକାଳେ ଘଟିଛେ ପରଲୋକ। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଥିବାର 2009 ବେଚ୍ IPS ଅଧିକାରୀ ଅଖିଳେଶ୍ୱର ସିଂଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ଦେଇଛନ୍ ଅତିରିକ୍ତ ଦାୟିତ୍ୱ। ରାଜ୍ୟ ବିଜେପି ସରକାରକେ 2 ବର୍ଷ ପୂର୍ବାରକେ ଯାଉଥିବାର ବେଳେ ଏ ଅବସରରେ ଆଇବା ଜୁନ୍ 12 ଆୟୋଜନ କରାଯିବା ଗୋଟିଏ ଭବ୍ୟ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାତି ତିଆରି ହୋଇଥିବାର ବହି ପଢ଼ବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 11 ଆଉ 12 ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଅନୁଷ୍ଠିତ ହୋଇଛେ ବିଜେପି କୃଷକ ମୋର୍ଚ୍ଚାର ଗୋଟିଏ ସାମ୍ବାଦିକ ସମ୍ମିଳନୀ। ବୌଦ୍ଧ ଜିଲ୍ଲାନ ଚାଲୁଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ SIR ପରିପ୍ରେକ୍ଷୀ ଜିଲ୍ଲା ପ୍ରଶାସନ ତରଫ ସ୍ଥାପନ କରାଯାଇଛି ଭୋଟର ହେଲ୍ପ ଡେସ୍କ। ଆଉର୍ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ସହିତ 13 ଜିଲ୍ଲାକେ କାଲ ବୈଶାଖୀ ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏଚ୍ଏନ୍ଆର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମର ସଂକୀର୍ତ୍ତନ। ପରିବେଷଣ କରିଛନ୍ତି ଗୋକୁଳ ପଟେଲ ଏବଂ ତାଙ୍କ ଦଳ।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିଥିଲେ ଗୋକୁଳା ପଟେଲ ଏବଂ ତାଙ୍କ ଦଳ। ସେମାନଙ୍କର ସାଥୀମାନେ ହେଲେ ଗୋକୁଳ ପଟେଲ, ନେତ୍ରାନନ୍ଦ ବଢ଼େଇ, ବିଦ୍ୟା ପଟେଲ, ଅଲେଖ ସାହୁ, ବରୁଣ ବରିକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ଯୁବବାଣୀର ହେଲୋ ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଦିବ୍ୟାନୀ। ନମସ୍କାର ଶ୍ରୋତାବନ୍ଧୁ, ସପ୍ତାହର ଆଜି ପଞ୍ଚମ ଦିନ ମାନେ ଶୁକ୍ରବାର। ହଁ ଶ୍ରୋତାବନ୍ଧୁ, ଆଜି ହେଉଛି ସେହି ଦିନ ଯେଉଁଦିନରେ ଆପଣମାନେ ଆମ ସହିତ ଯୋଡ଼ି ହୋଇ ମନ ଖୋଲି କଥା ହୁଅନ୍ତି। ଆଜି ମଧ୍ୟ ଆସିଯାଇଛି ସେହି ସମୟ। ତାହେଲେ ଆମ ସହିତ ଯୋଡ଼ି ହେବା ପାଇଁ ଡାଏଲ୍ କରନ୍ତୁ 0663 2411 231, ନତୁବା 0663 2411 240। ପ୍ରଥମ କଲର୍ ଆମ ସହିତ ଯୋଡ଼ି ହୋଇଯାଇଛନ୍ତି, କଥା ହେବା। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ। ଆଜ୍ଞା, ଆଜ୍ଞା ଗରିବ, ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କର ପରିଚୟ ଆମ ଶ୍ରୋତାମାନଙ୍କୁ ଦେଇଥିବାରୁ। ଖରା କେମିତି ହେଉଛି ଆଜ୍ଞା? ଆଜ୍ଞା, ଆମର ଯୁବବାଣୀର କିଛି ବିଷୟବସ୍ତୁ ନଥାଏ, ଆମେ ମନ ଖୋଲି କଥା ହେବା। ଆଜ୍ଞା, ଖରା କେମିତି ହେଉଛି? ଆଜ୍ଞା ଆଜ୍ଞା, ଏବେ କଣ ଖାଇବା ପାଇଁ ତ ଖାଲି କେବଳ ବାସି ପଖାଳ ହିଁ ଭଲ ଲାଗୁଥିବ। ପିଆଜ ଚାଷ କରିଛନ୍ତି କି? ପିଆଜ ଚାଷ କରିଛନ୍ତି କି? ଆଜ୍ଞା ଆଜ୍ଞା, ଧନ୍ୟବାଦ ସାର୍ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ ଆମ ଶ୍ରୋତା ବନ୍ଧୁଙ୍କୁ। ଆଜ୍ଞା, ବରଗଡ଼ରୁ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା, କଣ କରୁଛନ୍ତି ଏବେ ଆପଣ? ଆଜ୍ଞା, ଖରା କେମିତି ହଉଛି? ବର୍ଷା ତ ଟିକେ ଟିକେ ହଉଛି, ହେଲେ ଖରା କେମିତି ହଉଛି ସାର୍?
1: ଖରା ବି ହଉଛି, ଖରା ହଉଛି 43 ଡିଗ୍ରୀ ଅଛି ଆମ ଗାଁ।
0: ଆଜ୍ଞା, 43 ଡିଗ୍ରୀ ଅଛି ଏବେ। ତାହେଲେ ଧାନ କଣ ଆପଣ ଦାଉଛନ୍ତି ନା ବିକିବା ସମୟ ହେଲାଣି ସାର୍? ଆଜ୍ଞା ଆଜ୍ଞା, ଶୁଖା ଚାଲିଛି ନା? ଆଜ୍ଞା, ତାହେଲେ ସମ୍ବଲପୁରରେ ତ ଏବେ ଷଷ୍ଠୀ ଆସୁଛି, ଆଜ୍ଞା ଦେଖିବା ପାଇଁ ଆସିବେ ନା? ଆଜ୍ଞା, ବରପାଲିରେ ବି ହୁଏ। ଆଜ୍ଞା ଆଜ୍ଞା, ତାହେଲେ କୋଉଠିକୁ ଯିବେ ଦେଖିବା ପାଇଁ? ଆଜ୍ଞା ଆଜ୍ଞା, ସେଇଟା ପାଖ ହବ, ସେଥିପାଇଁ ବରପାଲି ଯାଉଛନ୍ତି ନା ଦେଖିବା ପାଇଁ। ସମ୍ବଲପୁର କେବେ ଦେଖିଛନ୍ତି ନା ନାଇଁ ସାର୍? ଆଜ୍ଞା, ଦେଖିନାହାନ୍ତି। ମୁଁ ତାହେଲେ ଆଶା କରିବି ଆପଣ ନିଶ୍ଚିତ ଭାବରେ ଦିନେ ଆସି, ମାନେ ଗୋଟେ ଦିନ ହେଲେ ଆସି ଆପଣ ଶିବ ବିବାହ ଦେଖିକି ଯାଆନ୍ତୁ ସମ୍ବଲପୁରରେ। ଆଜ୍ଞା ଆଜ୍ଞା, ଆଉ କଣ କଣ ଚାଷ କରୁଛନ୍ତି ସାର୍? ଆଜ୍ଞା, ମାନେ ଏଇଟା ଖରା ମାସ ପାଇଁ ବାସି ପଖଳା ସାଙ୍ଗରେ? ଆଜ୍ଞା, ମାନେ ଏଇଟା ଖରା ମାସ ପାଇଁ ବାସି ପଖଳା ସାଙ୍ଗରେ ଟମାଟର ପୋଡ଼ା ଆଉ ଭେଣ୍ଡି ପୋଡ଼ା ଖାଇବା ପାଇଁ ଭେଣ୍ଡି ଚାଷ ହେଇଛି କୁହନ୍ତୁ। ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା, କଳାହାଣ୍ଡିରୁ, ସୁଦୂର କଳାହାଣ୍ଡିରୁ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା, ପ୍ରଥମେ କୁହନ୍ତୁ କେମିତି ଅଛନ୍ତି? ଆମେମାନେ ବି ଆପଣଙ୍କ ଦୟାରୁ ବହୁତ ଭଲରେ ଅଛୁ। ଆଜ୍ଞା, ଆଜ୍ଞା ନିଶ୍ଚିତ ଭାବରେ। ଖରା କେମିତି ହଉଛି ଆଜ୍ଞା ଆପଣଙ୍କ ସାଇଡ଼ରେ?
1: 46 ଡିଗ୍ରୀ ପର୍ଯ୍ୟନ୍ତ ଯାଇଥିଲା, ହେଲେ ଟିକେ ପରଦିନ ବର୍ଷା ହେବାର ଯୋଗୁଁ
0: ଆଜ୍ଞା ଆଜ୍ଞା, ଯେହେତୁ ଆପଣ କଳାହାଣ୍ଡିରୁ ଫୋନ୍ କରିଛନ୍ତି, ଆପଣଙ୍କର ଟିକେ ରୁରାଲ ଏରିଆ, ତ ଆମ ଜାମ୍ ଲିଚୁ ଖାଉଛନ୍ତି ନା ନାଇଁ? ଆଜ୍ଞା ଆଜ୍ଞା, ଜାମ୍ ଲିଚୁ ଚାର୍ କିଛି ନାଇଁ ଖାଇବାର ତାଲି? ଆଜ୍ଞା ଆଜ୍ଞା, ପନସ ଆଜ୍ଞା ଆଜ୍ଞା ଆଜ୍ଞା, ତାହେଲେ ଆମର ଯୁବବାଣୀ ଶୁଣୁଛନ୍ତି ଆପଣ ପ୍ରତିଦିନ? ଆଜ୍ଞା, କେମିତି ଲାଗୁଛି? ଆଜ୍ଞା ଆଜ୍ଞା, ଧନ୍ୟବାଦ, ଠିକ ଅଛି ସାର୍, ଆମର ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର। ଶ୍ରୋତାବନ୍ଧୁ, ଆମେ ଶୁଣିବା ଏବେ ଗୋଟେ ଗୀତ, କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀ। କଣ୍ଠଦାନ କରିଛନ୍ତି କୁମାର ସାନୁ, ସଙ୍ଗୀତ ଆର୍ ଡି ବର୍ମନ, ଗୀତ ରଚନା ଜାଭେଦ ଅଖ୍ତର।

0: ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ,
0: ଆଜ୍ଞା ଆପଣଙ୍କର ପରିଚୟ ଦିଅନ୍ତୁ ଆମ ଶ୍ରୋତା ବନ୍ଧୁଙ୍କୁ।
1: ମୁଁ ଡୁମାଲି ନାଗପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆଜ୍ଞା, ସୁଦୂର କଳାହାଣ୍ଡିରୁ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା
1: ଆଜ୍ଞା, ଧନ୍ୟବାଦ।
0: ଆଜ୍ଞା, କ'ଣ କରୁଛନ୍ତି ଆପେ ଆପଣ?
1: ଏବେ ତ ଆମର ଚାଷବାସ ଚାଲିଛି ମ୍ୟାଡମ, ଆମର ପନିପରିବା ଚାଷ ଚାଲିଛି, ଆଉ ଏବେ ଧାନ ଚାଷ ଆରମ୍ଭ ହେଇଯିବ।
0: ଆଜ୍ଞା, କ'ଣ କ'ଣ ପନିପରିବା ଚାଷ କରିଛନ୍ତି ସାର୍?
1: ଏବେ ଭେଣ୍ଡି ଲଗେଇଛୁ ମ୍ୟାଡମ, ଭେଣ୍ଡି କଲରା ଆଉ ଜୁଲର କରିଛୁ।
0: ଆଜ୍ଞା ଆଜ୍ଞା,
1: ଆଉ କାକୁଡ଼ି ବର୍ତ୍ତମାନ ସରିଗଲାଣି ମ୍ୟାଡମ।
0: ଆଜ୍ଞା, କାକୁଡ଼ି ହେଇକି ସରି ବି ସାରିଲାଣି ସାର୍?
1: ହଁ, କାକୁଡ଼ି ବହୁତ ଫଳିଥିଲା ମ୍ୟାଡମ, ଏ ବର୍ଷ ସରିଗଲାଣି, ମାନେ ଖରା ଟାଇମରେ ସରିଯାଏ ନା, ଗଛ ସବୁ ମରିଯାଏ।
0: ଆଜ୍ଞା, ତାହେଲେ ଏବେ ତ ପଖାଳ ସାଙ୍ଗରେ ଆପଣ ମାନେ ଝୁଲେର ଭଜା କରିକି ଖାଉଥିବେ?
1: ଆଜ୍ଞା ଆଜ୍ଞା, ବହୁତ
0: ଆଜ୍ଞା,
1: ଭଲ ଲାଗେ ମ୍ୟାଡମ।
0: ଆମ୍ବ ଖାଉଥିବେ, ବାସି ପଖାଳ?
1: ଆପଣ ଆସନ୍ତୁ, ଆପଣଙ୍କୁ ବି ଦେବା ଆଉ।
0: ଆଜ୍ଞା, ନିଶ୍ଚିତ ଭାବରେ ସାର୍, ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ ଆମେ ପହଞ୍ଚିବା। ତାହେଲେ ଆମ୍ବ ବି ଖାଉଥିବେ ନା ଏବେ? ଦେଖନ୍ତୁ, ଖରା ମାସ ଯେହେତୁ, ପଖାଳ ସାଙ୍ଗରେ
1: ଆମ୍ବ ଖାଉଛୁ, ପଖାଳ ଭାତ ସାଙ୍ଗରେ, ମାନେ ଆମ ଘରେ 2ଟା ଗଛ ଅଛି,
0: ଆଜ୍ଞା।
1: ଆଉ ବହୁତ ଆମ୍ବ ଫଳେ ଆମ ଗଛରେ।
0: ଆଜ୍ଞା ଆଜ୍ଞା, କ'ଣ ସେଇ ଲେତି ଗଛ ନା? ଆଜ୍ଞା, ବଡ଼ ଗଛ?
1: ବଡ଼ ଗଛ ଅଛି ମ୍ୟାଡମ।
0: ଆଜ୍ଞା ଆଜ୍ଞା, ତାହେଲେ ଆମ୍ବ କାଟିକି ପଖାଳ ସାଙ୍ଗରେ ମାନେ ଖାଉଥିବେ ଆଉ?
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଖରା ଛୁଟି ହେଇଛି ସାର୍, ମାନେ ଛୁଆମାନେ ବି ଆସିଥିବେ ଏବେ ଘରେ?
1: ହଁ, ଛୁଆମାନେ ଘରେ ଅଛନ୍ତି ମ୍ୟାଡମ,
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ସେମାନେ ସ୍କୁଲ ଯାଉନାହାନ୍ତି ବୋଲି ତ ମାନେ ବେଶୀ ଦୁଷ୍ଟ ହେଉଛନ୍ତି ମ୍ୟାଡମ।
0: ଆଜ୍ଞା ଆଜ୍ଞା, ଏବେ ଦେଖିବେ ଯଦି ଛୁଆଙ୍କର ତ ଦୁଷ୍ଟାମୀର ସମୟ, ମାନେ ଖରା ଛୁଟି ହେଇଛି, ମାମୁଁ ଘରକୁ ସେମାନେ ଯିବେ, ଆଉ ମଜା ମସ୍ତିର ସମୟ ତାଙ୍କ ପାଇଁ ଆଉ।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ଠିକ୍ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ରହିଲି ମ୍ୟାଡମ, ନମସ୍କାର।
0: ଆଜ୍ଞା। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟଟି ଦିଅନ୍ତୁ।

0: हेलो, हेलो, हेलो,
1: नमस्कार।
0: ଆଜ୍ଞା ନମସ୍କାର। ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା ନମସ୍କାର,
1: ନମସ୍କାର ନାନୀ,
0: ନମସ୍କାର, ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା
1: ମୁଁ ଯଶବନ୍ତ ପାଇକ କହୁଥିଲି ବରଗଡ଼ ଜିଲ୍ଲା ନୁ।
0: ଆଜ୍ଞା ଦୁଷ୍ମନ୍ତ ଭାଇ ନମସ୍କାର, କେମିତି ଅଛନ୍?
1: ନମସ୍କାର ନମସ୍କାର ସାର୍, ସାଙ୍ଗେ ଆମର ଯେନ୍ ଟାଇମ୍ ଲାଇଭ୍ ରେ ଯେନ୍ ପାଣିଗ୍ରାହୀ ଦା ଅଛନ୍ ତାହାକୁ ବି ମୋର ତାମାନେ ନମସ୍କାର ହେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ଜଣେଇଦେବୁ ନିଶ୍ଚିତ ଭାବରେ।
1: ନିହାତି ନିହାତି ନାନୀ,
0: ଆଜ୍ଞା କେନ୍ତା ଅଛନ୍? ଆଜ୍ଞା କୁହନ୍ତୁ।
1: ଭଲ ଅଛେ ନାନୀ?
0: ଆଜ୍ଞା, କାଣା କରୁଛନ୍?
1: ବର୍ତ୍ତମାନ କପଡ଼ା ବୁଣୁଛେ ନାନୀ।
0: ଆଜ୍ଞା ଆଜ୍ଞା, ଆମ ପାଇଁ ବି କେବେ କପଡ଼ା ବୁଣିକି ଗୋଟେ ପଠେଇ ଦିଅନ୍ତୁ ସାର୍।
1: ନିଶ୍ଚିତ ଭାବେ ନିଶ୍ଚିତ ଭାବେ, ଆମର ତ ସମ୍ବଲପୁରିଆ କର ଗୋଟେ ତାମାନେ କଥାଟେ ଅଛେ
0: ଆଜ୍ଞା,
1: ଯେ କୁନୁଆ ହେଲେ ଗୋଟେ ତାମାନେ ବଟାଲୁ, କୁନୁଆ ବଟାଲୁ ବୋଲସନ୍ ବୋଲେ ସେନ୍ତା ଆପଣ ମୋର ଘରକେ କୁନୁଆ ଆସନ୍ ଯେ ମୁଇଁ ତାମାନେ ଆଜିକାଲି ତ ପିଠା ମୁଠା ନେଇ ଦେବାର ନାନୀ,
0: ଆଜ୍ଞା
1: ବୋଲେ ଯେନ୍ ମିଠା ସାରାଜାମ ଦେଇକରି ଆପଣଙ୍କୁ କପଡ଼ା ଲେତା ଦେଇକରି ପଠାମି।
0: ଆଜ୍ଞା, ନିଶ୍ଚିତ ଭାବରେ ଯିବୁ ଆମେ।
1: ହଁ,
0: କଣ ବୁଣୁଛନ୍ତି ସାର୍, କୋଉ କପଡ଼ା ବୁଣୁଛନ୍ତି?
1: ଦମନ ଧଡ଼ି ଗୋଟେ ବୁଣୁଛେ, ଷ୍ଟାର ବୁଣୁଛେ,
0: ଆଜ୍ଞା ଆଜ୍ଞା
1: ଯାହାକି ଷ୍ଟାର ଚାଲିଛେ ସେଟା ବୁଣୁଛେ।
0: ଆଜ୍ଞା, ଆଉ କଣ କଣ ବୁଣନ୍ତି? ଆଉ କଣ ବୁଣନ୍ତି? ଆଉ କଣ ସବୁ ଆପଣ ବୁଣୁଛନ୍ତି?
1: ଆପଣଙ୍କର ଭଏସଟା ଟିକେ ମୋର ଆଡ଼କେ କମ୍ ଶୁଣୁଛି ତ ହେଥିର୍ଲାଗି ମୁଇଁ ତାମାନେ ଆନ୍ସର ଦେଇ ନାଇ ପାର୍ବା।
0: ଆଜ୍ଞା, ଆଉ କଣ ସବୁ ଆପଣ ବୁଣୁଛନ୍ତି?
1: ନାଇଁ, ଖାଲି ଶାଢ଼ୀ ହିଁ ଏକା ବୁଣୁଛୁ, ଆଉ ଦୁସରା କିଛି ନେ ବୁନୁ।
0: ଆଜ୍ଞା, କେବଳ ଶାଢ଼ୀ? ଆଜ୍ଞା ମ୍ୟାଡ଼ାମ, ତାହେଲେ ତ ବଢ଼ିଆ ବଢ଼ିଆ ଶାଢ଼ୀ ପିନ୍ଧୁଥିବେ। ଆଜ୍ଞା ଆଜ୍ଞା, ତାହେଲେ ଖରା କେମିତି ହଉଛି? ଆଜ୍ଞା,
1: ଖରା ବର୍ତ୍ତମାନ ତ 42 ଡିଗ୍ରୀ ବି ଚାଲିଛେ, ଯାହା ଯେମିତି ଟିକେ ପାନ ପାନ ଧୋକା କରୁଛି, ଟିକେ କଲା ଯେ ଟିକେ ଥଣ୍ଡା ଥଣ୍ଡା ଲାଗୁଛି, ନହେଲେ ଖରା ସମ୍ପୂର୍ଣ୍ଣ ଭାବେ ତାମାନେ ପ୍ରବଳ ଅଛି।
0: ଆଜ୍ଞା ଆଜ୍ଞା, ଧୋକା ଗଡ୍ଡି ହେଇଛି ତାମାନେ?
1: ହଁ, ଧୋକା ଗଡ୍ଡି ଟିକେ ହେଲା।
0: ଆଜ୍ଞା, ଧୋକା ଗଡ୍ଡି ହେଇଛି ମାନେ ତ ଆମ୍ବ ନିଶ୍ଚିତ ଭାବରେ ପଡ଼ିଥିବ।
1: ଆମର ଏଠାରେ ପାଖେ ଆମ୍ବ ନେଇ ନରିଆ ଆମ୍ବ ଅଛି।
0: ଆଜ୍ଞା ଆଜ୍ଞା, ମାନେ ପାଖରେ ନାହିଁ
1: ନାଇଁ,
0: ସେ ସୁଯୋଗଟା ମିଳୁନି, ସେ ସୁଯୋଗଟା ଏବେ ମିଳିନି। କିଣିକି ଖାଉଛନ୍ତି ନା? କିଣିକି ଆପଣ ଖାଉଛନ୍ତି ନା? ଆଜ୍ଞା ଆଜ୍ଞା, ଠିକ ଅଛି। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର, ଆଜ୍ଞା ନମସ୍କାର, ଆପଣ ଆମ ସହିତ ଯୋଡ଼ି ହେଇଥିବାରୁ ଧନ୍ୟବାଦ। ଆପଣଙ୍କର ପରିଚୟଟି ଦିଅନ୍ତୁ। ଆଜ୍ଞା, କଲ୍ କରିଥିଲେ ବୋଧେ, କଟିଗଲା। ହଁ ଆଜ୍ଞା, ଆପଣ କଲ୍ କରିଥିଲେ ବୋଧେ, କଟିଗଲା। ଆଜ୍ଞା ଆଜ୍ଞା, କଣ କରୁଛନ୍ତି ସାର୍? କଣ କରୁଛନ୍ତି? ହଁ ଆଜ୍ଞା, ଆପଣ କଣ କରୁଛନ୍ତି ଏବେ? ହଁ ଆଜ୍ଞା, କଣ କରୁଛନ୍ତି ଆପଣ ଏବେ? ଆଜ୍ଞା ଆଜ୍ଞା, ଆପଣ ମଧ୍ୟ ଶାଢ଼ୀ ବୁଣୁଛନ୍ତି? ଆମ ପୂର୍ବ ଶ୍ରୋତା ମଧ୍ୟ ଯୋଉ ଯୋଡ଼ି ହେଇଥିଲେ କଲର୍, ସେ ବି ଶାଢ଼ୀ ବୁଣୁଥିଲେ। ଆଜ୍ଞା, ଆପଣ କଣ ବୁଣୁଛନ୍ତି ସାର୍? ନାଇଁ ନାଇଁ, କୋଉ ଶାଢ଼ୀ ବୁଣୁଛନ୍ତି, କୋଉ ଡିଜାଇନ୍ର ବୁଣୁଛନ୍ତି? ଆଜ୍ଞା ଆଜ୍ଞା, କୋଉ ଡିଜାଇନ୍ର ବୁଣୁଛନ୍ତି ସାର୍? ଆଜ୍ଞା, ମାଛ ଧଡ଼ିର। ଆଜ୍ଞା, ଆଉ କଣ କରୁଛନ୍ତି ଏବେ? ଚାଷବାସ ଚାଲିଛି ନା କଣ?
1: ଚାଷବାସ ତ ନାହିଁ, ଭାଇ ଘରେ କରନ୍ତି, ଆମେ କରୁନି।
0: ଆଜ୍ଞା ଆଜ୍ଞା, ଆପଣ କେବଳ? ଆଜ୍ଞା ଆଜ୍ଞା, ତାହେଲେ ଏବେ ଦେଖନ୍ତୁ, ଖରା ଛୁଟି ହେଇଛି, ଛୁଆମାନେ ଆସିଛନ୍ତି ଘରକୁ ନା ଛୁଆମାନେ ଯାଇଛନ୍ତି ଘରକୁ? ଆଜ୍ଞା, ମାମୁ ଘରକୁ ଯାଇଛନ୍ତି। ଏବେ ତ ତାଙ୍କର ସମୟ, ମାନେ ଦୁଷ୍ଟ ହେବେ ଯାଇକି, ଖରା ଛୁଟି ହେଇଛି ଯେହେତୁ। ଆଜ୍ଞା ଆଜ୍ଞା, ଯେହେତୁ ପୁଅ ନାହିଁ, ତାହେଲେ ଘରଟା ଏବେ ପୁଣି ଖାଲି ଲାଗୁଥିବ। ଆଜ୍ଞା ଆଜ୍ଞା ଆଜ୍ଞା, ଠିକ ଅଛି ସାର୍। ଆଜ୍ଞା ଆଜ୍ଞା, ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।

0: नमस्कार भाई, आपणकर परिचय टी दियंतु।
1: मैं गोविंदा पर कहूँ जाए ग्राम पोस्ट बना थाना आता वाला जिला बरगढ़ नुना।
0: आज्ञा, सुदूर बरगढ़ रू आपण आम सहित जोड़ी हितवार बहुत बहुत धन्यवाद। आज्ञा
1: हाँ ना,
0: कौन करू छंती? आज्ञा अभी
1: मैं दुकान दे जा दुकान है ना।
0: ଆଜ୍ଞା ଆଜ୍ଞା, ଦୋକାନର କାମରେ ମାନେ ବ୍ୟସ୍ତବହୁଳ ଜୀବନରେ ବି ଆମ ସହିତ ଯୋଡ଼ି ହେଇଥିବାରୁ ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। କାଇଁ ଦୋକାନ କି କି ଦୋକାନ କରିଛନ୍ତି ସାର୍? ଆଜ୍ଞା ଆଜ୍ଞା, ଧନ୍ୟବାଦ ସାର୍। କ'ଣ ଦୋକାନ କରିଛନ୍ତି ସାର୍? କେବେଠୁ ଶୁଣୁଛନ୍ତି କହିଲେ ସାର୍? ଆପଣ ଆଜ୍ଞା ମାନେ ବହୁତ ଦିନରୁ ଶୁଣୁଛନ୍ତି ଆପଣ? ଆଜ୍ଞା, ଧନ୍ୟବାଦ ସାର୍। ଆପଣ ଆମ ଯେହେତୁ ନିୟମିତ ଶ୍ରୋତା ଆଉ ଆଜି ପର୍ଯ୍ୟନ୍ତ ଆସିକି ଶୁଣୁଛନ୍ତି, ଯୁବବାଣୀ ଶୁଣୁଛନ୍ତି ସାର୍? କେମିତି ଲାଗୁଛି ସାର୍?
1: ଭଲ ଲାଗୁଛି। ମାନେ ଆଗରୁ ଗୋଟେ ଥିଲା ଜନଜାଣ ଗୋଟେ କାର୍ଯ୍ୟକ୍ରମ ଦଉଥିଲା, ବହୁତ ଆଗର କଥା କହୁଛି ଏଇଟା।
0: ଆଜ୍ଞା,
1: ବହୁତ ବଢିଆ ଲାଗୁଥିଲା ନାନୀ, ଆସିନ ବହୁତ ଦେଖିଣ ଜିନିଷ ମାନେ ହେଇପାରୁଥିଲା, ଜାଣିପାରୁଥିଲେ ପିଲାମାନେ।
0: ଆଜ୍ଞା, ଜଣ ଅଜଣ
1: ଜଣ ଅଜଣ
0: ଆଜ୍ଞା,
1: ତ ବହୁତ ଦେଖିଣ ପ୍ରୋଗ୍ରାମ ଦେଇଥିଲା, ସେନ୍ତା ଟାଇପ୍ର ଗୋଟେ ପ୍ରୋଗ୍ରାମ ଆରମ୍ଭ କଲା ଟିକେ ଭଲ ଲାଗ୍ତା ନାନୀ।
0: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆମେ ଆମର ଉପରସ୍ଥ କର୍ତ୍ତୃପକ୍ଷଙ୍କୁ କହିଦେବୁ, ଶ୍ରୋତାଙ୍କର ଏହା କହିବାର ଅଛି ବୋଲି।
1: ହଁ
0: ଠିକ ଠିକ ଠିକ ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ପରବର୍ତ୍ତୀ ଗୀତ। କଥାଚିତ୍ର ଡ୍ରିମ୍ ଗର୍ଲ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ମିଟ୍ସ ବ୍ରୁ।

ଆଜ୍ଞା ଆଜ୍ଞା, କଣ କରୁଛନ୍ତି ସାର୍ ଆପଣ ଏବେ? ଆଜ୍ଞା, କଣ ଚାଷ କରୁଛନ୍ତି ସାର୍? କଣ ଚାଷ କରିଛନ୍ତି? ଆଜ୍ଞା, ଧାନ ଚାଷ କରୁଛନ୍ତି? ତାହେଲେ ଏବେ କଣ ବିକ୍ରି ସବୁ ଆସିଯାଇଛି, ବିକ୍ରି ହେଲାଣି ନା ନାହିଁ ସାର୍? ଓ ଆଚ୍ଛା, ଆପଣଙ୍କର ଟୋକନ ନମ୍ବରଟା ଆସିନି ନା? ଆଜ୍ଞା, ମାନେ ଡେଟ୍ ଆସିନି? ଆଜ୍ଞା ଆଜ୍ଞା, ତାହେଲେ ଖରା କେମିତି ହଉଛି ସାର୍? ମୁଁ ତ ବହୁତ ବଢିଆ ଅଛି ସାର୍, ଖରା କେମିତି ହଉଛି ସାର୍? ଆଜ୍ଞା, ଦେଖନ୍ତୁ ଏବେ ତ 50 ଡିଗ୍ରୀ ଉପରେ ଯିବ ବୋଲି କଥା ହେଲାଣି। ଆଜ୍ଞା, ତାହେଲେ ନିଜକୁ ହାଇଡ୍ରେଟ ରଖିବା ପାଇଁ ଆମେ ଆପଣ ପାଣି ମାନେ ତୋରାଣୀ ସବୁ ପିଉଛନ୍ତି ନା ନାହିଁ? ଆଜ୍ଞା ଆଜ୍ଞା, ଠିକ ଅଛି ସାର୍, ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ ଯୋଡ଼ି ହେଇଥିବାରୁ, ଧନ୍ୟବାଦ। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ଧନ୍ୟବାଦ, କୁହନ୍ତୁ ସାର୍। ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସାର୍ ଆମ ସହିତ ଯୋଡ଼ି ହେଇଥିବାରୁ। ଆଜ୍ଞା, ଛାତ କାଲି ପଡ଼ିଛି? ଆଜ୍ଞା, ଖରା ସମୟରେ ପାଣି ହଉଛି ଛାତରେ ଦେବା ପାଇଁ? ଆଜ୍ଞା ଆଜ୍ଞା, କଣ ପାତାଲ ବୋରିଙ୍ଗ କରିଛନ୍ତି ନା କଣ? କୂଅ ଅଛି? ଆଜ୍ଞା, କୂଅରେ ହେଇଯାଉଛି? ଆଜ୍ଞା ଆଜ୍ଞା ଆଜ୍ଞା, ତାହେଲେ କଣ ନୂଆ ଘର ବନା ଚାଲିଛି? ଆଜ୍ଞା ଆଜ୍ଞା ସାର୍, ଆଜ୍ଞା ସାର୍, ତାହେଲେ ଏଇଟା କଣ ନୂଆ ଘର ବନା ଚାଲିଛି କି ସାର୍? ଆଜ୍ଞା ଆଜ୍ଞା, ଖରା କେମିତି ହଉଛି ସାର୍ ଆପଣଙ୍କ ସାଇଡ଼ରେ? ହଁ ଆଜ୍ଞା, ଖରା କେମିତି ହଉଛି ସାର୍ ଆପଣଙ୍କ ସାଇଡ଼ରେ? ଆଜ୍ଞା ଆଜ୍ଞା, କଣ ଧୁକା କଟି ହେଇଛି କି ସାର୍? ଗଛ ବୋଲେ ଆମ୍ବ ଗଛ ତ ନିଶ୍ଚିତ ଭାବରେ ଥିବ? ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ମୁଁ ରିସିଭ୍ କରିବି। ଆଜ୍ଞା ଆଜ୍ଞା, ତାହେଲେ ଏବେ ଆପଣଙ୍କ ପାଖରେ ତ ଆମ୍ବ, ଜାମ୍ବୁ, ଲିଚୁ, ଚାର ସବୁ ମିଳୁଥିବ? ଆଜ୍ଞା, ଆପଣ ଯେହେତୁ ପଠେଇଦେବି କହିଛନ୍ତି ଆମ ପାଖରେ ପହଞ୍ଚି ଯାଇଛି। ଆଉ ମୋ ନାଁ ହଉଛି ଦିବ୍ୟାନୀ ସୈନୀ। ଆପଣ ଯେହେତୁ କହିସାରିଛନ୍ତି କି ମତେ ପଠେଇଦେବେ ବୋଲି, ତ ସେଥିରେ ମୁଁ ପାଇଯାଇଛି ସାର୍। ଆଜ୍ଞା ଆଜ୍ଞା, ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର। ଆଜ୍ଞା, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା, କଣ କରୁଛନ୍ତି ସାର୍ ଆପଣ? ଆଜ୍ଞା, ଆପଣଙ୍କ ପଟେ ବର୍ଷା ହଉଛି, ଆମ ପଟେ ଖରା ହଉଛି। ଆଜ୍ଞା, ଖରା ହଉନି କି ଆପଣଙ୍କ ସାଇଡ଼ରେ? ଆଜ୍ଞା, ଆପଣଙ୍କ ସାଇଡ଼ରେ ଖରା ହଉନି କି ବର୍ଷା ହଉଛି? ହଁ ଆଜ୍ଞା, ଆପଣଙ୍କ ସାଇଡ଼ରେ ଖରା ହଉନି କି? ଆଜ୍ଞା ଆଜ୍ଞା, ମାନେ ମାନେ ସଞ୍ଜ ସମୟର ସୁଲସୁଲିଆ ପବନ
ଖାଉଛନ୍ତି ଯାଇକି ଉପରେ। ଆଜ୍ଞା ଆଜ୍ଞା ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ସାର। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ନମସ୍କାର, କୁହନ୍ତୁ କେମିତି ଅଛନ୍ତି। ଆଜ୍ଞା ଆଜ୍ଞା ଧନ୍ୟବାଦ ସାର୍, କେମିତି ଅଛନ୍ତି କେମିତି। ଆଜ୍ଞା ଆଜ୍ଞା କ'ଣ କରୁଛନ୍ତି ସାର୍। ଆଜ୍ଞା ଆଜ୍ଞା ସାର୍, ଏତେ ବ୍ୟସ୍ତ ଅଛନ୍ତି ତଥାପି ଆମକୁ କଲ୍ କରିଛନ୍ତି, ବହୁତ ବହୁତ ଧନ୍ୟବାଦ ସାର୍ ସେଥିପାଇଁ। ଆଜ୍ଞା ଆଜ୍ଞା ସାର୍, ଆଜି ତ ସମୟ ହେଇଯାଇଛି ତଥାପି ଆପଣ ଆମର ଲାଷ୍ଟ କଲର୍, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍ ଆମ ସହିତ ଯୋଡ଼ି ହେଇଥିବାରୁ। ଆଜ୍ଞା ନମସ୍କାର ସାର୍। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆପଣମାନେ ଆମକୁ ଚିଠି ପଠାଇ ଉତ୍ସାହ କରୁଛନ୍ତି, ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ତ ସମୟ ହୋଇସାରିଛି ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ମୁଁ ବିରାମ ଦେଉଛି। ନମସ୍କାର, ମୁଁ ଦିବ୍ୟାନୀ।

ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଆଦିବାସୀ ଗୀତ, ଏଥିରେ ଶୁଣିବେ ହୋ ଗୀତ। ପରିବେଷଣ କରିବେ ରାଜକୁମାର ମୁଣ୍ଡା ଏବଂ ତାଙ୍କ ସାଥୀମାନେ। ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଶୁଣିବେ ଜିଲ୍ଲା ହାଲଚାଲ, ରେଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷରୁ ଅଧିକା ଲାଭ, ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ପ୍ରଜ୍ଞା ପରିମିତା ମିଶ୍ର। ରାତି 8:02 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହୃଷିକେଶ ମେହେର ଓ ଗୀତାଞ୍ଜଳି ପଣ୍ଡା।

ଆଜି ରାତି 8:15 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଏଥିରେ ହିନ୍ଦୀ ଭକ୍ତି ଗୀତ ଶୁଣିବେ। ରାତି 8:30 ଶୁଣିବେ ସତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଣ୍ଠ ସଙ୍ଗୀତ, ପରିବେଷଣ କରିବେ ପଣ୍ଡିତ କୁମାର ଗନ୍ଧର୍ଭ, ପରିବେଷଣ କରିବେ ରାଗ ଆଦାନା ତିନ ତାଲ ଦ୍ରୁତ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲି କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ହୋ ଗୀତ ପରିବେଷଣ କରିଛନ୍ତି ରାଜକୁମାର ମୁଣ୍ଡା ଏବଂ ତାଙ୍କ ସାଥୀମାନେ।

ଶୁଣୁଥିଲେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ହୋ ଗୀତ ପରିବେଷଣ କଲେ ରାଜକୁମାର ମୁଣ୍ଡା ଏବଂ ତାଙ୍କ ଦଳ। ତାଙ୍କ ସାଥୀମାନେ ହେଲେ ସୁରୁ ମୁଣ୍ଡା, ଇନ୍ଦ୍ରୀ ମୁଣ୍ଡା, ଗୁରୁବାରୀ ମୁଣ୍ଡା, ପାର୍ବତୀ ମୁଣ୍ଡା, ଦେବେନ ମୁଣ୍ଡା, ପୀତାମ୍ବର ମୁଣ୍ଡା, ତୁରୁମ ମୁଣ୍ଡା, ବୁଦେନ ସିଂ ଓ ମଧୁସୂଦନ ମୁଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା।

0: ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳଙ୍କ ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଉର୍ଦ୍ଧ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟକୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡ଼େ ଆରମ୍ଭ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି। ମାତ୍ର 17% ଭୋଟରଙ୍କର ଲଜିକାଲ୍ ଏରର୍ ବାହାରିଲାନି। 75% ଭୋଟର ମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ୍ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2,000 ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ

0: तथ्य अनुसार भारत मातृ एवं शिशु स्वास्थ्य पोषण तथा आर्थिक सुरक्षा क्षेत्र में यथेष उन्नति हासिल कर सर्वेक्षण अनुसार देश में वर्तमान 95.9% महिला गर्भावस्था उचित जत्न पाती मातृ एवं शिशु मृत्युहार ह्रास पाई शिशु टीकाकरण क्षेत्र में सचेतनता वृद्धि पाई स्वास्थ्य मंत्रालय पक्ष सरकार विभिन्न पदक्षेप तथा अभियान द्वारा यह संभव हो मिशन परिवार विकास गुरुत्वपूर्ण भूमिका ग्रहण करिछि। सर्वेक्षण अनुसार आर्थिक क्षेत्र में मध्य महिला अग्रगति होइछि। देश में इंटरनेट व्यवहार करुथिबा महिला संख्या 33.3% 64.3% को वृद्धि पाई देश में निरंतर विकास लक्ष्य हासिल करिबारे एहा सहायक हेबो बोली मंत्रालय पक्षरु कहाजाइछि। राज्य में श्वेत विप्लव को आगे नेबा सह लक्षाधिक चाषी जीवन जीविकार समृद्धि ओमफेड गुरुत्वपूर्ण भूमिका रही मत्स्य प्राणी संपद विकास मंत्री गोकुलानंद मल्लिक भुवनेश्वर ओमफेड और दुग्ध संघ कार्यालय समीक्षा बैठक में जोगदे मंत्री श्री मल्लिक विपणन नूतन उत्पाद और परिचालनागत संस्कार मध्यम चाषी समृद्धि पर निष्ठापर उद्यम उपर गुरुत्वारोप कर राज्य विभिन्न ब्लक में 160 नूतन क्षीरधारा केन्द्र खोल दुग्ध संग्रह करा जाउछि बोली मंत्री श्री मल्लिक कहिछन्ति। आपण माने आंचलिक संवाद सुनुछन्ति आकाशवाणी कटक केन्द्ररो। केन्द्रीय माध्यमिक शिक्षा बोर्ड सीबीएसई पक्षरु परीक्षा फलाफल परवर्ती कार्यकलाप पई आसंता सोमवार एक पोर्टल कार्यक्षम हेबो। परीक्षा परे उत्तर खातार पुनः मूल्यायन स्वच्छता सुनिश्चित करिबा पई सीबीएसई पक्षरु एही पदक्षेप निया जायछि। छात्र छात्री माने सीबीएसई टेली परामर्श हेल्पलाइन 1800118004 जोगाजोग करी ए संपर्क में अधिक तथ्य पाइपरिबे। राज्य में 2026-27 शिक्षावर्ष स्नातक पाठ्यक्रम नाम लिखाइबा निमन्ते उच्चशिक्षा विभाग पक्ष विज्ञप्ति प्रकाश पाई परिप्रेक्ष्य में शिक्षानवीश एईडीपी डिग्री पाठ्यक्रम नामलेखा प्रक्रिया आरंभ हो छात्र छात्री सांस पोर्टाल मध्यम आसंता 10 तारीख पर्यंत आवेदन करें। आसंता शिक्षावर्ष युक्त दुई पर छात्र छात्री 11 पाठ्यक्रम नाम लिखाई एईडीपी पाठ्यक्रम छात्र छात्री शिक्षा सहित शिल्प अभिज्ञता प्रदान कर पाठ्यक्रम तृतीय वर्ष एक वर्ष पर शिक्षानवीश सुजोग प्रदान आर्थिक राशि प्रदान प्रावधान रही उच्चशिक्षा विभाग पक्ष सूचना दी जा। मुख्यमंत्री जन अभियोग शुणाणी आसंता सोमवार दिन अनुष्ठित हेबो। भुवनेश्वर यूनिट 2 अशोकनगर स्थित पूर्वतन सरकारी प्राथमिक विद्यालय रे शुणाणी हेबो बोली साधारण प्रशासन और साधारण अभियोग विभाग पक्षरु सूचना मिलिछि। गत 27 तारीख जन अभियोग शुणाई पई पूर्वरु पंजीकरण करिथिबा आवेदनकारी माने शुणाणी रे निजर अभियोग जणाई परिबे। प्रधानमंत्री नरेन्द्र मोदी मासिक रेडियो कार्यक्रम मन की बात रे आसंता रविवार दिन देशवासी भाव विनिमय करिवे। एहा मन की बात 134 संस्करण हेबो। जनसाधारण एहि कार्यक्रम पई सेमानक मतामत और प्रस्ताव दे परिवे। देयमुक्त नंबर 1800118007800 मतामत दिया जाई परिवो। ऑनलाइन जरिया रे नरेन्द्र मोदी आप और माई गवर्नमेंट ओपन फोरम जरिया रे मतामत दिया जाई परिबो। नागरिक माने 1922 नंबर को मिस्ड कॉल दे प्राप्त लिंक रे मध्य मतामत पठाई परिबे। गंजाम जिला गोपालपुर ठारे पंडित दीनदयाल उपाध्याय प्रशिक्षण महाविजन 2026 अंतर्गत जिला प्रशिक्षण वर्ग को आईन मंत्री पृथ्वीराज हरिचंदन उद्घाटन करिसेंति। केन्द्र और राज्य सरकार लोकाभिमुखी योजना गुडी को जनसाधारण निकट में पहुंचाइबा दिगरे कार्यकर्ता भूमिका उपरे बैठक में आलोचना होइथिला। केन्द्रापड़ा जिलापा कार्यालय में एसआईआर 2026 को नहीं जिलापा अध्यक्षतार एक सांबादिक सम्मेलन अनुष्ठित हो सठिक त्रुटिमुक्त भोटर तालिका प्रस्तुति पर जिलापाल जनसहयोग आह्वान कर बौद्ध जिला प्रशासन पक्ष जिलापा कार्यालय परिसर में भोटर हेल्प डेस्क स्थापन कर जिलार समस्त योग्य भोटर मान जांच और संशोधन कार्य सक्रिय भाग नेबा प्रशासन पक्ष आह्वान कर नागरिक निजर भोटर स्थिति जांच करने टोल फ्री नंबर 1950 को जोगाजोग करने अनुरोध कर। गजपति जिला पारलाखेमुंडीठारे ओरमास पक्षरु जिलास्तरीय 7 दिन धरी अनुष्ठित होबाकु थिबा आंब मेला ओ गां आंब पसरा 2026 उद्घाटित होई जायछि। विधायक रूपेश कुमार पाणिग्राही मेला को उद्घाटन करी कहिछन्ति एभली कार्यक्रम द्वारा जिल्ला रे उत्पादित होउथिबा विभिन्न किसमर आंबर प्रचार और प्रसार होई परिबो। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ 50 ଟନ୍ ମୁଗ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ 6 ଜଣ ଚାଷୀଙ୍କଠାରୁ 9 କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପ୍ରଧାନ ଶିବିରରେ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 18 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ପରିବର୍ତ୍ତନକାରୀ ମାଧ୍ୟମ ପାଲଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବିଶ୍ୱସ୍ତରରେ ଗତ 2 ଦଶନ୍ଧି ଧରି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ପରିବର୍ତ୍ତନକାରୀ ଉପକରଣ ଭାବେ ଉଭା ହୋଇଛି। ଭାରତ ଶାସନ ଏବଂ ବିକାଶ କ୍ଷେତ୍ରରେ ଦ୍ରୁତଗତିରେ ଏହି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛି। ଏକ ସୀମିତ ଏବଂ ପରୀକ୍ଷାମୂଳକ କାର୍ଯ୍ୟ ଭାବରେ ଦେଶରେ ଆରମ୍ଭ ହୋଇଥିବା ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏବେ ଏକ ସଂରଚିତ ଏବଂ ବ୍ୟାପକ ଇକୋସିଷ୍ଟମରେ ବିକଶିତ ହୋଇଛି। ଫଳରେ ସାଧାରଣ ସେବା ପ୍ରଦାନ, ଭିତ୍ତିଭୂମି ପରିଚାଳନା, କୃଷି ଏବଂ ଜାତୀୟ ସୁରକ୍ଷାକୁ ଏହା ପରିମାର୍ଜିତ କରିପାରିଛି। ଦେଶରେ ଏବେ ଜମି ଏବଂ ସମ୍ପତ୍ତି ସର୍ଭେ, କୃଷିକ୍ଷେତ୍ର, ଭିତ୍ତିଭୂମି ଯାଞ୍ଚ, ବିପର୍ଯ୍ୟୟ ପରିଚାଳନା, ରେଳ ଓ ରାଜପଥ ନିରୀକ୍ଷଣ ଏବଂ ପ୍ରତିରକ୍ଷା ପ୍ରୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର କରାଯାଉଛି। ନିର୍ମାଣ କ୍ଷେତ୍ର, ସଫ୍ଟୱେୟାର ସେବା ପ୍ରଦାନକାରୀ, ତାଲିମ ପ୍ରତିଷ୍ଠାନ, ଷ୍ଟାର୍ଟଅପ୍, ଗବେଷଣା ସଂଗଠନ ଆଦି ବିଭିନ୍ନ କ୍ଷେତ୍ରରେ ଏକ ନିୟାମକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟ କରୁଥିବା ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ସକ୍ଷମ କରିବାରେ ଏହି ପ୍ରଯୁକ୍ତି ବିଦ୍ୟା ଏକ ଇକୋସିଷ୍ଟମରେ ପରିଣତ ହୋଇଛି। ସରକାରଙ୍କ ପ୍ରଗତିଶୀଳ ନୀତି ସଂସ୍କାର, ସରଳୀକୃତ ନିୟମ ଏବଂ ଦୃଢ଼ ଡିଜିଟାଲ ଶାସନ ବ୍ୟବସ୍ଥା ମାଧ୍ୟମରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଭିନ୍ନ ସରକାରୀ ଯୋଜନା ଏବଂ ନିରନ୍ତର ସାର୍ବଜନୀନ ସେବା କ୍ଷେତ୍ରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯାଇପାରୁଛି। ଦେଶରେ ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ ସାର୍ବଜନୀନ ସେବା ଯୋଗାଣର ଏହା ଏକ ପ୍ରମୁଖ ଉପାଦାନ ପାଲଟିଛି। ଗ୍ରାମାଞ୍ଚଳରେ ଏହି ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ ସର୍ଭେ ଏବଂ ମ୍ୟାପିଂ, ସ୍ୱାମିତ୍ୱ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକ ସଠିକ୍ ଏବଂ ସ୍ୱଚ୍ଛତାର ସହିତ ଗତିଶୀଳ ହୋଇପାରିଛି। ଭୂମି ସର୍ଭେ, ଫସଲ ମୂଲ୍ୟାଙ୍କନ, ଭିତ୍ତିଭୂମି ତଦାରଖ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ ମାଧ୍ୟମରେ ଉନ୍ନତି ଆସିବା ସହିତ ପ୍ରତ୍ୟେକ ସ୍ତରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ଦକ୍ଷତାକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ 2023 ନଭେମ୍ବର ମାସରେ ଆରମ୍ଭ ହୋଇଥିବା ନମୋ ଡ୍ରୋନ୍ ଦିଦି ଯୋଜନା ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ। ଆଧୁନିକ କୃଷି ପଦ୍ଧତିକୁ ସହଯୋଗ କରିବା ଲକ୍ଷ୍ୟ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଉପଯୋଗ ମାଧ୍ୟମରେ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଫଳରେ କୃଷି ଦକ୍ଷତା ଉନ୍ନତ ହେବା ସହିତ ଫସଲ ଉତ୍ପାଦକତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ମହିଳା ସଶକ୍ତିକରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ସର୍ଭେ ଏବଂ ମ୍ୟାପିଂ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ଏପ୍ରିଲ 2020 ଆରମ୍ଭ ହୋଇଥିବା ସ୍ୱାମିତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଭାରତୀୟ ସର୍ଭେ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଜମି ବିବାଦ ମାମଲା ସମାଧାନ ଏବଂ ବ୍ୟାଙ୍କ ଋଣ ଉପଲବ୍ଧତାକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ପ୍ରାୟ 3,44,000 ଗ୍ରାମକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗତ ଡିସେମ୍ବର ସୁଦ୍ଧା 3,28,000 ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଯାହା ମୋଟ ଲକ୍ଷ୍ୟର ପ୍ରାୟ 95%। 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 1,82,000 ଗ୍ରାମ ପାଇଁ

2,86,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ରାଜପଥ ବିକାଶ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଜିଆଇ ପକ୍ଷରୁ ମାସିକ ଡ୍ରୋନ୍ ଭିଡ଼ିଓ ରେକର୍ଡିଂକୁ ବାଧ୍ୟତାମୂଳକ କରାଯାଇଛି, ଫଳରେ ବିଭିନ୍ନ ରାଜପଥ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଠିକ୍ ହେବା ସହିତ ଯାଞ୍ଚ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତ ବିବାଦ ସମାଧାନ ଦିଗରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ ଏହାର ସମସ୍ତ ଜୋନ୍ ଏବଂ ଡିଭିଜନ୍ଗୁଡ଼ିକରେ ରେଳପଥ, ସେତୁ ଏବଂ ଅନ୍ୟାନ୍ୟ ଭିଭିଭୂମିର ବିକାଶ କାର୍ଯ୍ୟ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଉଛି। ବିପର୍ଯ୍ୟୟ ପରିଚାଳନା ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଉପଯୋଗୀ ହେଉଛି। ପରିସ୍ଥିତିକୁ ଆକଳନ କରିବା ସହ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରୁଛି। ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରିବାରେ ଡ୍ରୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ସ୍ୱଦେଶୀ ପ୍ରସ୍ତୁତ ଡ୍ରୋନ୍ ସୁବ୍ୟବସ୍ଥିତ ଏବଂ ସଠିକ୍ ଭାବରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବାରେ ସହାୟକ ହୋଇଥିଲା। ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ବିକାଶମୂଳକ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ଉପଯୋଗ ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପରିବର୍ତ୍ତନକାରୀ ମାଧ୍ୟମ ପାଲିଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର, ରାଜ୍ୟ ଆଇବାକାଲଠାନୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ଏତକା ବୁସ୍ତରୀୟ ଅଧିକାରୀ ସଂଗ୍ରହ କରିବେ ଭୋଟରମାନଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବତି ଆଇବା ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ହେବା ସ୍ୱାଭାବିକନୁ କମ୍ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ। ରାଜ୍ୟ ଆଇବାକାଲଠାନୁ ଭୋଟର ତାଲିକାତି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଲ ହେବା। ତାର ଆଗନୁ ଆଜି ଭୁବନେଶ୍ୱରର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସାମ୍ବାଦିକ ସମ୍ମିଳନୀତି କହିଛନ୍ ଇ ପ୍ରକ୍ରିୟାତି 38,123 ଜନ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓ ଘର ଘର ବୁଲିକରି ମତଦାତାମାନଙ୍କର ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହାଯ୍ୟ କରିବାର ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫ 27,000 ଏତକା ବୁଥସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍। ବିଏଲ୍ଓମାନଙ୍କର ଜରିଆତି ସାଧାରଣ ଲୋକେ ଭୋଟର ଆଇଡିର ସଂଶୋଧନ କରିପାରିବେ। ଏହାଦେତ 3,163,323 ଜନ ଭୋଟରଙ୍କର ମେପିଂ ଶେଷ ହୋଇଛି। ଫି ଭୋଟରକୁ 2 ଫର୍ମ ଦିଆଯିବା। ଏସ୍ଆଇଆର୍ ପ୍ରକ୍ରିୟା ଆଇବା ମାସ 28 ତାରିଖ ତକ ଚାଲିବା ବୋଲି ଶ୍ରୀ ଗୋପାଳନ କହିଛନ୍।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠୁ ଆରମ୍ଭ ହେବ। କାଲିଠୁ 28 ଜୁନ୍ ଯାଏ ଗାର ଗାରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଗାର ଗାରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରେସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ଲାଗି ଚାଲିଥିବାର ଘର ଗଣନା ପ୍ରକ୍ରିୟାକେ ନଜରଥି ରଖିକରି ସମୟ ଧାରିଜ କରାଯାଇଛି। ଅଣଭାରତୀୟମାନଙ୍କୁ ତାଲିକାନୁ ବାଦ୍ ଦିଆଯାଇଛି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍। ମତଦାତାମାନେ ନିର୍ବାଚନ ଆୟୋଗଙ୍କର ୱେବ୍ସାଇଟ୍ voter.eci.gov.in ଫର୍ମ ଡାଉନ୍ଲୋଡ୍ କରିପାରିବେ। ଇ ଫର୍ମକେ ଭରିକରି ପୋର୍ଟାଲ ଜରିଏ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ଭରବାର୍ତ୍ତି କେନ୍ସି ପ୍ରକାରର ସମସ୍ୟା ଦେଖାଦେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରଙ୍କୁ ସାହାଯ୍ୟ କରିବେ। ପୁରୀ ସମୁଦ୍ର ଖଣିନ ବାଲୁକା କଳା ଜରିଏ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଉପରେ ସଚେତନତା ବାର୍ତ୍ତା ଦିଆଯାଇଛି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଥିବା ଇ ବାଲୁକା କଳାକେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଉଦ୍ଘାଟନ କରିଛନ୍। ଓଡ଼ିଶାନ ଏସ୍ଆଇଆର୍ର ସଫଳତା କାମନା କରିବା ସହିତ ଲୁକୁ ଇ ପ୍ରକ୍ରିୟାଥି ସାମିଲ ହୋଇକରି ସହଯୋଗ କରିବାରକେ ସେ ନିବେଦନ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସ୍ବା। ଭୁବନେଶ୍ୱର ଲୋକସେବା ଭବନ ହେବାରକେ ଥିବା ବୈଠକଟି 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବା। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ବୈଠକଟି ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଇବା 1 ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାରକେ ଥିବା ଶୁଣାଣି ଲାଗି ଆଗନୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଇ ଦିନ ନିଜର ଅଭିଯୋଗ ଜଣାଇପାରିବେ। ଏଥିଲାଗି ସେମାନଙ୍କୁ ଫେର୍ଘାଏ ପଞ୍ଜୀକରଣ କରବାରକେ ନାଇଁ ପଡ଼େ। ସ୍ୱଚ୍ଛ ଶକ୍ତି ଯାତ୍ରାଥି ଭାରତ ଐତିହାସିକ ମାଇଲଖୁଣ୍ଟା ସ୍ଥାପନା କରିଛି। ସାମାଜିକ ଗଣମାଧ୍ୟମ ଜରିଏ କେନ୍ଦ୍ର ନୂତନ ଆଉ ନବକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଥି ଦେଶର 40 ଲକ୍ଷ ପରିବାର ଛତ ଉପରେ ସୌର ଶକ୍ତି ବ୍ୟବସ୍ଥା କରିଛନ୍। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍, ଯୋଜନାଥି ନାଗରିକମାନେ ଶକ୍ତି ଉପଭୋକ୍ତା ସହିତ ଶକ୍ତି ଉତ୍ପାଦକ ବିଲ୍ ହୋଇପାରିଛନ୍। ପରିବାରମାନଙ୍କର ବିଜୁଳି ଖର୍ଚ୍ଚା କମିଛେ ଆଉ ସରକାରଙ୍କଠାନୁ ରିହାତି ପାଇବା ଋତୁରୁ ସେମାନଙ୍କର ବିଜୁଳି ବିଲ୍ ବହୁତରେ କ୍ଷେତ୍ରଟି ଶୂନ୍କେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ଥିବା ଘର ଦେଶେ ଶକ୍ତି ସୁରକ୍ଷା ପରିବେଶ ସନ୍ତୁଳନ ଆଉ ବିକଶିତ ଭାରତ ଦିଗେ ଆତ୍ମନିର୍ଭରଶୀଳତା ପ୍ରଦର୍ଶନ କରୁଛେ ବୋଲି ମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଆଘର ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବୟସେ ପରଲୋକ ହୋଇଛି। ସେ ଜଣେ ଦକ୍ଷ ପ୍ରଶାସକ ଆଉ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ନାଁ କରିଥିଲେ। ପ୍ରସାର ଭାରତୀନ ଭିନ୍ ଭିନ୍ ପଦପଦବୀ ଥି ସେ ସଫଳତାର ସହିତ କାମ କରିଥିଲେ। ସେ ଜଣେ ସାହିତ୍ୟ ଅନୁରାଗୀ ଆଉ ଭଲ ବକ୍ତା ଭିଲ୍ ଥିଲେ। ଦୂରଦର୍ଶନ ଥି ଲମ୍ବା କାର୍ଯ୍ୟକାଳ ଭିତରେ ଶ୍ରୀମତୀ ରଥ ନୂଆ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରଟି ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କର ବିୟୋଗ ଥି ଗଣମାଧ୍ୟମ ସହିତ ଭିନ୍ ଭିନ୍ ବର୍ଗର ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍। ପୁରୀ ସ୍ୱର୍ଗଦ୍ୱାରନ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଉ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମିଳିତ ସହଯୋଗତି ସୁରକ୍ଷିତ ବଚପନ ସୁରକ୍ଷିତ ଭବିଷ୍ୟତ ଶୀର୍ଷକତି ଗୋଟିଏ ଆଇନ ସଚେତନତା ଶିବିର ହୋଇଯାଇଛି। ଶିବିରଟି ପୋକ୍ସୋ ଆଇନ ବାବଦେ ବିସ୍ତୃତ ଆଲୋଚନା କରାଯାଇଛି। ସମାଧାନ ସମାରୋହ ଜରିଏ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଆଇନ ବାବଦ ସମସ୍ୟାର ବିଲ୍ ସମାଧାନ କରାଯାଇଛି। ବୌଦ୍ଧ ଜିଲ୍ଲା ପଞ୍ଚାୟତ ଭବନ ସଭାଗୃହନ ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲା ନ କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରାଯାଇଥିଲା। ବିଧାୟକ ସରୋଜ କୁମାର ପ୍ରଧାନ, କନେଇ ଚରଣ ଡାଙ୍ଗ, ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇକରି ଜିଲ୍ଲାର ଉନ୍ନୟନ ଲାଗି ଭିନ୍ ଭିନ୍ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରୋଜଗାର ତିଆରି ଲାଗି ଗୋଟିଏ ଇନ୍ଭେଷ୍ଟର ମିଟ୍ର ଆୟୋଜନ ଆଉ ଶ୍ରମଭିତ୍ତିକ ଶିଳ୍ପ ସଂସ୍ଥା ସ୍ଥାପନା ଲାଗି ବିଧାୟକ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାରଙ୍କର ଯୁବ ଆଉ କ୍ରୀଡ଼ା ବିଭାଗ ତରଫୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କର 143ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ଏଏନ୍ଏମ୍ ପରିସନ୍ନ ହୋଇଥିବାର ସଭାତି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଆଗର ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇକରି ରାଷ୍ଟ୍ରସେବା ଉପରେ ମତ ରଖିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଗୋଟିଏ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ସମ୍ମିଳନୀଟି ମଣ୍ଡି ସମସ୍ୟା ଆଉ ଧାନଘିନା ପ୍ରକ୍ରିୟା ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆଉ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ରାଜ୍ୟ ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପୃଷ୍ଟି ପ୍ରମୁଖ ଇତି ଉପସ୍ଥିତ ଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବତି ଆଇବା ଜୁନ୍ ନୋ ସେପ୍ଟେମ୍ବର ମାସ ଭିତରେ ଦେଶେ ସ୍ୱାଭାବିକ ନୋ କମ୍ ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଆକଳନ କରାଯାଇଛି। ନୂଆଦିଲ୍ଲୀ ନ ଆଜି ଇ ବଛରର ମୌସୁମୀ ଋତୁ ବାବଦେ ହୋଇଥିବା ସାମ୍ବାଦିକ ସମ୍ମିଳନୀଟି ଗଣମାଧ୍ୟମକୁ ସୂଚନା ଦେଇକରି ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲାଗି ହେଉଥିବା ବର୍ଷାର ପରିମାଣ 90% ରହିବା। ମୌସୁମୀ ଋତୁଟି ଏଲ୍ନିନୋ ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍, ଆଇବା ଜୁନ୍ ମାସେ ଦେଶେ ସ୍ୱାଭାବିକ ନୋ କମ୍ ବର୍ଷା ହେବା ବୋଲି ଅନୁମାନ କରାଯାଇଥିବା ବେଳେ ଓଡ଼ିଶାନ ଜୁନ୍ ମାସେ ସ୍ୱାଭାବିକ ନୋ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତି ପରିବର୍ତ୍ତନ ଦେଖିବାରକେ ମିଳିଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଆଉ ମହାରାଷ୍ଟ୍ରନ ଜବର ଖରା ଲାଗି ସତର୍କତା ଜାରି କରାଯାଇଛି। ସେ ସମୟ ଭିତରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଆଉ ଦକ୍ଷିଣ ଉପଦ୍ୱୀପ ଇଲାକାନ ସ୍ୱାଭାବିକ କି ତାନୁ ଏତକା ବର୍ଷା ହେବାର ସମ୍ଭାବନା ରହିଛି। 2030 ମସିହା ତକ୍ ସାରା ପୃଥିନ ଗରମ ବଢ଼ବା ବୋଲି ବିଶ୍ୱ ପାଣିପାଗ ସଂଗଠନ ତରଫୁ କୁହାଯାଇଛି। 2026-2030 ମସିହା ଭିତରେ ଫି ବଛର ହାରାହାରି ବିଶ୍ୱ ତାପମାତ୍ରା 1850 ମସିହାନୁ 1900 ମସିହା ତୁଳନାତି 1.3 ଡିଗ୍ରୀନୁ 1.9 ଡିଗ୍ରୀ ସେଲସିୟସ ଏତକା ରହିବା।
2: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଜବର ଗରମ ଆଉ ପାନୀର ସମସ୍ୟାର ମୁକାବିଲା ଲାଗି ଆକ୍ତୁରା ପ୍ରସ୍ତୁତ ରହିବାରକେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନମାନଙ୍କୁ ପରାମର୍ଶ ଦେଇଛନ୍। ଖରା ସମିଆତି ବାହାରକେ ନାଇଁ ଯିବାର, ଭରପୁର ମାତ୍ରାତି ପାନ୍ ପିଇବାର, ଛୁଆ ଓ ବୟସ୍କମାନଙ୍କର ଯତ୍ନ ନେବାରକେ ବିଲ୍ କୁହାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଉତ୍ତରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ତାଙ୍କର ପ୍ରତିକ୍ରିୟାତି କହିଛନ୍,
3: ତା ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ୍ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ୍ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ରେନ୍ଫଲ୍ ରହିବାର
0: ସୁବିଧା। ରାଇଜେ ଆଇବାକାଲିଠାନୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଅଧିକା ବୁଥସ୍ତରୀୟ ଅଧିକାରୀ ସଂଗ୍ରହ କରିବେ ଭୋଟରମାନଙ୍କର ତଥ୍ୟ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। और दक्षिण पश्चिम मौसुमी वायु प्रभावती आबा जून नु सेप्टेम्बर मास भितरे हेबा स्वाभाविक नु कम वर्षा सूचना देला पानीपाक विभाग। आज आंचलिक खबर इनु शेष हेला। जुहार।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶର ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ G7 ଏବଂ G13 ସୀମାନ୍ତ ଆଉଟ୍ପୋଷ୍ଟଗୁଡ଼ିକୁ ଉଦ୍ଘାଟନ କରିବା ପରେ ସୈନିକ ଏବଂ ସାଧାରଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଲିକ୍ ପ୍ରୁଫ୍ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରିବା ପାଇଁ ଡ୍ରୋନ୍, ରାଡାର ଏବଂ ଆଧୁନିକ ବାଡ଼ର ଉପଯୋଗ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଚତୁର୍ପାକ୍ଷିକ ସୁରକ୍ଷା ଗ୍ରେଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନର ଘୋଷଣା କରିଛନ୍ତି। 6 ଦଶନ୍ଧି ଧରି ଦେଶର ସେବା କରିଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2,000ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍ ହରାମି ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,74,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜ୍ର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 2 ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ଯୁବପିଢ଼ିଙ୍କ ସ୍ୱାର୍ଥ ରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। ଡିଡି ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
3: छात्र को आश्वस्त करना चाहते हैं कि जो गलती हुई है हमारी ट्रस्ट को ब्रिज किया गया है। जो रक्षक था वही भक्षक हुआ। जो शिक्षक को हमने जिम्मेवारी दिया था क्वेश्चन बनाने के लिए उन्होंने ही कॉम्प्रोमाइज हुआ है। उन्हीं के कारण ये अव्यवस्था शुरू हुई है। हमने एक कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे। उनके षड्यंत्र के शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
2: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ୍ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 11 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି, ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡିବିଗ୍ୟୋ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ।
6: ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ଚାଲିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଗ୍ରୀଷ୍ମ ଋତୁ ପ୍ରଚଣ୍ଡ ରୌଦ୍ର ତାପରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି ତରଫରୁ ଜଳଛତ୍ର ଖୋଲାଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କକ୍ଷ ଓଆର୍ଏସ୍ ଦ୍ରବଣ କକ୍ଷ କରାଯାଇଛି ଏବଂ ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଛି। ସେଗୁଡ଼ିକ ହେଲା ଦିନ 11:00-3:00 ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବୃଦ୍ଧ ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଖାଲି ପେଟରେ ଅଧିକ ସମୟ ରୁହନ୍ତୁ ନାହିଁ।
4: ଶୁଣନ୍ତୁ ଜିଲ୍ଲାର କେତେକ ସମ୍ବାଦ ଆମ ସମ୍ବାଦଦାତାଙ୍କ ଠାରୁ।
7: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସୁଥିବା ମୌସୁମୀକୁ ଦୃଷ୍ଟି ଆଗରେ ରଖି କିଭଳି ଲୋକେ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପୂର୍ବ ସତର୍କ ରହି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମା ବ୍ଲକ ଗାଇବାସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଭିଜନ ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ବୃଦ୍ଧି କରିବା ସହ ରହିଥିବା ଚକ୍ଷୁ ସମସ୍ୟାକୁ ଚିହ୍ନଟ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। 86 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ କାର୍ଯ୍ୟକ୍ରମରେ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଗଜପତି ଜିଲ୍ଲା ମୋହନା ଥାନାରେ ଜିଲ୍ଲାର ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ପକ୍ଷରୁ ମୋବାଇଲ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନ୍ଗୁଡ଼ାକୁ ପୋଲିସ ଖୋଜାଖୋଜି ଓ ଧରପକଡ଼ କରି ଫୋନ୍ ଉଦ୍ଧାର କରିବା ପରେ ଏହି ମେଳାରେ ପୋଲିସ ମୋବାଇଲ ଫୋନ୍ର ପ୍ରକୃତ ମାଲିକମାନଙ୍କୁ ଫେରାଇ ଦେଇଥିଲେ। ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ଅନ୍ତର୍ଗତ ମୋହନା, ରାଓ ଉଦୟଗିରି, ଅଡବା ଓ ରାମଗିରି ଥାନା ଅଞ୍ଚଳରୁ ମୋଟ 83 ଗୋଟି ମୋବାଇଲ ଫୋନ୍ ଚୋରି ହୋଇଥିଲା। ମୋବାଇଲ ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସଭାଗୃହଠାରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନ କରାଇବା ସହ ପରିବେଶ ସୁରକ୍ଷା କରି କିପରି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ସେସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ। ଗଜପତି ଜିଲ୍ଲା ମୋହନା ସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ମୋହନା ବ୍ଲକର ହିତାଧିକାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ ତଥା ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦ୍ୱାରା ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ମୋହନା ବ୍ଲକ ଅଞ୍ଚଳରେ ବାସ କରୁଥିବା 500ରୁ ଉର୍ଦ୍ଧ୍ୱ ଗରିବ ପରିବାରଙ୍କୁ ଏହି ଆୟୁଷ୍ମାନ କାର୍ଡ ବଣ୍ଟନ କରାଇଥିଲା ଏବଂ ସମସ୍ତ ହିତାଧିକାରୀ ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ପାଇବା ପର୍ଯ୍ୟନ୍ତ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବ ବୋଲି ସାଂସଦ ଡକ୍ଟର ପାଣିଗ୍ରାହୀ କହିଥିଲେ।
5: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଦାଦା ଜୁହାର କୁ
1: ଜୁହାର ଜୁହାର ବୟାନ
0: ଇଏ ବୁଆ କେତେ ବେଲୁ ଆଇଲିନ ଟାକି ଥିଲି ଗୋ ତମକୁ କେନୁ ରହି ଯାଇଥିଲ ଏତକି ବିଲ
1: ଆଉ ଥିଲି ବୋ ବାଟେ ସେ ମଙ୍ଗଲୁ ଅଟକେଇ ଦେଲା
0: ଓହୋ
1: ଯେ ଶୁନ ତ ଗୋଟେ କଥା
0: ହଁ କାଣ
1: ଗୋ ତତେ ବନିଆ ଦିନ ଦେଖିଲି ବୋଲ ତ ଫିର ଗାଟେ ପଡ଼ଲା
0: ହଁ ଗୋ ବହୁତ ଦିନ ହେଇଗଲା ନ
1: ହଁ ତୁ ଆଉଛୁ ବୈଠକି କି ଯେ ମୁଇଁ ଯେନ୍ ଦିନ ଆଇଲା ତତେ ନା ଭେଟେ
0: ବଢିଆ
1: ଦିନ ଟିଆ ଦେଖ ପ୍ରଗତି ବୋଲି ହେତାକି ଇଂଲିଶ ତି କାଁ ବୋଲସନ୍ ଯେ ଜାଣିଛୁ ତତି
0: ହଁ ସେ ପ୍ରୋ ଆକ୍ଟିଭ ଗଭର୍ନାନ୍ସ ଆଣ୍ଡ ଟାଇମଲି ଇମ୍ପ୍ଲିମେଣ୍ଟେସନ୍ ବୋଲସନ୍ ମୁଇଁ ପଢିଥିଲି ଏଟା
1: ହେତାର କି ଓଡ଼ିଆତି ସକ୍ରିୟ ଶାସନ ଏବଂ ସମୟୋପଯୁକ୍ତ କାର୍ଯ୍ୟାନ୍ୱୟନ ବୋଲସନ୍
0: ତାର
1: ମାନେ ଶାସନଟା ଠିକ ହଉଥିବା ବୁଝିଲୁ କି ନାଇଁ ଠିକ ସମୟରେ କାମଟା ସରୁଥିବା ଇଟା ରୂପରେ ଆର୍ ଇଟା ହଉଛି ଭାରତ ସରକାରଙ୍କର ଗୋଟେ ଆଧୁନିକ ଆଉ ଡିଜିଟାଲ ମଞ୍ଚ ଯାହାର ଦ୍ୱାରା ସରକାରୀ ଯୋଜନା ପ୍ରକଳ୍ପ ଆରୁ ଏଇ ସାଧାରଣ ଲୋକମାନଙ୍କର ଅଭିଯୋଗ କେ ଜଲ୍ଦି ଆରୁ ସଫଲ ଭାବେ ସମାଧାନ କରାଯାଉଛି।
0: ଆଚ୍ଛା
1: ଏଇ ପଦକ୍ଷେପ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟତା ନରେନ୍ଦ୍ର ମୋଦିଙ୍କର ଦ୍ୱାରା ମୂଲ କରାଯାଇଥିଲା ବୁଝିଲୁ କି ଆର୍ ଇତାର ମୂଲ ଲକ୍ଷ୍ୟ ହଉଛେ ସରକାରୀ କାମକେ ତ୍ୱରିତ ଦୂରଦର୍ଶୀ ଆରୁ ଲୋକାଭିମୁଖୀ କରବାର।
0: ଆଚ୍ଛା ଆଉ ଚାଷ କାମେ ଭିଲ ଇତାର ପରେ କାଣା କାଣା ଉଦ୍ଦେଶ୍ୟ ଅଛି
1: ହଁ କେତନି କେତେ ଅଛି
0: ହଁ
1: ଶୁଣବୁ ଭାଲ କହେମି
0: କହ
1: ଚାଷୀ ଭାଇ ବହନ ମାନଙ୍କର ଅଭିଯୋଗ ସମାଧାନ ଟି ଇଟା ଗୋଟେ ବଡ ଭାରି ସାହାଯ୍ୟ କରୁଛି।
0: ଆଚ୍ଛା
1: କେନ୍ତା ବୋଲେ ଚାଷୀମାନେ ନିଜର ସମସ୍ୟା ସରକାରଙ୍କର ନଜର କି ଜଲ୍ଦି ଆଣିପାରୁଛନ୍ ଆର୍ କୃଷି କ୍ଷେତ୍ର ତି ଇତାର ମାଧ୍ୟମ ତି ଡିଜିଟାଲ ନିରୀକ୍ଷଣ କରାଯାଉଛି।
0: ଆଚ୍ଛା
1: ଡିଜିଟାଲ ନିରୀକ୍ଷଣ ବେଲେ ଇ ଅଧିକାରୀମାନେ ଭିଡିଓ କନଫରେନ୍ସ ମାଧ୍ୟମ ତି କୃଷି ଉପରେ ଯେନ୍ ସମସ୍ୟା ମାନେ ଆସୁଛେ ତାର ଆଲୋଚନା କରିକିରି ଜଲ୍ଦି ତାର ନିଷ୍ପତ୍ତି ନେଇ ପାରୁଛନ୍।
0: ଆଚ୍ଛା ଆଉ ସେ ଚାଷବାସ ଉପରେ ବି ଗଲେ ଯେନ୍ ଭିନ୍ ଭିନ୍ ପ୍ରକଳ୍ପ ମାନେ ଅଛେ ଆର୍ ଯୋଜନା ତାର ସମୀକ୍ଷା ଗଲେ କରାଯାଉଛି
1: ପୁରାପୁରି
0: ଆର୍ ଫିର ପ୍ରଗତି ମାଧ୍ୟମ ଥି ଆମର ଯେନ୍ ପାନ ସଂରକ୍ଷଣ ହଉଛେ ଆଉ ଗାଁ ମାନକେ ଯେନ୍ ସଡକ ତିଆରି ହଉଛେ ନୂଆ ନୂଆ ଆଉ ତାର ପରେ ଆମର ଚାଷବାସ ହେଲା ବିହନ ବୁନା ହେଲା ସାର ହେଲା ସବୁକେ ଯୋଗେଇ ଦେବାର ଲାଗି ଆମର ଚାଷୀ ମାନଙ୍କର କଲ୍ୟାଣ ଲାଗି ଯୋଜନା ମାନଙ୍କର ବି କାମକେ ସଠିକ ଭାବେ ଇଟା ଆଗକେ ନଉଛେ ପ୍ରଗତିଟା।
1: ହଁ ଇଟା ଆବାର ଦ୍ୱାରା ବୋଲଛୁ ଆମର ଚାଷୀ ଭାଇ ମାନଙ୍କର ତ କେତେ କେତେ ଉନ୍ନତି ହଉଛି
0: ହଁ
1: ଆର୍ ତାଙ୍କୁ ସୁବିଧା ବି ହଉଛେ ସହଜ ବି ହଉଛି
0: ଯେ ଆମେ ତ ଇ ପ୍ରଗତି ବାବଦ କଥା ଲାଗଲା ଚାଷବାସ ବାବଦ ଟିକେ କଥା ନାଇଁ ଲାଗୁ
1: ଲାଗବା ନାଇଁ
0: ବେଲେ ଆଜକା ଆମର ଦାଦା
1: ଆର ଗୋଟେ କଥା କହୁଛେ
0: ହଁ ହଁ କହ
1: ଫୁଲ ଚାଷ ବେଲେ କାଣ ଜାଣିଛୁ ତ
0: ଫୁଲ ଚାଷ ବେଲେ ଫୁଲ ଚାଷ
1: ହଏ ବୋ ଯେ ଫୁଲ ର ଦେଖ ଏଟା ବ୍ୟବହାରଟା କହୁଛେ ଦେଖ ତ କେନ କାମେ ଫୁଲଟା ନାଇଁ ଲାଗବାର ଯେ
0: ଫୁଲ ଆମର ବାପରୁ ପୂଜା ନୁ ନେଇ କରି ଆମର ବିହା ଘର ବରପନ ସବୁ ଜିନିଷ ତି ତ ଫୁଲ ଲାଗୁଛେ ଗୋ କାଁ ଥି ଫୁଲ ନା ଲାଗବାର
1: ହେଟା ପରେ ହେ ଫୁଲ କେ ନେଇ କରି ଆଜ ଗୁଟେ ବଢିଆ ଆଲୋଚନା ଟି ଶୁନମା ଦଦା ଗୁଟେ ଆଜ୍ଞାଙ୍କର ସାଙ୍ଗେ କଥା ଲାଗିଛ।
0: ଆଚ୍ଛା
1: ଆଉ ଏଦି ବସିଛନ୍
0: ସେଟା
1: ମୂଲ ହେବା ଆମେ ଦୁଇ ଭାଇ ବହନ ଶୁନୁ
0: ଶୁନୁ ଶୁନୁ ଶୁନୁ
2: আমার বৈঠকে আসিবার সবু চাষী ভাই বোন মানুষ জুহার আমি তো চাষ হিসাবে অনেক চাষবাস করুছ আতেবেলে বি আমি চাষটে করুছ তো পহলা আমার মুখ্য জিনিসটা হচ্ছে যে কেন্দা করে ভাল করে উৎপাদন করমা আন্দা করে ভাল দুই পয়সা এতকা বিকমা তো সে বাবদরে আমার চাষী ভাই বোন মানে চিন্তা সবুলে করিথিসন আউ ভিনে ভিনে চাষ করি করি সেমানে কেন্দা করি অতকা পয়সা উৎপাদন করবে তো সেটা বি সেমানে সবুলে চেষ্টা চলাইথিসন আউ সেই চেষ্টা থি সেমানে গুটে প্রকারে যে আমি অতকা পয়সা কমি করি কেন্দা করি আমার কুটুম্বাটুমকে ভাল করে রখমু তো সেই হিসাবে বি চেষ্টা করতেসন আউ ইথির লাগি আমার চাষী ভাই বোন মানে যে মানে বি চাষ করুছন সেমানে অনেক প্রকার চাষ করুথসন কে ফুলকপি চাষ করছি কে মির্চা চাষ করছি কে ব্যাঙ্গন চাষ করছি তো এনতা অনেক প্রকার চাষ ভিনে ভিনে চাষ করি করি সেমানে কেন্দা করে দুই পয়সা আতকা লাভ পেয়ে পারবে তো সেটা সেথির সুযোগ সেমানে খুঁজুতুসন আউ এনতা আমার চাষী যেন মানে বি অছন যে যেন মানে কি ଫୁଲ ଚାଷ କରିକିରି ଯେନ୍ଟାକି ଫୁଲ ଚାଷ ଆମେ କହୁଛୁ ତ ଏଇ ଫୁଲକୋବି କଥା ନା ପଡ଼ିନୁ ଆମର ଫୁଲ କଥା ପଡ଼ିଛେ ଯେନ୍ଟାକି ଆମେ ମହାପୁରୁ ପୂଜା କରବାର୍ ଲାଗି ବ୍ୟବହାର କରସୁଁ ତ ସେ ଫୁଲ ଚାଷ କରିକିରି ଯେନ୍ତା ଆମର ଗେଣ୍ଡୁ ଫୁଲ ହେଲା କି ଗଞ୍ଜା ଫୁଲ ଆମେ କହୁଛୁ ତ ସେନ୍ତା ଫୁଲ ଚାଷ କରିକିରି ତ ସେମାନେ କେନ୍ତାକିରି ଆର୍ଥିକ ଆୟକେ ତାଙ୍କର ମାନେ ଅତକା କରିବେ ଆଉ ଅତକା ଦୁଇ ପଇସା ବିକି ବାଞ୍ଜିକିରି କେନ୍ତାକିରି ନିଜର କୁଟୁମ୍ବକେ ଭଲ ହିସାବରେ ସେମାନେ ଚଲାବେ ତ ସେଥିଲାଗି ବି ଚେଷ୍ଟା କରିଥିସନ୍ ତ ଏଥି ତାଙ୍କର ଗୋଟିଏ ହିଁ ଅସୁବିଧା ହେସି ତ ଯେନ୍ଟାକି ସେମାନେ ଫୁଲ ତୁଲି ନେଲା ପରେ ଦୁଇ କି ତିନି ଦିନ ଭିତରେ ଫୁଲଟା କାଣା ହେସି ମୌଲି ଯାଇସି ମୁରଝେଇ ଯାଇସି ଯେନ୍ଟା ଆମେ କହୁଛୁ ତ ମୁରଝାଲା ପରେ ଆମର କାଣା ହଉଛେ ଯେ ଚାଷୀଟା ଯେତେବେଳେ ସେଟାକେ ବିକିବାର ଲାଗି ନଉଛେ ତ ସେ ଠିକ ହିସାବରେ ବିକି ନପାରେ ତାର ଦାମଟା କମି ଯାଇସି ତ ଇ ଯେନ୍ ଫୁଲକେ ଆମେ ସଂରକ୍ଷଣ କେନ୍ତାକିରି କର୍ମା ଆଉ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷରୁ ଏତକା ଲାଭ କେନ୍ତାକିରି ଆମର ଚାଷୀ ଭାଇ ବହିନମାନେ ପାଇବେ ତ ସେ ବାବଦରେ ଆଜି ଆମର ବୈଠକ କହିବାର ଲାଗି ଆସିଛନ୍ ଡାକ୍ତର ପ୍ରଜ୍ଞା ପାରମିତା ମିଶ୍ର ଆଜ୍ଞା ଅତିଥି ଅଧ୍ୟାପକ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଚିପିଲିମା ସମ୍ବଲପୁର ନୁ ଆସିଛନ୍ ଆଜ୍ଞା ଆପଣଙ୍କୁ ବୈଠକକେ ସ୍ୱାଗତ ଜଣାଉଛୁ ଜୁହାର
3: ଜୁହାର ଆଜ୍ଞା
2: ତ ପହିଲା ଆମର ଚାଷୀମାନଙ୍କୁ ଗୋଟେ କଥା କହୁନ୍ ଯେ ଇ ଯେନ୍ ଆମର ଚାଷଟା ଯେନ୍ କରୁଛନ୍ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷରୁ ଅତକା ଲାଭ ଆମର ଚାଷୀଭାଇମାନେ କେନ୍ତା କରି ପାଇପାରବେ ଆମର ଚାଷୀମାନଙ୍କୁ ଟିକେ ଧାରଣା ଦଉଁ ଯେ ସେମାନେ କେନ୍ତା କରିବେ
3: ସବୁ ଚାଷୀ ଭାଇ ବହନ ମାନଙ୍କୁ ଆଉ ଅନ୍ୟ ଶ୍ରୋତା ମାନଙ୍କୁ ମୋର ଜୁହାର ଯେନ୍ତାକି ଆମେ ଜାଣିଛୁ ଫୁଲ ହେଲା ସବୁବେଳେ ଆମେ ଆରମ୍ଭରୁ ତାର ସୁନ୍ଦରତା ହଉ ସୁଗନ୍ଧ ଲାଗି ମହାପ୍ରଭୁଙ୍କୁ ବହୁତ ଅନାଦିକାଳରୁ ଅର୍ପଣ କରି ଆସିଛୁ
2: ଆଜ୍ଞା
3: ତାର ଛଡ଼ା ବିଭିନ୍ନ ସାଜସଜ୍ଜାରେ ହଉ କି କେନ୍ସି ସଭା ସମିତିରେ ହଉ କି କେନ୍ସି ମାଙ୍ଗଳିକ କାର୍ଯ୍ୟକ୍ରମରେ ହଉ ସବୁ ଜାଗାରେ ଆମେ ଫୁଲ ଦେଖବାର୍କେ ପାଇଥିସୁଁ
2: ଆଜ୍ଞା
3: କିନ୍ତୁ ଆଜିକାଲି କ'ଣ ହଉଛି ଫୁଲ ଚାଷ ତ ଚାଷୀ କରୁଛନ୍ ଆଉ ଫୁଲ ଚାଷ କରିକରି ଚାଷୀ ବହୁତ ଲାଭ ବି ପାଇସନ୍
2: ଆଜ୍ଞା
3: କିନ୍ତୁ ଆଜିକାଲି ସହରୀକରଣ ହେଇ ଚାଲିଛେ ଧୀରେ ଧୀରେ ଚାଷ ଜମି କମି କମି ଗଲାନ ତ ସେ ହିସାବରେ ଆମକୁ ଚାଷ କରିବାର ଲାଗି ଜମିର ଅଭାବ ହଉଛେ
2: ଆଜ୍ଞା
3: ତାର ଛଡ଼ା ଆଜିକାଲି ପାଣିପାଗର କିଛି ଠିକଣା ନାହିଁ ନା ଅନିଶ୍ଚିତତା ରହୁଛେ କେତେବେଳେ ବର୍ଷା ଦିନରେ ଖରା ହଉଛେ ଖରାଦିନେ ଆମର ଏହାଦେ ହି ଦେଖିବ କ'ଣ ଟାଇଁ ଟାଇଁ ଖରା ହଉଛେ କେତେବେଳେ କେତେବେଳେ ଝାଞ୍ଜି ପବନ ବାଜୁଛେ ତ କେତେବେଳେ କାଳ ବୈଶାଖୀ ହେଇଯାଉଛେ କରାମାଡ଼ ହେଇଯାଉଛେ
2: ଆଜ୍ଞା
3: ତ ସେଠି କ'ଣ ହଉଛେ ଆମେ ଯଦି ଫୁଲ ଚାଷ କରିଥିବା ଖୋଲା ପରିବେଶରେ ବେଲେ ନିହାତି ସେଟା କଷ୍ଟକର ଯେନ୍ ଉତ୍ପାଦନଟା ବି ହଉଛେ ସେଟା ସେଥିରେ ବି ବାଧା ହଉଛେ
2: ଆଜ୍ଞା
3: ତ ଯେହେତୁ ରୋଗ ପୋକ ଅଧିକା ରହୁଛି ଆମର ଖୋଲା ପରିବେଶରେ ଫୁଲ ଚାଷଟା ଆମକୁ ଫୁଲ ଭଲ ଫୁଲ ଦରକାର
2: ତ
3: ଖୋଲା ପରିବେଶରେ କାଣ ହେସି ରୋଗ ପୋକର ବି ଟିକେ ବେଶୀ ଥିସି ମାତ୍ରା ତାର ଛଡ଼ା ଅଲଗା ଅନିଶ୍ଚିତତା ଲାଗି ବି ବାଧା ପ୍ରାପ୍ତ ହେସି ତ ଆମେ ଯଦି କିଛି କରବାର୍କେ ଚାହୁଁଛୁ ବର୍ତ୍ତମାନର ପାଣିପାଗକେ ଆଖି ଆଗରେ ରଖିକରି ତ ଆମେ କାଣ କରିପାରମା କି ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷ କରିପାରମା ସଂରକ୍ଷିତ ବେଲେ କେନ୍ସି ଗୋଟେ ସଂରକ୍ଷିତ ଜାଗାରେ ଫୁଲ ଚାଷ କଲେ ଆମର ବେଶୀ ଆୟ ହେଇପାରବା ଚାଷୀ ଭାଇ ବହିନ ମାନେ ଦୁଇ ପଇସା ଅଧିକ ପାଇପାରବେ
2: ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଯେତେବେଳେ ବି ଆମେ ଫୁଲ ଚାଷଟେ କରୁଛୁ ତ କି ଫୁଲ ଆମେ ସାଧାରଣ ହିସାବରେ ଯଦି ଆମେ ବଜାରକେ ଘିନିଗଲା ତ ସେନୁ ଆମେ କାଣା ଦେଖସୁଁ ଯେ କିଏ ବଡ଼ ବଡ଼ ଫୁଲ ରଖିଛେ ଆଉ କାହାର ଫୁଲଟା ସୁନ୍ଦର ଦିଶୁଛେ ତ ଇଟା ଆମର ପହିଲା ଏଙ୍କେ ଦିଶସି ଆଉ ଇଟାକେ ଦେଖିକରି ଆମେ ହିଁ ଘିନି ଯାଏସୁଁ ଯେ ତା ଫୁଲଟା କେନ୍ତାକରି ବଡ଼ ହେଇଥିବାର କଥା ଆଉ ସୁନ୍ଦର ଦେଖାଯାଉଥିବାର କଥା ଆଉ ସେଟା ହିଁ ଭଲ ବିକ୍ରି ହେସି ଯାହାର ଫୁଲ ସାନ ସାନ ହେଇଯାଇଥିବା କେର୍ଚି ହେଇଯାଇଥିଲା ଭଳିଆ ଛୋଟ ଛୋଟ ହେଇଯାଇଥିବା ଭଲ କରି ମାନେ ଗୁଭା ନ ହେଇଥିବା ତ ସେ ଫୁଲ ଆମେ ପ୍ରାୟ ଘିନ୍ବାର ଲାଗି ମନ ନାଇଁ କରୁ ତ ସେଟାକେ ଦେଖିଲେ ଆମେ ଯଦି ଭଲ ଫୁଲ ଉତ୍ପାଦନ କର୍ମା ଆଉ ତାର ଯଦି ଉତ୍ପାଦନ କଲା ସାଙ୍ଗେ ସାଙ୍ଗେ ବଡ଼ ବଡ଼ ଯଦି ବି ହେଇଥିବା ଫୁଲଟା ଗୁଭା ଫୁଲ ହେଇଥିବା ବେଲେ ଆମେ ତାହାକେ ଘିନ୍ମା ତ ଆଉ ଗୋଟେ ଆସିଲା ଯେ ଆପଣ କହିଲେ ସଂରକ୍ଷିତ ପ୍ରଣାଳୀ ତ ଆମେ ତ ଯେତେବେଳେ ବି ଚାଷଟେ କରୁଛୁ ଟିକରା ହେଲା କି ଆଣ୍ଠ ହେଲା କି ଜମି ହେଲା ତ ଇନୁ ଗଞ୍ଜା ଫୁଲର ଯଦି କଥା ନମା ଗଞ୍ଜା ଫୁଲର ମଞ୍ଜି ତେ ପଲା ପକେଇ ନେଲା ପଲା କିଏ ଜଗେଇ ନେଲା ତାପରେ ପାନ୍ ଦେଲା ପରେ ଫୁଲଟା ଫୁଟୁଛି ତ ଫୁଲ ଫୁଟିଲା ପରେ ଆପଣ ଯେନ୍ଟା କହିଲେ କାଳ ବୈଶାଖୀ ହେଲା କି କରା ମାଡ଼ ହେଲା କି ଆଉ କାଣା ହେଲା ତ ସେଥି କାଣା ହେସି ଗଛଟା ଯଦି ବି ପଡ଼ିଗଲା ବେଲେ ଆମର ଚାଷୀର ନୁକସାନ ହେସି ଚାଷୀ ତ ତାର ଖର୍ଚ୍ଚାଟା କରିନେଇଥିବା ତ ସେ ଖର୍ଚ୍ଚାଟା କେନ୍ତାକିରି ମାନେ ସେନୁ ବାହାରବା ଆଉ ତାର ଲାଭ ଫେର କେନ୍ତାକିରି ବାହାରବା ଯଦି ଗଛଟା ପଡ଼ିଯିବା ତ ଗଛ ପଡ଼ିକରି ଭାଙ୍ଗିଗଲା କିମ୍ବା ଫୁଲ ଭଲକରି ନାଇଁ ଫୁଟିଲା ତ ଏଇଥି ତାର ଚାଷୀ କାଣା ହେସି ଲାଭ ନାଇଁ ମିଲେ କ୍ଷତି ହେସି ସେଥିଲାଗି ଆମର ପ୍ରାୟ ଚାଷୀ ଭାଇ ବହିନମାନେ କାଣା କରସନ୍ ଫୁଲ ଚାଷ ଥରେ କରସନ୍ ଆଉ ଆଉ ଥରେ କେ ଲାଭ ନାଇଁ ହେଲା ବୋଲି ଛାଡ଼ି ନେସନ୍ ତ ଇଏ ଆପଣ କହିଲେ ଯେ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷ କରବାର ଲାଭଟା କାଣା ସେଟା ଆମର ଚାଷୀ ଭାଇ ବହିନଙ୍କୁ କହୁ
3: ଯେନ୍ତା ଆପଣ କହିଲେ କି ଗଛଟା ପଡ଼ିଗଲା କି ତାର ପରେ କାଣା ଅସୁବିଧା ହେଲା ବେଲେ କେନ୍ତା କରିବେ, ଯେହେତୁ ସେମାନେ ଖୋଲା ଜାଗାରେ ଚାଷୀ ଭାଇମାନେ ଲଗେଇଛନ୍, ସେଥିଲାଗି ଗଛଟା ପଡ଼ିଗଲା ତ ନୁକସାନ ହେଲା। ଯଦି ଆମେ ସଂରକ୍ଷିତ ପ୍ରଣାଳୀରେ କଲା ବେଲେ କେନ୍ସି ଗୋଟେ ସଂରକ୍ଷିତ ଗୃହରେ କଲା ତ ସେ ଗଛଟା କେଜେନ୍ ପାଣିପାଗରେ ଅନିଶ୍ଚିତ ହଉଛେ କି ପବନ ହେଲା କି କରାମାଡ଼ ହେଲା ସେଥିରେ ତାର ଫରକ ନାଇଁ ପଡ଼େ, ସେ ଗୋଟେ ଜାଗାରେ ସୁରକ୍ଷିତ ହେଇକରି ଗଛ ଲଗା ହେଇଛି। ଆଉ ଆଜିକାଲି ଦିନକେ ଦିନ କଣ ହଉଛି ଆମର ଫୁଲ ଚାଷ ଫୁଲର ଚାହିଦା ବଢି ଚାଲିଛେ। ଆଗରୁ ଲୋକ ପନିପରିବା ଓ ଫଳ ଉପରେ ବେଶୀ ଧ୍ୟାନ ଦଉଥିଲେ, ଏଥର ଫୁଲର ବି ଚାହିଦା ବଢ଼ିଲାନ ତ ସେ ହିସାବରେ ବେଶୀ ଚାଷ ବି କରିବାର ଦରକାର ଫୁଲର। କିନ୍ତୁ ଯେହେତୁ ଆଗରୁ କହିଲି କି କାରଖାନା ଲାଗି କି ଜମି ମାନେ କମି କମି ଯାଉଛେ ତ ଆମେ କାଣ କର୍ମା, ଯଦି ସଂରକ୍ଷିତ ପ୍ରଣାଳୀରେ କର୍ମା ବେଲେ ଗୋଟେ କମ୍ ଜାଗାରେ ବି ଆମେ ବେଶୀ ଅମଲ କରିପାର୍ମା ଆଉ ବେଶୀ ଗଛ ଯୋଗେଇ ପାର୍ମା। ତ ଏ ସବୁଥିରେ ଯେନ୍ ଆମକୁ ଲାଭ ମିଳିବା ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷ କଲେ, ସେଟା ହେଲା କି ଗଛ ଯେନ୍ ବଢ଼ବା ତାର ଲାଗି ଗୋଟେ ଭଲ ବାତାବରଣ ପାଇପାରିବା, ଉପଯୁକ୍ତ ବାତାବରଣ ପାଇପାର୍ବା, ଯେନ୍ଟାକି ଆମେ ନିୟନ୍ତ୍ରଣ କରିପାର୍ମା, ଯେନ୍ତାକି ତାପମାତ୍ରା ହେଲା କି ଆର୍ଦ୍ରତା ହେଲା କି ଅଙ୍ଗାରକାମ୍ଳର ସ୍ତର ହେଲା କି କେତେ ଆଲୋକ ପାଇବା ସେ ଦିନ ସାରା ଭିତରେ, ସେସବୁକେ ଆମେ ନିୟନ୍ତ୍ରଣ କରିକରି କେନ୍ ଗଛକେ କେନ୍ ଫୁଲ ଗଛକେ କେତେ ମାତ୍ରାରେ ଦରକାର ସେ ହିସାବରେ ଦେଇପାର୍ମା। ତା ଛଡ଼ା ଆମେ ଗୋଟେ ସଂରକ୍ଷିତ ଜାଗାରେ କରୁଛୁ ତ ବର୍ଷ ତମାମ ଆମେ ଫୁଲ ଯୋଗେଇ ପାର୍ମା, ଏନ୍ତା ନାହିଁ କି ଯେ ଖାଲି ଶୀତ ଦିନରେ ଲଗାଲା କି ଖରାଦିନିଆ ଫୁଲ ହେଲେ ଖରାଦିନରେ ଲଗାଲା, ହେନ୍ତା ନାହିଁ, ବର୍ଷ ତମାମ ଆମେ ଫୁଲ ଚାଷ କରିକରି ଅଧିକା ଲାଭ ପାଇପାର୍ମା। ତାର ଛଡ଼ା ଯେନ୍ଟା ରପ୍ତାନୀ କର୍ମା ସେ ହିସାବରେ ଗୋଟେ ଆମେ ଉତ୍ପାଦନ ପାଇପାର୍ମା, ଯେନ୍ଟାକି ରପ୍ତାନୀର ଯୋଗ୍ୟତା ରଖିଥିବା। ତାପରେ ଏକର ପିଛା ଆମକୁ ଅଧିକା ଲାଭ ମିଳିପାରିବା, ଯେହେତୁ ଆମେ ଗୋଟେ ସଂରକ୍ଷିତ ଜାଗାରେ ଲଗାଲା ତ ଗଛ ବି ଅଧିକା ଥିବା ଆଉ ଭଲ ଉତ୍ପାଦନ ବି ପାଇମା, ଯେନ୍ଟାକି ଖୋଲା ଜାଗାରୁ 3-5 ଗୁଣା ଅଧିକା ଆମେ ଗୋଟେ ଉତ୍ପାଦନ ପାଇପାର୍ମା। ତାର ଛଡ଼ା ଫୁଲର ଗୁଣବତ୍ତା ଅଧିକା ରହିବା, ଯେନ୍ତାକି ବଡ଼ ଆକାରର ଫୁଲ ବେଶୀ ସୁନ୍ଦର ରଙ୍ଗ ଆଉ ତାର ମୂଲ୍ୟଟା ବି ଆମେ ଅଧିକା ପାଇପାର୍ମା। ଆଉ ରୋଗ ପୋକ ହେଲା କି ଆଉ କେନ୍ସି ଘାସ ହେଲା ତାର ବି ଭଲସେ ଆମେ ପରିଚାଳନା କରିପାର୍ମା ଗୋଟେ ସଂରକ୍ଷିତ ଜାଗାରେ ଖୋଲା ଜାଗା ଅପେକ୍ଷା। ତା ଛଡ଼ା ପାଣି ହଉ କି ଅଲଗା କିଛି ଜିନିଷ ହଉ ଫର୍ଟିଲାଇଜର ହଉ କି ହେ ସବୁର ବି ଆମେ ଆରାମସେ ଭଲ କରି ପରିଚାଳନା କରିପାର୍ମା। ଆଉ ଏଥିରେ ସବୁଥିରୁ ବଡ଼ ଜିନିଷ ହେଲା କି ବିଶେଷ କି ଦୁର୍ଲଭ ଫୁଲ, ଯେନ୍ଟାକି ଅଲଗା ମାନେ ଆମର ଇ ଜାଗାରେ ନାଇଁ ବି ହଉଥିବା, ଆମେ ଯେନ୍ତାକି ଅର୍କିଡ଼ ହେଲା ଜର୍ବେରା ହେଲା କାର୍ନେସନ ହେଲା, ଏଇଟା କାରଣ ଖୋଲା ଜାଗାରେ ଜଗାବାରଟା ଟିକେ କଷ୍ଟ ହେସି, ଏତେ ଭଲ ଆମେ ଉତ୍ପାଦନ ନାଇଁ ପାଉ, କିନ୍ତୁ ସଂରକ୍ଷିତ ଜାଗାରେ ଆମେ ଜଗାଲେ ଭଲ ଉତ୍ପାଦନ ପାଇପାର୍ମା।
2: ଏଟା ତ ଭଲ କଥା କହିଲେ ଯେ ଆମ ଚାଷୀ ଭାଇ ମାନେ ସଂରକ୍ଷିତ ପ୍ରଣାଳୀରେ ଯଦି ଚାଷ କରିବେ ବେଲେ ନିଜର ଜାଗା ଯେନ୍ଟାକି ଏରିଆ ଯେତିକି ବି ତାକେ ସଂରକ୍ଷଣ କରି ରଖିଥିବେ ନିଜର ହିସାବରେ କେତେ ଆଲୋକ ପାଇବାର କଥା, ଜଳର ପରିମାଣ ଯେନ୍ ବାୟୁରେ ରହିସି ତ ସେଟା କେତେ ରହିବାର କଥା, ତ ଯେମିତିକି ଆମର ଫୁଲଟା କାଣା ହେସି ସଢ଼ିଗଲା ଭଳିଆ ବି ହେସି ତ ସେନ୍ତା।

0: ତ ସେ ଯେନ୍ତା କଲେ ବି କମ୍ ସମୟ ଥି ବଡ଼ ହେସି। ତ ହେନ୍ତା ଇ ଫୁଲ ବି କାଣା ହେବା ଯେ ଛୋଟ ପାଖୁଡ଼ା ନ ହେଇକିରି ବଡ଼ ପାଖୁଡ଼ା ହେବା, ବଡ଼ ହେଇକିରି ଯେତେବେଳେ ସୁନ୍ଦର ହେବା ତ ଆମର ଘିନ୍ଲା ଲୋକ ବି ତାହାକେ ପସନ୍ଦ କରିବେ ଆଉ ଘିନ୍ବେ। ତ ଆଉ ଗୋଟେ କଥା ଆମର ଚାଷୀମାନଙ୍କୁ ଯେ ଅସୁବିଧା ହେସି ଯେ କେନ୍ ପ୍ରକାର ଫୁଲ ସେମାନେ ଚୟନ କରିବେ ଯୋଗାବେ, ତାର୍ମାନେ ତ ସେ ନିଜର ସଂରକ୍ଷିତ ଜାଗା ଥି ସେମାନେ କେନ୍ ପ୍ରକାର ଫୁଲ ଯୋଗାବେ, ତ ସେ ବାବଦରେ ଟିକେ କହୁନ୍।
1: ସଂରକ୍ଷିତ ଫୁଲ ଚାଷରେ ଯେନ୍ ଉପଯୁକ୍ତ ଫୁଲ ଆମେ ବାଛସୁଁ ସେଥିରେ ଦୁଇଟା ଜିନିଷ ଆମେ ବେଶୀ କରି ଧ୍ୟାନ ଦେସୁଁ। ପହିଲା ହେଲା ଆପଣଙ୍କର ଜାଗାର ପାଣିପାଗ, ଆଉ ତାର୍ ସାଙ୍ଗେ ବଜାରରେ ଯେନ୍ ଫୁଲଟା ଆମେ ଜଗାମା ତାର ଦର କେତେ ଯାଏ ଯାଇପାରବା, କେତେ ଅଧିକା ମିଳିପାରବା। ତାର ଛଡ଼ା ପ୍ରତି ବର୍ଗ ମିଟରରେ କେନ୍ତା ଅଧିକ ଗଛ ଲାଗିପାରବା, ଯେନ୍ତା ଗୋଟେ ଫୁଲରୁ ଅଧିକା ମୂଲ୍ୟ ଥିବାର ଫୁଲ ଗୁଡ଼ିକ ବେଶୀ ପ୍ରାଧାନ୍ୟ ଦିଆଯାଉଛି ଆଜିକାଲି, ଯେନ୍ତା ଗୋଟେ ଫୁଲରେ ବେଶୀ ଦାମ ହେଇଥିବା, ଯେନ୍ତାକି ଅର୍କିଡ଼ ହେଲା, ଜର୍ବେରା ହେଲା, ଲିଲିୟମ୍ ହେଲା, ଗୋଲାପ ହେଲା, ଏଇଟା କ'ଣ ଗୋଟେ ଗୋଟେ ଫୁଲର ଦାମ ଅଧିକା ହେ। ଆମର ଯେନ୍ତା ଗେଣ୍ଡୁ ହେଲା ତାର କମ୍ ଦାମ ଥିସି। ତ ତାର ସାଙ୍ଗେ ସାଙ୍ଗେ କମ୍ ଜାଗାରେ ଗଛରୁ ଗଛ ଆମେ ଯେନ୍ତା କମ୍ ଦୂରତା ରଖିକରି ଯଦି ଗଛ ଲଗାଲା ତ ଅଧିକା ସଂଖ୍ୟାର ଗଛ ବି ଲାଗିଲା, ଆଉ ସେ ହିସାବରେ ବେଶୀ ଧ୍ୟାନ ବି ଦେଇପାରମା ଆମେ ଗଛ ଉପରେ, ଗୋଟେ ଗୋଟେ ଗଛ ଉପରେ ଆମେ ସଂରକ୍ଷିତ ପ୍ରଣାଳୀରେ ଲଗାଲେ ବେଶୀ ଧ୍ୟାନ ବି ଦେଇପାରମା। ତ ଆମେ ଫୁଲ ଯେତେବେଳେ ବାଛମା ସେତେବେଳେ ଦେଖମା କି ଆମର ଜାଗାରେ କିମ୍ବା ଆମେ ଯେନ ଜଗଉଛୁ ସେ ଜାଗାରେ କେନ୍ ଗଛଟା କେନ୍ ଫୁଲଟା ବହୁତ ଭଲ କରି ଫୁଟି ପାରବା, ଆଉ ତାର ଚାହିଦାଟା ଯେନ୍ ଜାଗାରେ ଆମର ପାଖର ମାର୍କେଟରେ ଅଛେ କି ନାଇଁ।
0: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଆମର ଚାଷୀ ଭାଇ ବହିନମାନେ ଏଇଟା ଜାଣବାର କଥା ଯେ ଆମର ଇ ଅଞ୍ଚଳରେ କେନ୍ ଫୁଲର ଚାହିଦା ଅଛେ, ଲୋକମାନେ କେନ୍ ଫୁଲ ଘିନୁଛନ୍, ଆଉ କେନ୍ ଫୁଲ ସେମାନେ ଜଗାଲେ ଲାଭ ଟିକେ ପାଇପାରବେ, ତ ସେଟା ହିଁ ଭାବବାର କଥା। ତ ଆଉ ଗୋଟେ ଆସିଲା ଯେନ୍ ସଂରକ୍ଷିତ ଫୁଲ ଚାଷ ଯଦି ଗୋଟିଏ ଚାଷୀଟିଏ କରବାର୍ ଲାଗି ଚାହୁଁଛେ ତ ତାହାକେ କାଣା ଆସ୍ବା ଯେ ଇ ଯେନ୍ ନିୟନ୍ତ୍ରିତ ଫୁଲମାନଙ୍କର ପ୍ରକାର ଭେଦ କେନ୍ କେନ୍ ପ୍ରକାର ଫୁଲ ଅଛେ କେନ୍ତା ଅଛେ, ତ ସେ ସବୁ ଜିନିଷ ଜାଣବାର କଥା, ତ ସେ ବାବଦରେ ଟିକେ କହୁନ୍।
1: ନିୟନ୍ତ୍ରିତ ପ୍ରଣାଳୀରେ ଯେତେବେଳେ ଆମେ ଗଛ ଜଗାଉଛୁ କେନ୍ କେନ୍ ପ୍ରକାର ଗ୍ରହ ହେଇପାରବା, ସେଟା ହେଲା କେନ୍ ଜିନିଷରେ ଗ୍ରହଟା ବନିଛେ ଆଉ କେନ୍ କେନ୍ ଗଛ ଜଗା ପାରବା, ଯେନ୍ତାକି ଆମର ଗ୍ରୀନ ହାଉସ ହେଲା କି ସବୁଜ ଘର କହୁଛୁ, ପଲି ହାଉସ ପଲିଥିନ ଘର କିମ୍ବା ଶେଡ୍ନେଟ୍ ହାଉସ ଯେନ୍ଟାକି ଛାୟା ଘର, ଇ ସବୁଥିରେ କାଣ ହେସି ବେଶୀ କରି ଆମର ମୁଖ୍ୟତଃ ତିନିଟା ଜିନିଷ ଆମେ ତିନିଟା ଉପାଦାନକେ ଆମେ ଧ୍ୟାନ ଦେସୁ, ଯେନ୍ଟା ହେଲା ତାପମାତ୍ରା, ଆଲୋକ ଆଉ ଅଙ୍ଗାରକାମ୍ଳର ସ୍ତର। ଆମେ ଯେନ୍ ଫୁଲ ଜଗଉଛୁ ସେଇ ହିସାବରେ ଆମେ ରଖିପାରମା କି କେତେ ଅଙ୍ଗାରକାମ୍ଳ ଦରକାର, କେତେ ଆଲୋକ ଦରକାର, କିଛିଟା ଗଛ ଅଛେ ଯେନ୍ଟାକି କମ୍ ଆଲୋକ ଦରକାର ଥିସି ଦିନସାରା ଭିତରେ, କିଛିଟାକେ ବେଶୀ ଦରକାର ଥିସି, ତ ସେ ହିସାବରେ ଆମେ ସବୁକେ ନିୟନ୍ତ୍ରଣ କରିପାରମା। ତାର୍ପରେ ଗଛମାନେ ହେଲା ଅନୁକୂଳ ପରିବେଶରେ ରହିଲେ କାଣା ହେବା କି ସେମାନେ ଯେନ୍ ବ୍ୟବହାର କରୁଥିବେ ଜିନିଷ ଆମେ ଯାହା ବି ଦାମା ସେଥିରେ ଉପାଦାନ ମାନେ ପାଣି ହଉ କିମ୍ବା ଫର୍ଟିଲାଇଜର ହଉ ସେଟା ବି ଭଲସେ ନେବେ, ଆଉ ଉତ୍ପାଦନଟା ଭଲ କରି ହେଇପାରବା, ତ ଗୁଣବତ୍ତା ବି ବଢ଼ବା, ତାର ଛଡ଼ା ଛଡ଼ା ଆମର ପୁରା ଉତ୍ପାଦନଟା ବି ବେଶୀ ହେବା।
0: ଆଜ୍ଞା, ତ ଇ ଯେନ୍ ସୁରକ୍ଷିତ ମାନେ ସଂରକ୍ଷିତ କରିକିରି ରଖମା, ନିଜେ ସୁରକ୍ଷା ଦେଇକିରି ତାହାକେ ରଖୁଛୁ, ତ ଯେତେବେଳେ ବି ଗୋଟେ ଚାଷ୍ଟେ କରୁଛୁ ତ ପହିଲା ତ ଆମର ଖର୍ଚ୍ଚା ତ ଯେନ୍ତା କଲେ ବି କରିଥିମା, ତ ପହିଲା ଆମର ଗୋଟେ ହିଁ ମୂଲ ହିସାବ ଯେ ଆମେ କେନ୍ତା କରି ତାହାକେ ଭଲ କରି ମାନେ ଚାଷ କର୍ମା ଆଉ ଭଲ ଦୁଇ ପଇସା ବିକମା। ତ ଇଥିର ଭିତରେ କାଣା ହେସି ଅନେକ ସମସ୍ୟା ଦେଖାଯାଏସି, ତ ଇ ଯେନ୍ ସଂରକ୍ଷିତ ଫୁଲ ଚାଷ ଥି କେନ୍ କେନ୍ ସମସ୍ୟା ଦେଖାଯାଏସି ଆଉ ତାର ନିରାକରଣ ଆମର ଚାଷୀ ଭାଇ ଭଉଣୀମାନେ କେନ୍ତା କରି କରିବେ ସେ ବାବଦରେ ଟିକେ କହୁନ୍।
1: ଆମେ ଯେତେବେଳେ ଗୋଟେ ସଂରକ୍ଷିତ ଜାଗାରେ ଫୁଲ ଚାଷ କରୁଛୁ ସବୁଥିରୁ ଆଗ ହେଲା ଯେନ୍ ସମସ୍ୟାଟା ଦେଖାଯାଏସି ସେଟା ହେଲା ଆରମ୍ଭ ସମୟରେ ବେଶୀ ପୁଞ୍ଜି ଦରକାର ହେସି।
0: ଆଜ୍ଞା,
1: ତ ସେତାର ଲାଗି ଆମେ କ'ଣ କରମା ଇହାଦେ ଇ ସମସ୍ୟାର ସମାଧାନ ହେଲା ବର୍ତ୍ତମାନର ସରକାରଙ୍କ ତରଫରୁ ବହୁତ ଗୁଡ଼ାଏ ତାଙ୍କର ପ୍ରୋତ୍ସାହନ ଭିତ୍ତିକ ପ୍ରକଳ୍ପ ମାନେ ଇହାଦେ କରୁଛନ୍, ଯେନ୍ତାକି ଭାରତ ସରକାର ତରଫରୁ ଆମର ଅଛେ MIDH ପ୍ରକଳ୍ପ, ଆଉ ଓଡ଼ିଶା ସରକାରଙ୍କ ତରଫରୁ ଅଛେ ଯେନ୍ଟାକି ଆମର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦଉଛନ୍, ସେଟା ହେଲା MKUI, ଯେନ୍ଟାକି ବିଭିନ୍ନ ପ୍ରକାରର ଚାଷୀମାନଙ୍କୁ ଉତ୍ସାହନ ପ୍ରୋତ୍ସାହନ କରିବାର ଲାଗି ବିଭିନ୍ନ ପ୍ରକଳ୍ପ ମାନେ କରାଯାଉଛେ। ତାର୍ପରେ ହେଲା ଯେହେତୁ ନିୟନ୍ତ୍ରିତ ଜାଗାରେ ଆମେ କରୁଛୁ ସଂରକ୍ଷିତ ଜାଗାରେ, ତ ଚାଷୀମାନଙ୍କୁ ଜାଣିବାର ଦରକାର ହେ କି ବୈଷୟିକ ଜ୍ଞାନ କେନ୍ତା ରହିବା ଆଉ ସଚେତନତା କେନ୍ତା ରହିବା ସେଟା ନାଇଁ ଜାଣିଥାନ୍ ବହୁତ ଜଣ, ଯେହେତୁ ପାରମ୍ପରିକ ଫୁଲ ଚାଷ କରି ଚାଲିଛନ୍। ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷ ଅଲଗା ଥିସି ତାର ପ୍ରଣାଳୀ ମାନେ, ତ ଚାଷୀ ଭାଇ ଭଉଣୀମାନ ଭିତରେ ସଚେତନତା ନାଇଁ ଥାଏ କି କେନ୍ତା କରି ଆମେ କରିପାରମୁ ବୋଲି, ଆଉ ବୈଷୟିକ ଜ୍ଞାନର ବି ଅଭାବ ଥିସି, ତ ଇତାକେ ଦୂର କରିବାର ଲାଗି ଆମେ ଚାଷୀ ଭାଇ ଭଉଣୀମାନଙ୍କୁ ନିବେଦନ କରମୁ କି ଇ ବିଷୟରେ କି ସଂରକ୍ଷିତ ପ୍ରଣାଳୀରେ ଫୁଲ କେନ୍ତା କରି ଚାଷ କରାଯାଇପାରିବ ଇ ବିଷୟରେ ଯେନ୍ ମାନେ ଦକ୍ଷତା ରଖୁଥିବେ, ଯେନ୍ତାକି ଆମର ହେଲା ଉଦ୍ୟାନ କୃଷି।

0: କୃଷି ଅଧିକାରୀ ହେଲେ କିମ୍ବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ହେଲେ, ଆଉ ଆମର ଓୟୁଏଟି କିମ୍ବା ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଆଉ ଯେନ୍ ବୈଜ୍ଞାନିକ ମାନେ ଅଛନ୍,
1: ଆଜ୍ଞା
0: ଏମାନଙ୍କର ସଙ୍ଗେ ସମ୍ପର୍କ କରି କରି ସେମାନେ ଜାଣିପାରିବେ କି ସରକାରଙ୍କ ତରଫରୁ କାଣା କାଣା ଦିଆଯାଉଛି, ସଚେତନତା ଅଛି, ଆଉ ସରକାର ବି ଅଲଗା ତାଙ୍କର ହିସାବରେ ବିଭିନ୍ନ ଦିଗରେ ସଚେତନତା କରି କରି କୃଷକମାନଙ୍କୁ ଇତାର ବିଷୟରେ ଜଣାବାର ବିଭିନ୍ନ ପ୍ରକଳ୍ପ ମାନେ କରୁଛନ୍।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟି କହିଲେ ଯେ ଏଇ ସଂରକ୍ଷିତ ଫୁଲ ଚାଷ ଆମର ଚାଷୀ ଭାଇମାନେ କେନ୍ଦାଗିରି କରିବେ, ଆଉ ତାର ସାଙ୍ଗେ ସାଙ୍ଗେ ଏତାର ଯେନ୍ ସମସ୍ୟାଟା ଅଛି ଆଉ ତାର ନିରାକରଣ କଥା ଯେନ୍ କହିଲେ, ତ ପହେଲା ଯେନ୍ଟା ହେଲା ଖର୍ଚ୍ଚା। ତ ଏଇ ଯେନ୍ ଖର୍ଚ୍ଚା ଯଦି ଆମ ଚାଷୀଟେ କରିନେ ପାର୍ବା, କେନ୍ତାକିରି ସେ ସହଯୋଗ ପାଇ ପାର୍ବା କେନ୍ କେନ୍ନୁ, ତ ସରକାର କେନ୍ତାକିରି ସହଯୋଗ କରୁଛନ୍, ତ ସେ ବାବଦରେ ବି ଆପଣ କହିଲେ, ତ ସେସ୍କେ ଆମର ଚାଷୀ ଭାଇଙ୍କୁ କେନ୍ ପରାମର୍ଶ ଦେବେ ସେଟା ଟିକେ କହୁ।
0: ସେସ୍କେ ମୁଇଁ ଆମର ଚାଷୀ ଭାଇ ବହିନ ମାନଙ୍କୁ ଏଇଟା କହିବାର କେ ଚାହିଁମି କି ସବୁଥିରୁ ଆଗୁ ଯେତେବେଳେ ବି ସଂରକ୍ଷିତ କୃଷି କରୁଛନ୍, ଧ୍ୟାନ ଦେବେ କି ବଜାରରେ କାଣା ଅଛି, ଆଉ ବଜାର ସମସ୍ୟା କିଛି ନାଇଁ ନ ତ। ତାର୍ ଛଡ଼ା ଯେତେବେଳେ ଫୁଲ ଚାଷ କରୁଛୁ ସେତେବେଳେ ଆଧୁନିକ କୃଷିର ଏଇଟା ହେଲା ଆମର ପ୍ରଣାଳୀଟା ସବୁଥିରୁ ବହୁତ ଲାଭଦାୟକ ବ୍ୟବସାୟ ହେ। ତ ଏଇ ପଦ୍ଧତିରେ ଆମେ କାଣା କାଣା ପାଇପାର୍ମା, ବର୍ଷ ତମାମ ଆମେ ପାଇପାର୍ମା ଫୁଲ, ତାର୍ ଛଡ଼ା ଭଲ ଉତ୍ପାଦନ ପାଇପାର୍ମା, ଆଉ କୃଷି ଭାଇ ବହିନ ମାନେ ଏଥିରେ ବେଶୀ 2 ପଇସା ରୋଜଗାର ବି କରିପାରିବେ।
1: ଆଜ୍ଞା,
0: ତାର୍ ଛଡ଼ା ବେଶୀ ଗୁଣବତ୍ତା ବିଶିଷ୍ଟ ଫୁଲ ହେବା, ଆଉ ଆକାର ବି ଭଲ ରହିବା, ରଙ୍ଗ ବି ଭଲ ରହିବା, ତ ମୂଲ୍ୟ ବି ଅଧିକା ପାଇପାରିବେ।
1: ଆଜ୍ଞା,
0: ସଂରକ୍ଷିତ ପଦ୍ଧତିରେ ଫୁଲ ଚାଷ କରିବାର ଚେଷ୍ଟା କରୁନ୍, ଆଉ ସେଥିରେ ବେଶୀ ଲାଭବାନ ହେଇପାରିବେ, ଆଉ ନିଜର ଆର୍ଥିକ ସ୍ଥିତିକେ ବି ଉନ୍ନତ କରିପାରିବେ।
1: ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ଯେତେବେଳେ ବି ଆମେ ଚାଷ୍ଟେ କରୁଛୁ, ତ ଫୁଲ ଚାଷ ହେଲା ଯେନ୍ତା ଇହାଦେ ଆମର ଚାଷୀ ଭାଇ ବୋନ ମାନେ କରୁଛନ୍, ତ ସେମାନେ ଏଇ ସଂରକ୍ଷିତ ପ୍ରଣାଳୀରେ ଯଦି କରିବେ, ତ ଯେନ୍ତା କଲେ ବି ଅନେକ ପ୍ରକାର ଅନେକ କିସମର ଫୁଲ କରିପାରିବେ। ତ ଯେନ୍ଟାକି ଆମେ ଆମର ଯେନ୍ ନୀତିଦିନିଆ ଯେନ୍ ଫୁଲ ବ୍ୟବହାର କରୁଛୁ, ତ ସେଟାକେ ଛାଡ଼ିକରି ଆମର ବଡ଼ ବଡ଼ ଫୁଲ ଯେନ୍ଟାକି ଜହ ଦାମ ବିକ୍ରି କରିପାରିବେ ଆମ ଚାଷୀ ଭାଇ ବୋନ ମାନେ, ତାର ସାଙ୍ଗେ ସାଙ୍ଗେ ସଂରକ୍ଷିତ ପ୍ରଣାଳୀରେ କଲେ ଆମର କାଣା ଆସ୍ବା, ତ ନିଜର ହିସାବେ ଆମେ ଯେନ୍ ପ୍ରକାରରେ ଚାହେଁମା, ଯେନ୍ ପ୍ରକାରର ଫୁଲ ଆମେ ନିଜେ ଉତ୍ପାଦନ କରିବାର ଲାଗି ଚାହେଁମା, ତ ସେ ପ୍ରକାରର ଫୁଲ ଉତ୍ପାଦନ କରିପାର୍ମା। ଜହ ଦାମ ହଉ ବଡ଼ ହଉ କି ଆମର ଯେନ୍ ଗୁଭା ଯେନ୍ ରହେସି, ତ ବଡ଼ ବଡ଼ ଗୁଭା ହେବାର କଥା, ବଡ଼ ସୁନ୍ଦର ଦେଖାଯାଉଥିବାର କଥା, ତାର ରଙ୍ଗ ବି ଭଲ ହେବାର କଥା, ତ ଇସବୁ ଜିନିଷ୍କେ ଆମେ ଆଖି ଆଗ୍କେ ରଖିକରି ଆମେ ଚାଷ୍ କରିପାର୍ମା। ଯଦ୍ୱାରା କାଣା ଆସ୍ବା ଯେ ଆମେ ଯେତେବେଳେ ବିକ୍ବାର ଲାଗି ଚାହେଁମା, ତ ଲୋକ ସେଟାକେ ଆରାମସେ ନେବେ, ଆଉ ସେ ପଇସା ଯେନ୍ ଦେଇକରି ସେ ନେବା ବି ସେ ଖୁସି ଖୁସି ସେ ଅତକା ପଇସା ଦେଇକରି ନେବା, ଯଦ୍ୱାରା ଆମର ଚାଷୀଟେ ତାର ଉତ୍ପାଦନ ବଢ଼ାଲା ସାଙ୍ଗେ ସାଙ୍ଗେ ନିଜର ଆର୍ଥିକ ଉନ୍ନତି ବି କରିପାର୍ବା। ଆଉ ଇଥିର ତାର ମୁଖ୍ୟ ଜିନିଷଟା ହଉଛେ ଯେ ଆମର ଲୋକମାନଙ୍କର ସଚେତନତା, ତ ସଚେତନତାର ଯଦି ଅଭାବ ହେବା ବେଲେ ଆମର ଇଥି କେନ୍ ଚାଷ କର୍ମା, କେନ୍ତାକରି ଆମକୁ ସରକାରୀ ସହାୟତା ମିଳିପାର୍ବା, ତ କାହାନୁ ପଇସା ଅଛେ ନାଇଁନ, କେନ୍ ହିସାବରେ ସେ ଯୋଗାଡ଼ କର୍ବା, ତ ସେ ଜିନିଷ ଉପରେ ସଚେତନତା ହେଲେ ଆମର କାଣା ଆସ୍ବା, ଚାଷୀଟେ ଭଲ କରି ଚାଷ କରିପାର୍ବା, ଆଉ ଭଲ ହିସାବରେ 2 ପଇସା ଅତକା ଆମଦାନୀ କରିକିରି ନିଜର କୁଟୁମ୍ବକେ ଭଲ ହିସାବରେ ରଖିପାର୍ବା। ତ ଯାହା ହଉ ଆପଣ ଆମର ବୈଠକକେ ଆସିଲେ, ଆଉ ଏଇ ସଂରକ୍ଷିତ ପ୍ରଣାଳୀରେ ଫୁଲ ଚାଷରୁ ଅତକା ଆମେ ଲାଭ କେନ୍ତାକରି ପାଇପାର୍ମା, ତ ସେ ବାବଦରେ ଅନେକ ଜିନିଷ ଆମର ଚାଷୀମାନଙ୍କୁ ଶୁଣାଲେ, ଆଉ ଏଥୁ ଆମେ ଚାଷୀ ଭାଇମାନେ ଅନେକ କଥା ବି ଜାଣିଥିବେ। ଯାହା ହଉ ଆପଣ ଆସିକରି ଏତିକି ଜିନିଷ କହିଥିବାର ଲାଗି ଆପଣଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ। ଆଜ୍ଞା, ଜୁହାର
0: ଜୁହାର ଆଜ୍ଞା।
2: ଶୁଣିଲୁ ତ?
3: ହଁ ଦାଦା ଶୁଣିଲି।
2: ଦେଖ ତ କେତେଟେ କଥା କହିଛନ୍ ଯେ,
3: ହଁ,
2: ଆର ଆମେ ଖାଲି ସେ ମକ୍ସିର ମାସେ ଗଞ୍ଜା ଫୁଲ ଯୁଡେ ଯୋଗେ ଦେଲେ ସରିଗଲା ବୋଲସୁ।
3: ହଁ ତ ଏତକି ପ୍ରକାର ଫୁଲ ଚାଷ ହେଇପାରୁଛେ ବୋଲି
2: ସଂରକ୍ଷିତ ପ୍ରଣାଳୀରେ?
3: ହଁ
2: ହଁ, ଆମେ ଯଦି ଫୁଲ ଚାଷ କେ ବି ଧ୍ୟାନ ଦେମା ବୋଲେ ହେତନୁ ବି କେତନି କେତେ ପଇସା ଆମେ କମେଇ ପାର୍ମା ବୋଲ ତ
3: କମେ ପାର୍ମା। ଆମର ଘରର ବଗିଚା କେ ବି ଆମେ ଯଦି ସଂରକ୍ଷିତ ବନେଇ ଦେଲା, ଆର ସେନ ଯଦି ଫୁଲ ଗଛ ମାନେ ଗୁଡାଦୁ ଜଗାଲା, ଗୁଲାପ ଗଛ ଜଗାଲା, ଆଉ ବଡ଼ ବଡ଼ ଗଞ୍ଜା ହେଲା, କେତେ ପ୍ରକାର ଫୁଲ ଅଛେ ସବୁ ଯଦି ଜଗାଲା ବେଲେ ଆମେ ଭଲ ଗୁଟେ ବିକି ବି ପାର୍ମା, ଆର ଘରର ଲାଗି ପୂଜା ବି କରିପାର୍ମା, ଆର ତାର ବାହାରେ ବହୁତ ହିସାବେ ସେଟାକି ଆମେ ବ୍ୟବହାର ବି କରିପାର୍ମା।
2: ସତ କଥା ତ, ଦେଖ ତ ମତେ ତ ତହକଟେ ବଢ଼ଲା ନ, ଇଥର ମୁଇଁ ଯେନ୍ତା ହେଲେ ବି ଡିସମିଲେ 2 ଡିସମିଲେ ଜଗାମି ବୋଲ ତ।
3: ହଁ ହଁ, ଜଗ ଜଗ, ମତେ 2-4ଟା ଫୁଲ ଦେବ ପୂଜା କରିବି
2: ଯେ ଶୁନ ତ ଭାଇ।
3: ହଁ ଦାଦା,
2: ଏଟା ତ ଗଲା କଥାବାର୍ତ୍ତା।
3: ହଁ,
2: ବୈଠକେ କି ଆଇଛୁ?
3: ହୁଁ,
2: ଆଉ ନା ବୁଝୁଛୁ ତି
3: ଗୀତ
2: ଗୁଦା? ହଁ, ଗୀତ ଗୁଦା ପଦେ ନା ଶୁନଲେ
3: ଦାଦା ଜାନି ପକାଲି ବେଲେ ଗୀତଟେ ଶୁନମି ବୋଲଛ?
2: ହଏ ହଏ
3: ହଉ, ସେ ବେଲେ ଆଜକା ଆମେ ତୁମକୁ ବଢିଆ ଗୀତଟେ ଶୁନଉଛେ, ଶୁନ। ଗୀତ କେ ଗାଇଛନ୍ ଫକୀର ପଟ୍ଟନାୟକ ଆର୍ ସୁଷମା।

0: ଜୁଆରୀ
1: ଆମେ ଦୁହେଁ ଉଡି ଯିମା ହେଇ ଜୁରା ଜୁରି
0: ଯୁଗେ ଯୁଗେ ଧନ ଯୁଗଲ ମିଳନ ଯୁଗେ ଯୁଗେ ଧନ ଯୁଗଲ ମିଳନ ଲୁକେ ହେଉଥିବେ କଥାରେ
1: ତା ମୋର ଗଜମୁକୁ ତାଲ କହ ପଦେ ମିଠା କଥା ଏ ଲବଙ୍ଗ।

ହିନ୍ଦୀ ଭକ୍ତି ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ଜୟ ବିଶ୍ୱାସ, ଗୀତ ରଚନା ସମାଜ କୁମାର, ସଙ୍ଗୀତ ଅରୁଣ ପଡ଼ୱାଲ।

ଶ୍ରୋତାମାନେ ଶୁଣୁଛନ୍ତି ସମବେତ କଣ୍ଠରେ ସମ୍ବଲପୁରୀ ଗୀତ। କଣ୍ଠଦାନ କରିଛନ୍ତି ମିତ୍ରଭାନୁ ବିଶ୍ୱାଳ, ଗୋପାଳକୃଷ୍ଣ ଦାସ, ଶ୍ରୀକାନ୍ତ ମୋହନ ବାରିକ, ନମିତାରାଣୀ ପଟ୍ଟନାୟକ, ସୁକାନ୍ତି ସିଂ ଓ ପଦ୍ମିନୀ ସୁନା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତ ରଚନା ଲୋକଜନନୀ ପଣ୍ଡା, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ।

ସମବେତ କଣ୍ଠରେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଲୋକଜନନୀ ପଣ୍ଡା, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ।

0: ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାତି ହେଲେ ସାମିଲ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆଇବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। ଉତ୍ତର ଖାତାର ପୁନଃ ମୂଲ୍ୟାୟନଥି ସ୍ୱଚ୍ଛତା ଆଣବାର ଲାଗି ସିବିଏସ୍ଇ ତରଫୁ କାର୍ଯ୍ୟକ୍ଷମ ହେବା ନୂଆ ପୋର୍ଟାଲ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବେ ସୋମବାର ଦିନ ଭୁବନେଶ୍ୱର ୟୁନିଟ୍ 2 ହେବା ଅନୁଷ୍ଠିତ। ପ୍ରଧାନମନ୍ତ୍ରୀ ଏବେ ରବିବାର ଦିନ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କ ସହିତ କରିବେ ଭାବ ବିନିମୟ। ବୌଦ୍ଧଠାରେ ଜିଲ୍ଲା ପ୍ରଶାସନ ତରଫୁ ଭୋଟର ହେଲ୍ପ ଡେସ୍କ ହେଲା ସ୍ଥାପନା। ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଗୋଟିଏ ସାମ୍ବାଦିକ ସମ୍ମିଳନୀ ହେଲା ଅନୁଷ୍ଠିତ। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଉ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମିଳିତ ସହଯୋଗଥି ସୁରକ୍ଷିତ ବଚପନ ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଗୋଟିଏ ଆଇନ ସଚେତନତା ଶିବିର ହେଲା ଅନୁଷ୍ଠିତ। ବୌଦ୍ଧ ଜିଲ୍ଲା ପଞ୍ଚାୟତ ଭବନଠାରେ ଅନୁଷ୍ଠିତ ହେଲା ଜିଲ୍ଲା ପରିଷଦ ବୈଠକ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ଖରିଫ୍ ସମ୍ମିଳନୀଥି ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସିଙ୍ଗାପୁର ଓପନ୍ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍କେ ଗଲେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଆଉ ଚିରାଗ ସେଟ୍ଟି। ଆଇପିଏଲ୍ T20 2 କ୍ୱାଲିଫାୟର ମ୍ୟାଚ୍ ଉଦେ ଗୁଜରାଟ ଟାଇଟନ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଚାଲିଛି ମ୍ୟାଚ୍। ଟସ୍ ଜିତିକରି 214 ଠୋଲ୍ କରିଛେ ରାଜସ୍ଥାନ ରୟାଲ୍ସ, ଜିତିବାର ଲାଗି 215 ପିଛା କରୁଛେ ଗୁଜରାଟ ଟାଇଟନ୍ସ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବଥି ଆଇବା ଜୁନ୍ ମାସୁ ସେପ୍ଟେମ୍ବର ମାସ ଭିତରେ ସ୍ୱାଭାବିକନୁ କମ୍ ହେବା ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ। ଏଚ୍ଡିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ବାଦନ। ଶିଳ୍ପୀ ହେଉଛନ୍ତି ବିଦ୍ୱାନ ଏମ୍ଏସ୍ ଗୋପାଳ କୃଷ୍ଣ, କ୍ରିତ୍ ତ୍ୟାଗରାଜ, ରୂପକମ୍ ତାଲ। ଶିଳ୍ପୀଙ୍କୁ ବେହେଲାରେ ସଙ୍ଗତ କରିଛନ୍ତି ଶ୍ରୀମତୀ ଏମ୍ ନର୍ମଦା। ମୃଦଙ୍ଗମରେ ସଙ୍ଗତ କରିଛନ୍ତି ମନ୍ନାରଗୁଡ଼ି ଏ ଈଶ୍ୱରନ। ତାମ୍ବୁରାରେ ସଙ୍ଗତ କରିଛନ୍ତି ଏସ୍ ଭେଙ୍କଟରମଣ। ଶୁଣନ୍ତୁ ବେହେଲା ବାଦନ। ଶିଳ୍ପୀ ହେଉଛନ୍ତି ବିଦ୍ୱାନ ଏମ୍ଏସ୍ ଗୋପାଳକୃଷ୍ଣ।

ଶୁଣୁଛନ୍ତି ଶ୍ରେଷ୍ଠ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ପାଦନ। ଶିଳ୍ପୀ ହେଉଛନ୍ତି ବିଦ୍ୱାନ ଏମ୍ଏସ୍ ଗୋପାଳକ୍ରିଷ୍ଣ। ବର୍ତ୍ତମାନ ଶୁଣନ୍ତୁ, ପରିବେଷଣ କରିଛନ୍ତି ରାକ୍ ମିଶ୍ର ୟମନ।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ବାଦନ। ଶିଳ୍ପୀ ଥିଲେ ବିଦ୍ୱାନ ଏମ୍ଏସ୍ ଗୋପାଳକ୍ରିଷ୍ଣ। ଶିଳ୍ପୀଙ୍କୁ ବେହେଲାରେ ସଙ୍ଗତ କରିଥିଲେ ଶ୍ରୀମତୀ ଏମ୍ ନର୍ମଦା। ମୃଦଙ୍ଗମରେ ସଙ୍ଗତ କରିଥିଲେ ଆନ୍ନାରଗୁଡ଼ି ଏ ଐଶ୍ୱରନ। ତାମ୍ବୁରାରେ ସଙ୍ଗତ କରିଥିଲେ ଏସ୍ ଭେଙ୍କଟରମଣ। ଶିଳ୍ପୀ ରୂପକମ୍ ତାଲରେ ଏବଂ ରାଗ ମିଶ୍ର ୟମନରେ ବେହେଲା ପାଦନ ପରିବେଷଣ କଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି କଥାଚିତ୍ର ହମ୍ ତୁମାରେ ହେଁ ସନମ। କଣ୍ଠଦାନ କରିଛନ୍ତି ସୌନୁ ନିଗମ। ଗୀତ ରଚନା କାର୍ତ୍ତିକ ଅବସ୍ତି। ସଙ୍ଗୀତ ଦେଇଛନ୍ତି ବାଲି ବ୍ରହ୍ମା ଭଟ୍ଟ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲୋକନାଥ ସାହୁ, କରମସାନୀ ସାହୁ, ଲିପୁନ, ଲିପି, ଆକାଶ ଓ ବିକାଶ। ବରଗଡ଼ ଜିଲ୍ଲା ବିଜେପୁର ଭାଲୁବାହାଲ ଗ୍ରାମରୁ ଶୁଣନ୍ତୁ ଏହି ଗୀତଟି ଆପଣ ଯେଉଁଟା ଅନୁରୋଧ କରିଛନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର କୁରୁକ୍ଷେତ୍ର। କଣ୍ଠଦାନ କରିଛନ୍ତି କୁମାର ସାନୁ, ଅଲକା ୟକନିକ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ହିମେଶ ରେଶମିଆ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରୋହିଣୀ ମେହେର, ଶ୍ରାବଣୀ ମେହେର, ତ୍ରିବେଣୀ ମେହେର, ରୁଦ୍ରାଣୀ ମେହେର, ସବିତା ମେହେର ଓ ପ୍ରୀତି ମେହେର, ମହଲାକଟା ବୌଲତଲ ଭେଡ଼େନ ବ୍ଲକ ଜିଲ୍ଲା ବରଗଡ଼ରୁ। କଥାଚିତ୍ର କୁରୁକ୍ଷେତ୍ର।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ହମରାଜ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ଗୀତ ରଚନା ସୁଧାକର ଶର୍ମା, ସଙ୍ଗୀତ ହିମେଶ ରେଶମିଆ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରବୀନ୍ଦ୍ରନାଥ ମେହର, ଓଙ୍କାରନାଥ ମେହର, କେଦାରନାଥ ମେହର, ଜଗଦୀଶ ମେହର, ହେମନ୍ତ ମେହର, ସୁଶାନ୍ତ ମେହର ଓ ଶ୍ରୀକାନ୍ତ ମେହର, ମହଲାକଟା ବୋଲତଲ ଭେଡ଼େନ ବ୍ଲକ ଜିଲ୍ଲା ବରଗଡ଼ରୁ। କଥାଚିତ୍ର ହମରାଜ।

ଶ୍ରୋତାମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ବାପ ନମ୍ରୀ ବେଟା ଦସ ନମ୍ରୀ। କଣ୍ଠଦାନ କରିଛନ୍ତି ନଦୀମ ସରଫ, କ୍ଷମା କରିବେ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ହରେଶ କୁମାର ପରୁଆ, ଆରତୀ କ୍ରିତିକା ତୃପ୍ତିମୟୀ, ଦ୍ୱିତୀୟ ଚନ୍ଦ୍ର ସେଠ, ସ୍ମିତା ନାୟକ, ଚୈତନ୍ୟ ନାୟକ, ମୋନା ଡିଲା, ହେମନ୍ତ ଡିଲା, ଲରିଆପାଲ୍ଲୀ ମାଲିଡିହି, ଥାନା କୋଲାବିରା, ଜିଲ୍ଲା ଝାରସୁଗୁଡ଼ାରୁ। କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ ଓ ଅନୁରାଧା ପଡ଼ୱାଲ।

କାର୍ଯ୍ୟକ୍ରମର ଶେଷରେ ଏହି ଗୀତଟି ଶୁଣନ୍ତୁ, ଗତଚିତ୍ର ଛାୟା। କଣ୍ଠଦାନ କରିଛନ୍ତି ତଲତ ମେହମୁଦ ଓ ଲତା ମଙ୍ଗେସ୍କର, ସଙ୍ଗୀତ ସଲିଲ ଚୌଧୁରୀ, ଗୀତ ରଚନା ରାଜେନ୍ଦର କିଶନ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମାଧବ, ସାଧବ, ବବି ଓ କବି। ଜାମଟିକରା ଅତାବେରା ବ୍ଲକ ଜିଲ୍ଲା ବରଗଡ଼ରୁ ଶୁଣନ୍ତୁ ଏହି ଗୀତଟି।

0: ଶୁଣୁଥିଲେ ଅନୁରୋଧରେ ହିନ୍ଦୀ କଥାଚିତ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଆପଣଙ୍କର ମନପସନ୍ଦ ଗୀତ ଶୁଣିବା ପାଇଁ ସପ୍ତାହର ପ୍ରତି ଗୁରୁବାର ଶୁଣିବାକୁ ଚାହୁଁଥିବା ଗୀତର ନାମ, କଥାଚିତ୍ରର ନାମ, କଣ୍ଠଶିଳ୍ପୀଙ୍କ ନାମ ସହ ନିଜ ନାମ ଠିକଣା ସହ ଆମ କେନ୍ଦ୍ରର ହ୍ୱାଟ୍ସଆପ୍ ନମ୍ବର 9437171571 ମେସେଜ୍ କରନ୍ତୁ ପ୍ରତି ଗୁରୁବାର ଏବଂ ଗୀତଟି ଶୁଣାବାର ସୁଯୋଗ ନିଅନ୍ତୁ। ଆକାଶବାଣୀ ସମ୍ବଲପୁର ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं अपर्णा सिंह। गृह मंत्री अमित शाह ने कहा है कि सीमाओं को सुरक्षित करना और अवैध प्रवासन पर अंकुश लगाना राष्ट्र की जनसांख्यिकी सुरक्षा के लिए महत्वपूर्ण है। गुजरात के भुज में भारत पाकिस्तान सीमा पर महत्वपूर्ण G7 और G13 सीमा चौकियों के उद्घाटन के बाद गृहमंत्री ने कहा कि केंद्र सरकार लीक प्रूफ सुरक्षा ग्रिड स्थापित करने के लिए ड्रोन, रडार और आधुनिक बाढ़ सहित अत्याधुनिक प्रौद्योगिकी का उपयोग कर रही है। उन्होंने नई सुरक्षा ग्रिड के साथ सीमा प्रबंधन में बदलाव की घोषणा की।
2: BSF की सीमा सुरक्षा के कंसेप्ट को पूर्णतया बदलने का निर्णय किया है। एक चतुष्कोणीय कंसेप्ट के साथ एक सुरक्षा ग्रिड हम आने वाले दिनों में बनाएंगे और बॉर्डर सुरक्षा की जगह टेरिटोरियल सुरक्षा का एक नया कंसेप्ट भी लॉन्च करेंगे और BSF के जवानों की तो प्रमुख जिम्मेदारी रहेगी ही रहे। ये मिलाकर समग्र बॉर्डर बांग्लादेश और पाकिस्तान की सुरक्षा ग्रिड मजबूत बनाने का काम हम स्मार्ट बॉर्डर सुरक्षा के प्रोजेक्ट के तहत हम ले रहे हैं।
1: शिक्षा मंत्री धर्मेंद्र प्रधान ने कहा कि नीट पेपर लीक मामले में परीक्षा माफियाओं के खिलाफ कड़ी कार्रवाई की जाएगी। उन्होंने कहा कि सरकार ये सुनिश्चित कर रही है कि केंद्रीय अन्वेषण ब्यूरो CBI इस मामले की पूरी जांच करे और दोषियों को कड़ी से कड़ी सजा दी जाए। DD न्यूज को दिए साक्षात्कार में श्री प्रधान ने योग्य विद्यार्थियों की सुरक्षा का आश्वासन दिया। सर्वोच्च न्यायालय ने कहा है कि नीट पेपर लीक मामले में चूक की जिम्मेदारी तय की जानी चाहिए। न्यायालय की पीठ आज इस मामले में दायर याचिकाओं की सुनवाई कर रही थी। इनमें एक याचिका में राष्ट्रीय परीक्षा एजेंसी NTA के पुनर्गठन या इसे हटाने का निर्देश देने और इसके स्थान पर मेडिकल प्रवेश परीक्षा के लिए एक सशक्त और स्वायत्त निकाय के गठन की मांग की गई थी। पीठ ने केंद्र से हलफनामा दायर करने को कहा है। मामले की अगली सुनवाई जुलाई के दूसरे सप्ताह में होगी। दिल्ली में 21 जून को राष्ट्रीय पात्रता सह प्रवेश परीक्षा नीट के लिए परीक्षार्थी DTC की बसों में निशुल्क यात्रा कर सकेंगे। मुख्यमंत्री रेखा गुप्ता ने बताया कि इस सुविधा का लाभ लेने के लिए परीक्षार्थियों को केवल अपना वैध नीट प्रवेश पत्र दिखाना होगा। केंद्रीय माध्यमिक शिक्षा बोर्ड CBSE ने कहा है कि पोस्ट रिजल्ट एक्टिविटी पोर्टल सोमवार 1 जून से शुरू हो जाएगा। उत्तर पुस्तिकाओं के सत्यापन और पुनर्मूल्यांकन की पारदर्शी प्रक्रिया सुनिश्चित करने के लिए ये पोर्टल शुरू किया जा रहा है। इससे मूल्यांकन का सर्वोच्च मानदंड स्थापित होगा। पश्चिम बंगाल के मुख्यमंत्री शुभेंदु अधिकारी ने राज्य में घुसपैठ और इसके कारण जनसांख्यिकी बदलाव की आशंका व्यक्त की है। उन्होंने कहा कि पिछली सरकार घुसपैठ के मुद्दे पर कोई कार्रवाई करने में नाकाम रही। यही कारण था कि तृणमूल प्रशासन ने केंद्र से समय से निर्देश मिलने के बावजूद जनगणना कार्य की शुरूआत नहीं की। उन्होंने कहा कि राज्य सरकार ने भारत बांग्लादेश सीमा पर बाड़ लगाने के लिए सीमा सुरक्षा बल को जमीन सौंपने की प्रक्रिया शुरू कर दी है। भारतीय जनसंचार संस्थान IIMC ने आज नई दिल्ली परिसर में आर्टिफिशियल इंटेलिजेंस इन मीडिया एंड एंटरटेनमेंट एकेडमी की शुरुआत की। सूचना और प्रसारण मंत्रालय के सचिव चंचल कुमार ने कहा कि इस अकादमी की शुरुआत से संस्थान पारंपरिक मीडिया शिक्षा से आगे बढ़कर भविष्य की मीडिया तकनीकों पर काम कर सकेगा। उन्होंने कहा कि AI की जानकारी केवल बड़े शहरों के न्यूज रूम तक सीमित नहीं रहनी चाहिए बल्कि पूरे भारत के मीडिया क्षेत्र तक पहुंचनी चाहिए। वाइस एडमिरल अजय कुचर ने आज 48वें नौसेना उप प्रमुख के रूप में कार्यभार ग्रहण किया। पुणे में प्रतिष्ठित राष्ट्रीय रक्षा अकादमी के पूर्व छात्र वाइस एडमिरल अजय कुचर ने जुलाई 1988 में भारतीय नौसेना में कमीशन प्राप्त किया था। न्यू चंडीगढ़ में आईपीएल क्रिकेट के दूसरे क्वालिफायर में गुजरात टाइटंस और राजस्थान रॉयल्स के बीच मुकाबला जारी रहा। पहले बल्लेबाजी करते हुए राजस्थान ने गुजरात को निर्धारित 20 ओवर में 6 विकेट पर 215 रन का लक्ष्य दिया। जवाब में ताजा समाचार मिलने तक गुजरात ने 15 ओवर में 2 विकेट पर 182 रन बनाए हैं। इसके साथ ही समाचार बुलेटिन समाप्त हुआ।
0: ଶୁଣୁଥିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ସର୍ବାଧିକ 3 ମାସ ଭିତରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସବୁ ଉଚ୍ଚ ନ୍ୟାୟାଳୟମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ। ରାଜ୍ୟ ଆବାକାଲିଠାରୁ ମୂଲ ହେବା ଏସ୍ଆଇଆର୍ ପ୍ରକ୍ରିୟା। 38,000 ଅଧିକା ବୁଥ୍ ସ୍ତରୀୟ ଅଧିକାରୀ କରିବେ ଭୋଟରମାନଙ୍କର ତଥ୍ୟ ସଂଗ୍ରହ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଆବା ବୁଧବାର ଦିନ ହେବା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। ପିଏମ୍ ସୂର୍ଯ୍ୟଘର ଯୋଜନାଥି ମାଇଲଖୁଣ୍ଟ ସ୍ଥାପନା କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାତି ହେଲେ ସାମିଲ। ପ୍ଲସ୍ ଟୁ ପୁନଃ ମୂଲ୍ୟାୟନଥି ସ୍ୱଚ୍ଛତା ଆଣବାର ଲାଗି ସିବିଏସ୍ଇ ଆବା ଜୁନ୍ 1 ତାରିଖ ନୂଆ ପୋର୍ଟାଲ ଖୋଲିବାର ଲାଗି ନେଲା ନିଷ୍ପତ୍ତି। ପୋର୍ଟାଲ ଜରିଆ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ପୁରୀଠାରେ ଜୁନ୍ 3-5 ତାରିଖ ତକ ହେବାର ଥିବା ବ୍ରିକ୍ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ଏସ୍ପି। ଭୁଷ୍ଠାନେ ଭାରତ ପାକିସ୍ତାନ ସୀମାଥି G7 ଆର୍ G13 ସୀମାନ୍ତ ଆଉଟ୍ପୋଷ୍ଟର ଉଦ୍ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଦେଶର ଶିକ୍ଷାନୁଷ୍ଠାନ ପରିସରମାନଙ୍କୁ ତମାଖୁ ମୁକ୍ତ କରବାର ଉଦ୍ଦେଶ୍ୟ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବା ଏବା ସୋମବାର ଦିନ। ପ୍ରଧାନମନ୍ତ୍ରୀ ଏବା ରବିବାର ଦିନ 11 ବଜେ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ କରିବେ ବିଚାର ବିନିମୟ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ଖରିଫ୍ ସମ୍ମିଳନୀଥି ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାକ ରାଜ୍ୟ ସରକାରଙ୍କ ତରଫ ହେଲେ ସମର୍ଥିତ। ସିଙ୍ଗାପୁର ଓପନ୍ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍କେ ପହଞ୍ଚିଲେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରେଡ୍ଡି ଆରୁ ଚିରାଗ ସେଟ୍ଟି। ଆଇପିଏଲ୍ T20 2 ନମ୍ବର କ୍ୱାଲିଫାୟର ମ୍ୟାଚ୍ଟି ଗୁଜରାଟ ଟାଇଟନ୍ସ ଆରୁ ରାଜସ୍ଥାନ ରୟାଲ୍ସ ଭିତରେ ଚାଲିଛି ମ୍ୟାଚ୍। ଜିତିବାର ଲାଗି 215 ରନ୍ର ପିଛା କରୁଛେ ଗୁଜରାଟ ଟାଇଟନ୍ସ। ଏତେବେଳେ ତକ 2 ୱିକେଟ୍ ହରେଇକରି ଠୋଲ୍ କରିଛେ 182 ରନ୍। ଏ ବଛର ଜୁନ୍ ମାସରୁ ସେପ୍ଟେମ୍ବର ମାସ ଭିତରେ ସ୍ୱାଭାବିକରୁ କମ୍ ହେବା ବର୍ଷା ସୂଚନା ଦେଲା ପାଣିପାଗ ବିଭାଗ। ଏବା 24 ଘଣ୍ଟା ଭିତରେ ରାଜ୍ୟର 18 ଜିଲ୍ଲାର ଘଡ଼ଘଡ଼ି ସହିତ ହୋଇପାରେ ବର୍ଷା। ଆଜି ମୁଖ୍ୟ ଖବରନୁ ଶେଷ ହେଲା। ଜୁହାର।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର 1-2 ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା 3 ଦିନ ମଧ୍ୟରେ ରାଜ୍ୟର ରାତ୍ରିର ତାପମାତ୍ରାରେ 2-4 ଡିଗ୍ରୀ ମଧ୍ୟରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ରାଜ୍ୟର ଅନୁଗୁଳ, ଢେଙ୍କାନାଳ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି, ଧୂଳିଝଡ଼ ସହ ଘଣ୍ଟା ପ୍ରତି 60-70 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ଏବଂ ଏଥିସହ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲାର 1-2 ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି ସହ ଧୂଳିଝଡ଼ ସହ ଘଣ୍ଟା ପ୍ରତି 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେଥିପାଇଁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବଜ୍ରପାତ, ଘଡ଼ଘଡ଼ି, ଧୂଳିଝଡ଼ ସହ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେଥିପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଏଥିଲା ପାଣିପାଗ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ଆମର ଆଜିର ପ୍ରସାରଣ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 6:30 ଶୁଣିବେ ଆଜିର ଭାବନା। ଉପସ୍ଥାପନା କରିବେ ଧ୍ରୁବ ପ୍ରସାଦ ପଣ୍ଡା। ସକାଳ 6:46 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ୟୁରିନ୍ ଇନ୍ଫେକ୍ସନର କାରଣ ପ୍ରତିକାର ବିଷୟରେ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଆସନ୍ତାକାଲି ସକାଳ 7:35 ଶୁଣିବେ ସୃଜନିକା ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ। ଏଥିରେ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନଙ୍କ ସହ ସାକ୍ଷାତକାର ଶୁଣିବେ। ଆସନ୍ତାକାଲି ସକାଳ 7:55 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଛନ୍ଦାରାଣୀ ସାହୁ। 8:30 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ରୋହିତ କୁମାର ଗଟିଆ, ଦୁର୍ଗାପ୍ରସାଦ ଭୋଇ ଓ ପ୍ରଭାସିନୀ ରଥ। 8:45 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ତାନସେନ ସିଂ, ଶୁଭଶ୍ରୀ ପାଣି ଓ ନବକିଶୋର ମହତମ। ଆସନ୍ତାକାଲି ସକାଳ 9:00 ଶୁଣିବେ ହ୍ୟାଲୋ ଅନୁରୋଧ, ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ବିନାୟକ ସାହୁ, ରାମେଶ୍ୱର ଦାସ, ମୋହନ ସେଠ, ସ୍ନିଗ୍ଧାରାଣୀ ଜନା ଓ ପଦ୍ମିନୀ ପୈଠାରୁ। 11:30 ଶୁଣିବେ ଖୋଲା ଚର୍କା, ଏଥିରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:00 ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଆସନ୍ତାକାଲି ଦିନ 12:15 ଶୁଣିବେ ବାତାୟନ କାର୍ଯ୍ୟକ୍ରମ, ଏଥିରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:30 ଶୁଣିବେ ଅନୁରୋଧରେ ସମ୍ବଲପୁରୀ ଗୀତ। ଅପରାହ୍ନ 1:05 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ପ୍ରେମନାଥ ବାରିକ, ଫକୀରମୋହନ ପଟ୍ଟନାୟକ ଓ ଯୋଗେଶ୍ୱର ପଣ୍ଡା। ଅପରାହ୍ନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବିବିଧ କାର୍ଯ୍ୟକ୍ରମ ସ୍ୱପ୍ନ ବିଷୟବସ୍ତୁ ଉପରେ ବିଶେଷ କାର୍ଯ୍ୟକ୍ରମ ଶୁଣିବେ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00 ଶୁଣିବେ ମାକା ପୁପୁ ଚକା ଚକା, କିଷାନ ଭାଷାର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ, ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଂ। ଏଥିରେ ଅଂଶୁଘାତର କାରଣ ଓ ତା'ର ପ୍ରତିକାର ବିଷୟରେ ଡକ୍ଟର ମହେନ୍ଦ୍ର ଏକାଙ୍କ ସହିତ ଆଲୋଚନା ଶୁଣିବେ। ଅପରାହ୍ନ 4:02 ଶୁଣିବେ ପୁଣି ଥରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ।